ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:26 ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ 27 ଦିନ 2026 ଜୁନ୍ ମାସର 17 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 meter ତଥା 945 kHz ଓ FM 101 MHz ଯୋଗେ ଏବଂ ନ୍ୟୁଜନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ରିପୋର୍ଟ ଆରମ୍ଭ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମର ପ୍ରଥମ ଭକ୍ତି ଅର୍ଘ୍ୟଟି ଶୁଣନ୍ତୁ ଖଗେଶ୍ୱର ସେନାପତିଙ୍କ ରଚନାରୁ କଣ୍ଠ ଦେଇଛନ୍ତି ସୁବ୍ରତ କୁମାର ବିଶ୍ୱାଳ

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ସୁପ୍ରଭା କୁମାରୀ ପାଢ଼ୀଙ୍କ କଣ୍ଠରେ ନିର୍ମଳ ନାୟକଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ସୁବ୍ରତ କୁମାର ବିଶ୍ୱାଳ, ତୃପ୍ତିମୟୀ ପଣ୍ଡା, ସୁପ୍ରଭ କୁମାରୀ ପାଢ଼ୀ, ରୋଶନ ଖାଁ ଏବଂ ପଦ୍ମିନୀ ବୈଠାରୁ। ଆଜିର କାର୍ଯ୍ୟକ୍ରମରେ ସ୍ଥାନୀତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଖଗେଶ୍ୱର ସେନାପତି, ସାଲ ବେଗ, ନିର୍ମଳ ନାୟକ,

ଦିନକୁ ଦିନ ବିଜ୍ଞାନ, ବୈଷୟିକ ଜ୍ଞାନ, ସୂଚନା ପ୍ରଯୁକ୍ତି ବିଦ୍ୟା, ଯୋଗାଯୋଗ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏତେ ଉନ୍ନତି ହେଉଛି ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ପୁଣି ପ୍ରତିଦିନ ଦ୍ରୁତଗତିରେ ଆଗେଇ ଚାଲିଛି ବିଜ୍ଞାନର ଜୟଯାତ୍ରା। ନୂଆ ନୂଆ ଆବିଷ୍କାର ଓ ଉଦ୍ଭାବନ ପ୍ରତିଦିନ ହେଉଛି ଓ ମଣିଷକୁ ପ୍ରଗତିର ଶିଡ଼ିରେ ଉପରକୁ ନେଇ ଚାଲିଛି ବିଜ୍ଞାନ। ତେବେ ବେଳେବେଳେ ଏଭଳି କିଛି ଘଟଣା ଘଟେ ଯାହା ଆମକୁ ଭାବିବାକୁ ବାଧ୍ୟ କରେ ଯେ ଆମେ ଆଗକୁ ଯାଉଛୁ ନା ପଛକୁ। ଏବେ ବି ଖବରକାଗଜରେ ବାହାରୁଥିବା କେଉଁଠି ଡାହାଣୀ ବୋଲି ସନ୍ଦେହ କରି ମହିଳାଙ୍କ ଉପରେ ନିର୍ମମ ଅତ୍ୟାଚାର ହେଉଥିବାର ଖବର, କେଉଁଠି ଗୁଣିଗାରେଡ଼ି ପାଇଁ ଶିଶୁ ବଳି ଦିଆଯାଉଥିବାର ଖବର ଯେତିକି ହୃଦୟ ବିଦାରକ ସେତିକି ଦୁର୍ଭାଗ୍ୟଜନକ। ସେଭଳି ଏକ ସାମାଜିକ ରୋଗ ହେଲା ଗୁଜବ। କୁହାଯାଏ ଉଡ଼ା କଥାର ଗୋଡ଼ ନଥାଏ, ଅନ୍ୟ ଅର୍ଥରେ ଗୋଡ଼ ସିନା ନଥାଏ ହେଲେ ଡେଣା ତ ଥାଏ। ସେଥିପାଇଁ ଏହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ବ୍ୟାପିଯାଏ। ଏହା ମାଡ଼ିଯାଏ ନିର୍ମୂଳି ଲଟା ପରି ଯାହାର ମୂଳ ଖୋଜିଲେ ମିଳେନା। ମନଗଢ଼ା ଓ କାଳ୍ପନିକ କଥାର ପକ୍ଷୀରାଜ ଘୋଡ଼ା ଉପରେ ସବାର ହୋଇ ଉଡ଼ିବୁଲେ ଗୁଜବ ଏବଂ ଭୟ ଆତଙ୍କ ସୃଷ୍ଟି କରେ କିଛି ସମୟ ପାଇଁ। ଗତ କିଛି ବର୍ଷ ଭିତରେ ଆପଣ ନିଜେ ଭାବି ଦେଖନ୍ତୁ କେତୋଟି ଗୁଜବ ଆପଣ ଶୁଣିଛନ୍ତି। ଆପଣ ଶୁଣି ବିଶ୍ୱାସ କରି ହୁଏତ ଆତଙ୍କିତ ହୋଇଥିବେ, ହୁଏତ ବାଜେ କଥା କହି ଉଡ଼େଇ ଦେଇଥିବେ, ତାହା ଅଲଗା କଥା। ମାତ୍ର ଗୁଜବର ଝଡ଼ ଆମେ ସମସ୍ତେ ଦେଖିଛୁ। ମନରେ ପ୍ରଶ୍ନ ଉଠେ, ଯେଉଁ ଗୁଜବ ଆମକୁ ସାମୟିକ ଭାବେ ଆତଙ୍କିତ କରେ, ଭୟଭୀତ କରେ, ତାହା ଆସେ କେଉଁଠୁ? ତାର ପ୍ରକୃତି କ'ଣ? ଲକ୍ଷ୍ୟ କଲେ ଜାଣିହୁଏ ଯେ ପ୍ରତ୍ୟେକ ଗୁଜବ ପ୍ରଥମେ ସଂକ୍ଷିପ୍ତ ହୋଇଥାଏ, ଧୀରେ ଧୀରେ ତାହା ମନଗଢ଼ା କାହାଣୀରେ ରୂପାନ୍ତରିତ ହୁଏ। ତାପରେ ଏଥିରେ ଅଲୌକିକତା, ଦେବାଦେବୀ, ଭୂତପ୍ରେତ ପ୍ରଭୃତି ମିଶି ବିରାଟ ଆକାର ନିଏ ଗୁଜବ। ଅତି ଦ୍ରୁତଗତିରେ ମାଡ଼ିଯାଏ ଗୁଜବ। ମୋବାଇଲ ଫୋନ୍ର କୃପାରୁ କାଶ୍ମୀରରେ ସୃଷ୍ଟି ହୋଇଥିବା ଗୁଜବ କନ୍ୟାକୁମାରୀରେ ପହଞ୍ଚିବା ପାଇଁ ଲାଗେ ମାତ୍ର କେଇ ମିନିଟ୍। ଦୁର୍ବଳ ମାନସିକତାର ଲୋକ, ବିଶେଷତଃ ମହିଳାମାନେ ଚଟାପଟ ଶିକାର ହୁଅନ୍ତି ପ୍ରତ୍ୟେକ ନୂଆ ଗୁଜବର। ଅଜଣା ଭୟ ହିଁ ସମସ୍ତଙ୍କୁ ଗୁଜବର ଗ୍ରାସ ହେବା ପାଇଁ ବାଧ୍ୟ କରିଥାଏ। ବୈଜ୍ଞାନିକ ଚିନ୍ତାଧାରାର ଅଭାବ, ଆତ୍ମବିଶ୍ୱାସର ଅଭାବ, ଅନ୍ଧବିଶ୍ୱାସ, ପ୍ରଶ୍ନ ପଚାରିବାର ମାନସିକତାର ଅଭାବ ହିଁ ଗୁଜବକୁ କରିଥାଏ ଶକ୍ତିଶାଳୀ ଏବଂ ଏକ ସାମାଜିକ ବ୍ୟାଧି ଭାବରେ ବାରମ୍ବାର ଆକ୍ରମଣ କରୁଥାଏ ଆମମାନଙ୍କୁ। ଏବେ ଶୁଣନ୍ତୁ, ଖ୍ରୀଷ୍ଟପୂର୍ବ 300 ଶତାବ୍ଦୀର ବୌଦ୍ଧ ଜାତକ କଥାରେ ଥିବା ଗୁଜବ ସୃଷ୍ଟିକୁ ନେଇ ଏକ ଗପ। ଗୋଟିଏ ବରଗଛ ମୂଳେ ବିଶ୍ରାମ କରୁଥିଲା ଠେକୁଆଟିଏ। ସେ ମନେମନେ ଚିନ୍ତା କରୁଥାଏ, ମୁଁ ତ କ୍ଷୁଦ୍ର ଜୀବଟିଏ, ଯଦି ପୃଥିବୀ ହଠାତ୍ ଫାଟିଯାଏ ତେବେ ମୁଁ କ'ଣ କରିବି? ହଠାତ୍ ସେ ଶୁଣିଲା ଧୁମ୍ କରି ଶବ୍ଦଟିଏ। ଠେକୁଆ ଭାବିନେଲା ଯେ ପୃଥିବୀ ଫାଟିଯାଇଛି। ସେ ପଛକୁ ନ ଚାହିଁ ଦୌଡ଼ିବାକୁ ଲାଗିଲା। ଦୌଡ଼ୁଥିବା ବେଳେ ତାର ଆଉ ଗୋଟିଏ ଠେକୁଆ ସହ ଭେଟ ହେଲା। ସେ ତାକୁ ଦୌଡ଼ିବାର କାରଣ ପଚାରିଲା। ପ୍ରଥମ ଠେକୁଆ କହିଲା, କଥା କହିବାକୁ ସମୟ ନାହିଁ ଭାଇ, ଜୀବନ ବଞ୍ଚାଇବାର ଅଛି ତ ଦୌଡ଼ି ପଳା, ପୃଥିବୀ ପରା ଫାଟିଯାଇଛି। ଏ କଥା ଶୁଣି ଆର ଠେକୁଆ ବି ଦୌଡ଼ିବାକୁ ଲାଗିଲା। କାନରୁ କାନ ହୋଇ ସବୁ ଠେକୁଆ ଜଙ୍ଗଲର ଦୌଡ଼ିବାକୁ ଲାଗିଲେ। ଏମାନଙ୍କ ଦୌଡ଼ିବା ଦେଖି ଜଙ୍ଗଲର ଅନ୍ୟ ଜୀବଜନ୍ତୁ ମଧ୍ୟ କାରଣ କ'ଣ ଜାଣିବାକୁ ଚାହିଁଲେ ଆଉ ଶୁଣିବା ପରେ ଦୌଡ଼ିବା ଆରମ୍ଭ କରିଦେଲେ। ତେବେ ପାହାଡ଼ ଉପରେ ସିଂହଟିଏ ଏମାନଙ୍କ ଦୌଡ଼ାଦୌଡ଼ି ଲକ୍ଷ୍ୟ କରୁଥିଲା। ଘଟଣା କ'ଣ ଜାଣିବାକୁ ସେ ପାହାଡ଼ ତଳକୁ ଦ୍ରୁତଗତିରେ ଓହ୍ଲାଇ ଆସିଲା। ଗର୍ଜନ କରି ପାଟିକଲା, ରୁହ ରୁହ ସମସ୍ତେ ରୁହ। ତାର ଭୟଙ୍କର ଗର୍ଜନରେ ସମସ୍ତେ ଅଟକିଗଲେ। ଶୁଆ କହିଲା, ଆଜ୍ଞା ପୃଥିବୀ ପରା ଫାଟିଯାଇଛି, ଆପଣ ଜାଣିନାହାନ୍ତି? ସିଂହ ପଚାରିଲା, ତୁମେ କାହାଠୁ ଶୁଣିଲ? ଶୁଆ ଉତ୍ତର ଦେଲା, ମାଙ୍କଡ଼ଠାରୁ। ଯେତେବେଳେ ମାଙ୍କଡ଼କୁ ପଚରାଗଲା ସେ କହିଲା, ବାଘଠାରୁ। ବାଘ କହିଲା, ସେ ଶୁଣିଛି ହାତୀଠାରୁ। ହାତୀ କହିଲା, ସେ ଶୁଣିଛି ମଇଁଷିଠାରୁ। ଶେଷରେ ଏମିତି ହେଇ କଥା ଯାଇ ପହଞ୍ଚିଲା ଠେକୁଆ ପାଖରେ। ସିଂହ ପଚାରିଲା, ତୁମେ କେମିତି ଜାଣିଲ ପୃଥିବୀ ଫାଟିଗଲା? ଉତ୍ତରରେ ଠେକୁଆ କହିଲା, ଆଜ୍ଞା ପୃଥିବୀ ଫାଟିବା ଶବ୍ଦ ମୁଁ ମୋ କାନରେ ଶୁଣିଛି। ସିଂହଟି ଅନ୍ୟମାନଙ୍କୁ ନେଇ ଘଟଣାର ଅନୁସନ୍ଧାନ ଆରମ୍ଭ କଲା। ଘଟଣାସ୍ଥଳରେ ପହଞ୍ଚି

0: ସେ ଦେଖିବାକୁ ପାଇଲା ଯେ ବରଗଛ ନିକଟରେ ଥିବା ଏକ ନଡ଼ିଆ ଗଛରୁ ବଡ଼ ନଡ଼ିଆଟି ତଳେ ପଡ଼ିଯାଇଛି। ସେହି ସ୍ଥାନରୁ କିଛି ମାଟି ଛିଟିକି ପଡ଼ିଛି। ଏହାପରେ ସିଂହ ସମସ୍ତ ପଶୁପକ୍ଷୀଙ୍କ ଉଦ୍ଦେଶ୍ୟରେ କହିଲା, ଏବେ ନିଜ ନିଜ ଘରକୁ ଫେରିଯାଅ, ପୃଥିବୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି, ଭବିଷ୍ୟତରେ ଗୁଜବ ପ୍ରତି ସତର୍କ ରହିବ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନ କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 414ତମ ଭାଗ।

ଜଣେ ବ୍ରାହ୍ମଣଙ୍କୁ ପ୍ରଦତ୍ତ ଗାଈଟିଏ ଦଳଭ୍ରଷ୍ଟ ହୋଇ ମୃଗରାଜାଙ୍କ ଗୋଷ୍ଠକୁ ଫେରିଥିଲା। ରାଜା ତାହାକୁ ଅନ୍ୟ ଏକ ବ୍ରାହ୍ମଣକୁ ପ୍ରଦାନ କରିଦେଲେ। ପ୍ରଥମେ ବ୍ରାହ୍ମଣ ରାଜାଙ୍କୁ ଅପହର୍ତ୍ତା ବୋଲି ନିନ୍ଦା କରିଛି, ଅନ୍ୟ ବ୍ରାହ୍ମଣ ଦାତା କହି ରାଜାଙ୍କୁ ପ୍ରଶଂସା କରିଛି। କିନ୍ତୁ ସେହି ନିର୍ଦ୍ଦିଷ୍ଟ ଗାଈ ପରିବର୍ତ୍ତେ ଲକ୍ଷେ ଲେଖାଏଁ ଗାଈ ନେବାକୁ ମଧ୍ୟ କେହି ପ୍ରସ୍ତୁତ ହୋଇନାହାନ୍ତି। ମୃତ୍ୟୁ ପରେ ସେହି ଅଶୁଭ କର୍ମର ଫଳସ୍ୱରୂପ ମୃଗରାଜା କୃକଲା ସ୍ୱରୂପ ଧରି କୂପରେ ପଡ଼ିଥିଲେ, ଏବେ ମୁକ୍ତ ହେଲେ। ଏହି ଅବକାଶରେ କୃଷ୍ଣ ଦ୍ୱାରକାବାସୀଙ୍କୁ ବ୍ରହ୍ମସ୍ୱ ଅପହରଣ ନକରିବାକୁ ସତର୍କ କରାଇ ଦେଇଛନ୍ତି।

ଶୁଣିଲେ ଅତିବଳି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 414ତମ ଭାଗ। ଆକାଶବାଣୀ ସମ୍ବଲପୁର ଆପଣମାନେ ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଏଥର ସମୟ ହେଉଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଭିନ୍ ଭିନ୍ କ୍ଷେତ୍ରଥି ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୁଯୋଗ ତିଆର ଆଉ ସାମାଜିକ ସୁରକ୍ଷାକେ ବରକସ କରବା ଲକ୍ଷ୍ୟଥି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଯୋଜନା ଲାଗୁ କରିଛନ୍। ଏବେ 2 ବର୍ଷରେ 3.5 କୋଟି ଅଧିକା ନିଯୁକ୍ତି ସୁଯୋଗ ତିଆର କରବାର ଲାଗି ଏହି ଯୋଜନା ଜରିଏ ପ୍ରୋହାହନ ଯୋଗାଇ ଦିଆଯିବା। ଏବେ 19 ତାରିଖ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଗୋଟିଏ ଜାତୀୟ ସ୍ତରର କାର୍ଯ୍ୟକ୍ରମ ହେବା। ଓଡ଼ିଶାର 6 ଭିନ୍ ଭିନ୍ ଜାଗାନ ବିଲ୍ ଖାସ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବା। ରଜ ପର୍ବ ଶେଷ ଦିନେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଭୁବନେଶ୍ୱର ମିଶନ ଶକ୍ତି ଭବନ ଆଭାସୀ ଜରିଏ ସବୁ ଜିଲ୍ଲାର ଅଧିକାରୀମାନଙ୍କ ସାଙ୍ଗେ ସୁଭଦ୍ରା ଶକ୍ତି ସମାବେଶର ପ୍ରସ୍ତୁତି ସମୀକ୍ଷା କରିଛନ୍। ଏବେ 21-30 ତାରିଖ ତକ ସବୁ ଗ୍ରାମ ପଞ୍ଚାୟତ ହେବାର୍କେ ଥିବା କାର୍ଯ୍ୟକ୍ରମଟି ମହିଳା ସଶକ୍ତିକରଣ, ଜୀବିକା ସୁଯୋଗ, ଆର୍ଥିକ ଅନ୍ତର୍ଭୁକ୍ତି, ଦକ୍ଷତା ବିକାଶ ଆଉ ଲକ୍ଷ୍ୟପତି ଦିଦି ସୃଷ୍ଟି ଉପରେ ସଚେତନ କରାଯିବା। କାର୍ଯ୍ୟକ୍ରମକେ ଠିକ୍ ଭାବେ ଆୟୋଜନ କରିବା ଲାଗି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲ ଅଦ୍ୱିକା ବାର୍ତ୍ତା ଜରିଏ ରାଜ୍ୟର କିଶୋର କିଶୋରୀମାନଙ୍କ ସହିତ ଆଲୋଚନା କରିଛନ୍। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ ଆଉ ୟୁନିସେଫ୍ର ମିଳିତ ସହଯୋଗ ଥି ଅ ଡେ ଫର୍ ଚିଲ୍ଡ୍ରେନ୍ କାର୍ଯ୍ୟକ୍ରମ ଅଧୀନଥି ଇଟା ରଜ ପର୍ବ ଅବସରରେ ଆୟୋଜିତ ହୋଇଥିଲା। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଅଦ୍ୱିକା ଗ୍ରୁପ୍ ସହିତ ଜଡ଼ିତ କିଶୋର କିଶୋରୀମାନେ ଇଥି ଯୋଗ ଦେଇଥିଲେ। 2 ଘଣ୍ଟା ଧରିକି ଚାଲିଥିବା ଏହି ଆଲୋଚନାଥି ଶିକ୍ଷା, ସୁରକ୍ଷା, ଲିଙ୍ଗଗତ ସମାନତା, ଦକ୍ଷତା ବିକାଶ ବାଗି ଭିନ୍ ଭିନ୍ ପ୍ରସଙ୍ଗଥି ଆଲୋଚନା ହୋଇଥିଲା। ଏବେ 21 ତାରିଖ ହେବାର୍କେ ଥିବା ନିଟ୍ ୟୁଜି 2026 ପରୀକ୍ଷାକେ ସ୍ୱଚ୍ଛ, ଅବାଧ ଆଉ ସୁରକ୍ଷିତ ଭାବେ କରବାର୍ ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ କାର୍ଯ୍ୟାଳୟନ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ଏ ବଛର ରାଜ୍ୟ 132 କେନ୍ଦ୍ରର ନିଟ୍ ପରୀକ୍ଷା ହେବା। ସବୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଆଉ ବରିଷ୍ଠ ଅଧିକାରୀମାନଙ୍କୁ ଏଥିଲାଗି 3-ଥାକିଆ ସୁରକ୍ଷା ବ୍ୟବସ୍ଥା ନେବାର୍କେ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ପ୍ରସ୍ତୁତି ଗଲାକାଲ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ହୋଇଥିବା ବୈଠକଟି ରଥଯାତ୍ରା ସମୟଥି ଯାତ୍ରୀମାନଙ୍କର ସୁରକ୍ଷା, ଟ୍ରାଫିକ୍, ପରିମଳ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ, ରେଲ୍ ଆଉ ସଡ଼କ ପରିବହନ ବ୍ୟବସ୍ଥା, ଆଇନ ଶୃଙ୍ଖଳା ବ୍ୟବସ୍ଥା ବାବଦ କାମର ଅଗ୍ରଗତି ବାବଦେ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିକି ଭିନ୍ ଭିନ୍ ପରାମର୍ଶ ଆଉ ନିର୍ଦ୍ଦେଶ ଦେଇଛନ୍। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜେଇ ଯାଉଛେ। ଆଜି ରାତି ଶ୍ରୀ ଶ୍ରୀ ଲୋକନାଥ ବାବା, ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ବିହା ଲାଗି ହନୁମାନ ନିୟୁତା ଯାତ୍ରା ହେବା। ଗଲା ରାତି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ସହିତ ଅଲଗା ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ସାଙ୍ଗେ ଜଗତଜନନୀ ମା' ପାର୍ବତୀଙ୍କର ବିହା ଲାଗି ପତରପେଣି ବିଧି ହୋଇଯାଇଛି। ମହାଦେବଙ୍କର ଆଡ଼ୁ ବରପିତା ଆର୍ ସପ୍ତଋଷି ଘଣ୍ଟ ଶଙ୍ଖ ଦୁଲଦୁଲି ସହିତ ଇ ବଛର କନ୍ୟାପିତାଙ୍କର ଘରକେ ପହଞ୍ଚିକରି ଜଗଜନନୀ ପାର୍ବତୀଙ୍କର ସଙ୍ଗେ ବିହା କରବାର୍କେ ସଂକଳ୍ପ କରିକିରି ସ୍ୱର୍ଗୀ ପତରପେଣା କନ୍ୟାପିତାଙ୍କୁ ଦେଇଥିଲେ। ସେଆଡ଼େ ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କିଶୋର ବାବାଙ୍କର ପତରପେଣୀ ଆର୍ ନୃସିଂହ ନିୟୁତା ବିଧି ଆଘନୁ ସରିଛି। ଆଇବାକାଲ ରାତି ସବୁ ଶିବ ମନ୍ଦିର ମହାଦେବ ବରାତିଥି ବାହାରବେ। ବ୍ରହ୍ମ ମୁହୂର୍ତ୍ତନ କନ୍ୟାପିତାମାତାଙ୍କ ଜାଗାଥି ଦେବଦେବ ମହାଦେବ ଆର୍ ଜଗତଜନନୀ ମା' ପାର୍ବତୀଙ୍କର ଲୌକିକ ବିହାଘର ହେବା। ପରଦିନ ଅଧାରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକରି ଆର୍ ତାର ଆରଦିନ ଉପରବେଲା ଦେବଦମ୍ପତି ନିଜ ନିଜର ମନ୍ଦିରକେ ଫିରବେ। ସେନ୍ତା ବରଗଡ଼ ଜିଲ୍ଲା ବରପାଲିଠାରେ ଇ ବଛର 149 ଶୀତଳଷଷ୍ଠୀ ଯାତ୍ରା 2 ଦିନେ ବାବା କପିଳେଶ୍ୱରଙ୍କର ତରଫୁ ପତରପେଣି ଯାତ୍ରା ହୋଇଯାଇଛି। ଓଡ଼ିଶାର ଗଣପର୍ବ ରଜ ଆଜି ଶେଷ ହେଉଛି। ଆଜି ସାରା ରାଜ୍ୟ ବସୁମତୀ ସ୍ନାନ ପାଳନ କରାଯାଉଛି। ରାଜ୍ୟର ସମୁଦ୍ର ଖଣି ଇଲାକାନ ଘରେ ଘରେ ପାଳନ କରାଯାଉଥିବା ବେଳେ ପଶ୍ଚିମ ଓଡ଼ିଶା ନବୀଲ ଗଲା କେତେ ବଛର ହେଲା ରଜ ଉତ୍ସବକେ ସରକାରୀ ସ୍ତରଥି ଭିନ୍ ଭିନ୍ ଜାଗାନ ପାଳନ କରାଯାଉଛି। ରଜ ପର୍ବଥି ଗଲା 3 ତ ଘରେ ଘରେ ପିଠାପନା ତିଆର ସାଙ୍ଗେ ଟୁକେଲ ଛୁଆମାନେ ରଜ ଦୋଲି ଖେଲର ମଜା ନେଇଛନ୍। ଫି ସ୍ତର୍ଣ୍ଣ ଐତିହ୍ୟ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। କୁମ୍ଭୀରମାନଙ୍କର ସଂଖ୍ୟା କମ୍ବାର ଦେଖିକରି 1975 ବେଲ୍କେ ମିଳିତ ଜାତିସଂଘ ତରଫୁ ଇତାର ସଂରକ୍ଷଣ ଚେରେଷ୍ଟା ମୂଲ ହୋଇଥିଲା। ଫି ବଛର ଜୁନ୍ 17 ବିଶ୍ୱ କୁମ୍ଭୀର ଦିବସ ଭାବେ ପାଳନ କରିକରି କୁମ୍ଭୀରମାନଙ୍କର ସୁରକ୍ଷା ଲାଗି ଲୋକ ସଚେତନ କରାଯାଉଛି। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟର ସମୁଦ୍ର ଖଣି ଜିଲ୍ଲାମାନଙ୍କେ ପହଞ୍ଚିଛେ। ଏବେ 3-4 ଭିତରେ ମୌସୁମୀ ରାଜ୍ୟର ଅଲଗା ଜାଗାମାନଙ୍କେ ପହଞ୍ଚିବା ବୋଲି ପାଣିପାଗ ବିଭାଗ ତରଫୁ ଅନୁମାନ କରାଯାଉଛି। ଏବେ 21 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଗଲାକାଲି ବୌଦ୍ଧନ ରାଜ୍ୟର ସବୁନୁଯହ ତାପମାତ୍ରା 42.6°C ରେକର୍ଡ କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ ଅନ୍ୟ ରୋଗ ଯୋଗୁଁ ଚର୍ମ ଉପରେ ପ୍ରଭାବ, ଏ ବିଷୟରେ କହିବେ ଡାକ୍ତର ମିନତୀ ମିଶ୍ର। 7:30ରେ ପରିବେଶ ସୂଚନାରେ ଶୁଣିବେ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହିବେ ଡକ୍ଟର ସମାପିକା ଦାସ। ସକାଳ 7:35ରେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା, କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା ଓ ମିନତୀପତି, ଗୀତ ରଚନା ଯୁଧିଷ୍ଠିର ମିହିର, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50ରେ ଶେଖର ଚନ୍ଦ୍ର ଘୋଷ ଏବଂ ଭୁବନ ମୋହନ ପ୍ରଧାନଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। 8:30ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଶଙ୍କର ପ୍ରସାଦ ମାଝି। 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଦେବେନ୍ଦ୍ର କର ଓ ତପନ କୁମାର ନାୟକ। ସକାଳ 9:00ରେ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। 10:05ରେ ଶୁଣିବେ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଦିନ 11:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରବୀନ୍ଦ୍ର ପଣ୍ଡା ଏବଂ ଧରଣୀଧର ପଣ୍ଡା। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଚର୍କା। 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05ରେ ସଂଯୁକ୍ତା ଶତପଥୀଙ୍କ କଣ୍ଠରେ ସୁଗମ ସଙ୍ଗୀତ ଶୁଣିବେ। ଦିନ 1:20ରେ ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ କମଳ କୁମାରୀ ବେହେରା, ତୁଳାରାମ କଲେତ, ଭାରତୀ କର, ସଂଯୁକ୍ତ ପାତ୍ର ଏବଂ ବାଥିନ ମୁଖାର୍ଜୀ। ଅପରାହ୍ନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 3:00ରେ ବାର ବରଷ ଭରିଛି ହସ, ତାପରେ ଶୁଣିବେ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 4:02ରେ କାର୍ଯ୍ୟକ୍ରମ ପୁଣି ଥରେ ହ୍ୟାଲୋ ଅନୁରୋଧ। ସନ୍ଧ୍ୟା 5:02ରେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ଶୁଣିବେ ପରିବେଷଣ ସଂକୀର୍ତ୍ତନ ବାଘ ଏବଂ ସାଥୀ। 5:30ରେ ବାର ବରଷ ଭରିଛି ହସ, ପରେ ପରେ ଶୁଣିବେ ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମରେ ଡିଜିଟାଲ ଏଜୁକେସନରେ କ୍ୟାରିୟର, ଆଲୋଚନା କରିବେ ଅସିତ ମହାପାତ୍ର। 6:10ରେ ଓଡ଼ିଆ ଲଘୁ ସଙ୍ଗୀତ, 6:40ରେ ବର୍ମିଂହାମ୍ଠାରେ ଭାରତ ଓ ନେଦରଲ୍ୟାଣ୍ଡ ଭିତରେ ହେବାକୁ ଥିବା ଆଇସିସି ଓମେନ୍ସ T20 କ୍ରିକେଟ ବିଶ୍ୱକପ୍ର ଦ୍ୱିଭାଷୀ ଅପ୍ଟ୍ୟୁବ୍ କମେଣ୍ଟ୍ରି ହିନ୍ଦୀ ଓ ଇଂରାଜୀରେ ଶୁଣିପାରିବେ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 6:30ରେ ଉଜ୍ଜଳ ଆମ ଦେଶ, 6:55ରେ ଆଜିର ପ୍ରସଙ୍ଗ, ଉଭୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

0: ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ ଘରେ ଆଜି ସ୍ୱତନ୍ତ୍ର ପୂଜା କରାଯାଉଛି। ଚାଷୀମାନେ ଆଜିଠାରୁ ଚାଷ କାର୍ଯ୍ୟ ଆରମ୍ଭ କରିବାର ବିଧି ରହିଛି। କିଶୋର କିଶୋରୀଙ୍କ ଜୀବନକୁ ପ୍ରଭାବିତ କରୁଥିବା ନିଷ୍ପତ୍ତିଗୁଡ଼ିକରେ ସେମାନଙ୍କର ମୂଲ୍ୟବାନ ମତାମତକୁ ବିଚାର କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ରଜପର୍ବ ପାଳନ ଅବସରରେ ଗତକାଲି ଭୁବନେଶ୍ୱରଠାରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ରାଜ୍ୟର ସାମଗ୍ରିକ ବିକାଶ ଏବଂ ନେତୃତ୍ୱ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ପ୍ରତିନିଧି ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଜୁ ସ୍ମୃତି ଭବନଠାରେ ଗତକାଲି ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସାଂସଦ ତଥା ବିଜେପି ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏଥିରେ ଯୋଗଦେଇ କୃଷିଭିତ୍ତିକ ପର୍ବ ରଜର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ବିରୁଦ୍ଧରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ସୁବର୍ଣ୍ଣପୁରଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୌର କାର୍ଯ୍ୟାଳୟଠାରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା। ଏଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ପ୍ଲାକାର୍ଡ ଏବଂ ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର ସୁରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବରଗଡ଼ ଜିଲ୍ଲା ବରପାଲି ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସରେ ଗତକାଲି ବାବା କପିଳେଶ୍ୱରଙ୍କ ତରଫରୁ କନ୍ୟା ମନୋନୟନ ପତ୍ରପିଣ୍ଡି ଅନୁଷ୍ଠିତ ହୋଇଯାଇଛି। ବର ଏବଂ କନ୍ୟା ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ବିବାହ ସ୍ଥିର ହୋଇଥିବା ଜଣାପଡ଼ିଛି। ଗଞ୍ଜାମ ଗୋପାଳପୁରସ୍ଥିତ ଜରାନିବାସଠାରେ ବିଶ୍ୱ ବୃଦ୍ଧ ନିର୍ଯାତନା ସଚେତନତା ଦିବସ ପାଳନ ଅବସରରେ ଗତକାଲି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ଅଧିକାର, ସଶକ୍ତିକରଣ ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ସାମୂହିକ ପ୍ରୟାସ ଉପରେ ଆହ୍ୱାନ ଦିଆଯାଇଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠରୁ ଜଣାଯାଏ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଯୁଗର ବଞ୍ଚି ରହିଥିବା ପ୍ରାଣୀ ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ଜାତିପ୍ରଥା ଏବଂ ଭେଦଭାବ ଦୂର କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ସୁମଙ୍ଗଳ ପୋର୍ଟାଲର କାର୍ଯ୍ୟକାରୀ କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ସବର୍ଣ୍ଣ ଏବଂ ଅସବର୍ଣ୍ଣଙ୍କ ମଧ୍ୟରେ ବିବାହ ପାଇଁ 494 ଆବେଦନପତ୍ର ମଧ୍ୟରୁ 335 ଅନୁମତି ପ୍ରଦାନ କରାଯାଇଛି। ବିବାହ କରିଥିବା ଦମ୍ପତିଙ୍କ ଯୁଗ୍ମ ବ୍ୟାଙ୍କ ଆକାଉଣ୍ଟକୁ ସରକାର 2.5 ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଯାଜପୁର ଜିଲ୍ଲା ଖଣ୍ଡିତରଠାରେ 4 ଦିନ ଧରି ଚାଲିଥିବା 71ତମ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତା ଗତକାଲି ଉଦ୍ଯାପିତ ହୋଇଛି। ମହିଳା ବର୍ଗରେ ଛତିଶଗଡ଼ର ରାଜନନ୍ଦ ଗାଓଁ ଦଳ ଏବଂ ପୁରୁଷ ବର୍ଗରେ ରୋହତକ ଦଳ ବିଜୟୀ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ଅନ୍ୟ ରୋଗ ଯୋଗୁଁ ଚର୍ମ ଉପରେ ପ୍ରଭାବ ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ମିନତୀ ମିଶ୍ର।
2: ଚର୍ମରେ ଦାଗ ସୃଷ୍ଟି ପାଇଁ 3 ପଦାର୍ଥ ଅଂଶଗ୍ରହଣ କରିଥାନ୍ତି, ଯଥା ମେଲାନିନ୍ ବା ବର୍ଣ୍ଣକଣିକା ଯାହାକି କଳା ରଙ୍ଗ ଦାନ କରେ, ହିମୋଗ୍ଲୋବିନ୍ ଏହା ଲୋହିତ ରକ୍ତକଣିକାରେ ଥାଏ ଓ ନାଲି ନୀଳ ରଙ୍ଗ ଦିଏ, ତାହାର ଅମ୍ଳଜାନ ସହିତ ସଂଯୋଗ ବା ବିଯୋଗ ଉପରେ ନିର୍ଭର କରେ। ତୃତୀୟରେ କେରାଟିନ୍, ଏହା ଚର୍ମର ଉପରିସ୍ଥ ସ୍ତରରେ ରୁହେ ଓ ଚର୍ମକୁ ଫିକା ହଳଦିଆ ରଙ୍ଗ ଦିଏ। ମେଲାନିନ୍ ନାମକ ବର୍ଣ୍ଣକଣିକା ମେଲାନୋସାଇଟ୍ ନାମକ କୋଷରେ ମେଲାନୋଜୋମ୍ ମଧ୍ୟରେ ରହିଥାଏ। ବିଭିନ୍ନ ଜୈବିକ ପ୍ରକ୍ରିୟାରେ ଏହା ତିଆରି ହୁଏ ଓ ବହିଚର୍ମର ସର୍ବନିମ୍ନ ସ୍ତରରୁ ବାହ୍ୟ ସ୍ତରକୁ ଆସେ, ତେଣୁ ଚର୍ମରେ ଦାଗ ସୃଷ୍ଟି ପାଇଁ ଏହା ମୁଖ୍ୟତଃ ଦାୟୀ। ମେଲାନିନ୍ର ପରିମାଣ ଜିନ୍ ବା ଗୁଣସୂତ୍ର ନିୟନ୍ତ୍ରଣ କରେ ତଥା ଚର୍ମ ଉପରେ ପଡ଼ୁଥିବା ଆଲୋକରଶ୍ମିର ତରଙ୍ଗ ଦୈର୍ଘ୍ୟ ଏବଂ ମେଲାନୋଜୋମ୍ ଷ୍ଟିମୁଲେଟିଂ ହର୍ମୋନ୍ ଯାହାକି ମସ୍ତିଷ୍କ କୋଷରୁ କ୍ଷରିତ ହୁଏ ପ୍ରଭାବ ପକାଏ। ଚର୍ମ ଉପରେ ଦାଗ ସୃଷ୍ଟି କରୁଥିବା ରୋଗମାନଙ୍କୁ 2 ବିଭକ୍ତ କରାଯାଇପାରେ। ଚର୍ମରେ ଧଳା ବା ଫିକା ରଙ୍ଗ ସୃଷ୍ଟି କରୁଥିବା କେତେକ ମୁଖ୍ୟ ରୋଗ ହେଲା ଭିଟିଲାଇଗୋ ବା ଧବଳ କୁଷ୍ଠ, ଆଲବିନିଜମ୍ ଯାହାକି ବଂଶଗତ ଧବଳ କୁଷ୍ଠ, ବିଭିନ୍ନ ଜୀବାଣୁ ଭୂତାଣୁ କବକ ବା ଫିମ୍ପି ଜାତୀୟ ରୋଗ। ଜୀବାଣୁଜନିତ ରୋଗ ହେଲେ କୁଷ୍ଠ ରୋଗ, ଏହା

0: ମାଇକୋବ୍ୟାକ୍ଟେରିୟମ୍ ଜୀବାଣୁ ଦ୍ୱାରା ହୋଇଥାଏ ଓ ଚର୍ମରେ ନାଲି ବା ଫିକା ରଙ୍ଗର ଛଉ ଦେଖାଯାଏ। ଫିମ୍ପି ଜାତୀୟ ବିଭିନ୍ନ ଛଉ, ସିଫିଲିସ୍, ପିଣ୍ଟା, ୟଜ୍ ଆଦି ଯୌନ ରୋଗ ଜୀବାଣୁ ଜନିତ ଓ ଚର୍ମରେ ମଧ୍ୟ ଏହା ବିଭିନ୍ନ ଆକାରରେ ଦାଗ ଓ ଛଉ ସୃଷ୍ଟି କରେ। ବିଶେଷଜ୍ଞ ଚକ୍ଷୁରେ କେବଳ ଚର୍ମ ଉପସର୍ଗ ଦେଇ ଯୌନ ରୋଗ ସନ୍ଦେହ କରାଯାଇପାରେ। ଭୂତାଣୁ ଜନିତ ହର୍ପିସ୍ ବା ଜ୍ୱରଷଣ୍ଢା ଚର୍ମରେ ଫୋଟକା ସୃଷ୍ଟି କରେ ଓ ଭଲ ହେବା ପରେ ଧଳା ଦାଗ ଛାଡ଼ିଦିଏ। ନନ୍ ଇନଫେକ୍ସସ୍ ଇନ୍ଫ୍ଲାମେଟୋରୀ ବା ପ୍ରଦାହ ଜନିତ ସଂକ୍ରମଣ ବିହୀନ ବିଭିନ୍ନ ରୋଗ ହେଲା ଫୋଟକା ସୃଷ୍ଟିକାରୀ କେତେକ ଚର୍ମରୋଗ, ସୋରିଆସିସ୍ ପରି ଦୀର୍ଘସ୍ଥାୟୀ ଚର୍ମରୋଗ, ଲାଇକେନ୍ ପ୍ଲାନସ୍ ଓ ଲୁପସ୍ ଏରିଥିମାଟୋସସ୍ ଆଦି ଚର୍ମରୋଗରେ ଚର୍ମରେ ଫିକା ଦାଗ ଦେଖାଯାଏ। ପ୍ରଦାହ ପରବର୍ତ୍ତୀ ବା ପୋଷ୍ଟ ଇନ୍ଫ୍ଲାମେଟୋରୀ କେତେକ ଯାନ୍ତ୍ରିକ ଆଘାତ, ଅଗ୍ନିଶମ ଆଘାତ, ବିକିରଣ ପରବର୍ତ୍ତୀ ଅବସ୍ଥା, ବିଭିନ୍ନ ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ ଜନିତ ପିଟ୍ୟୁଟାରୀ ଗ୍ରନ୍ଥିର କାର୍ଯ୍ୟଦକ୍ଷତା ହ୍ରାସ ହେଲେ ଧଳା ଧଳା ଚିହ୍ନ ଶରୀରରେ ଦେଖାଦିଏ। ସେହିପରି ଗଳଗ୍ରନ୍ଥି ରୋଗରେ ମଧ୍ୟ ଧଳା ଚିହ୍ନ ସୃଷ୍ଟି ହୁଏ। ଖାଦ୍ୟ ବା ପୁଷ୍ଟି ଅଭାବ ଜନିତ କେତେକ ରୋଗରେ ଚର୍ମରେ ଧଳା ଚିହ୍ନ ଦେଖାଯାଏ। ରାସାୟନିକ ପଦାର୍ଥ ତଥା ଔଷଧ ସେବନ ଓ ଔଷଧ ଲେପନ ଯଥା ହାଇଡ୍ରୋକ୍ୱିନନ୍, ମର୍କ୍ୟୁରିଆଲ୍ସ, କର୍ଟିକୋଷ୍ଟିରଏଡ୍ସ, ରେଟିନୋଇକ୍ ଆସିଡ୍ ଆଦି ଚର୍ମରେ ରଙ୍ଗରେ ପ୍ରଭାବ ପକାଏ। ଧବଳ କୁଷ୍ଠ, ଏହି ରୋଗରେ ମେଲାନୋସାଇଟ୍ କୋଷମାନେ ମେଲାନିନ୍ କଣିକା ତିଆରି କରିପାରନ୍ତି ନାହିଁ। ଏହା ସାରା ବିଶ୍ୱରେ ଉଭୟ ପୁରୁଷ ସ୍ତ୍ରୀ, ବିଭିନ୍ନ ଧର୍ମ ସମ୍ପ୍ରଦାୟ, ବିଭିନ୍ନ ବୟସ, ବୈବାହିକ ସ୍ଥିତି, ଆର୍ଥିକ ସ୍ଥିତି, ବ୍ୟାବସାୟିକ ସ୍ଥିତି ସମସ୍ତ ପ୍ରକାର ବ୍ୟକ୍ତିଙ୍କଠାରେ ଦେଖାଦେଇଥାଏ। ଶତକଡ଼ା 20-30% ପର୍ଯ୍ୟନ୍ତ ବ୍ୟକ୍ତିଙ୍କଠାରେ ବଂଶଗତ ରୂପେ ଦେଖାଯାଇଛି। ବହୁମୂତ୍ର ରୋଗ ଅନ୍ୟାନ୍ୟ ଅଟୋଇମ୍ୟୁନ୍ ରୋଗମାନଙ୍କ ସହିତ ଏହା ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହି ରୋଗମାନଙ୍କରେ ଶରୀର ନିଜର ଅଙ୍ଗ ବା କୋଷମାନଙ୍କଠାରେ ନିଜତ୍ୱ ଜ୍ଞାନ ହରାଇଥାଏ। ନିଜର କୋଷମାନଙ୍କୁ ମାରିବାରେ ବା ଶରୀରରୁ ବାହାର କରିବାରେ ସକ୍ରିୟ ଅଂଶ ଗ୍ରହଣ କରେ, ଯଦ୍ୱାରା ସେହି ସେହି କୋଷ ନଷ୍ଟ ହୁଏ। ସେହିପରି ଧବଳ କୁଷ୍ଠରେ ମେଲାନୋସାଇଟ୍ କୋଷମାନେ ନଷ୍ଟ ହୋଇଯାଆନ୍ତି ଓ ମେଲାନିନ୍ ତିଆରି କରିପାରନ୍ତି ନାହିଁ, ତେଣୁ ଚର୍ମ ରଙ୍ଗବିହୀନ ଧଳା ଦେଖାଯାଏ। ଏହି ରୋଗରେ ଆକ୍ରାନ୍ତ ଚର୍ମ ସାଧାରଣ ଚର୍ମ ସହିତ ସମାନ, କେବଳ ଏହାର ରଙ୍ଗର ପାର୍ଥକ୍ୟ ଦୃଷ୍ଟ ହୁଏ। ଗାଢ଼ ବା କଳା ରଙ୍ଗ ସୃଷ୍ଟିକାରୀ ରୋଗ, କାରଣ ଅନୁଯାୟୀ ଏହାର ଶ୍ରେଣୀ ବିଭାଗ ଅଛି, ଯଥା ବଂଶଗତ, ବିଭିନ୍ନ କଳାଜାଇ ବା ଲେଣ୍ଟିଗୋ, ଖାଦ୍ୟ ଜନିତ, ଥର୍ମାଲ ରେଡିଏସନ୍ ବା ଉତ୍ତାପ ଜନିତ ବିକିରଣ, ଆଘାତ ଜନିତ ବିଭିନ୍ନ ଘର୍ଷଣ ଚାପ ବା କୁଣ୍ଡାଇବା ଜନିତ, ଅନ୍ତଃସ୍ରାବୀ ଗ୍ରନ୍ଥି ପ୍ରଦାହ ଜନିତ, ଅନ୍ୟାନ୍ୟ ଅଙ୍ଗରେ ରୋଗ ହେତୁ ଚର୍ମରେ ଦାଗ ଦେଖାଯାଏ, ଯଥା ଫୁସ୍ଫୁସ୍ ରୋଗ, ଯକୃତ, ବୃକ୍କ, ସ୍ନାୟବିକ ତଥା ତନ୍ତୁକୋଷ ଆଦିରେ ବିଭିନ୍ନ ରୋଗରେ ଚର୍ମ କଳା ପଡ଼ିଯାଏ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ଅନ୍ୟ ରୋଗ ଯୋଗୁଁ ଚର୍ମ ଉପରେ ପ୍ରଭାବ ବିଷୟରେ ଆଲୋଚନା କଲେ ଡାକ୍ତର ମିନତୀ ମିଶ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ. ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱ ଆରୋପ. ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ, 6 ରାଜ୍ୟ ହେବେ ଉପକୃତ. ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ. ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ ଲକ୍ଷ୍ନୌରେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଫ୍ରାନ୍ସର ଏଭିଏନ୍ଠାରେ ଅନୁଷ୍ଠିତ G7 ସମ୍ମିଳନୀର ନୂତନ ସହଭାଗିତା ଗଠନ ଏବଂ ଆନ୍ତର୍ଜାତିକ ସଂହତିର ପୁନଃନିର୍ମାଣ ଶୀର୍ଷକ ଏକ ଜନସମ୍ପର୍କ ଅଧିବେଶନରେ ନିଜର ଅଭିଭାଷଣ ପ୍ରଦାନ କରିଛନ୍ତି. ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ଅଧିବେଶନ କାଳରେ ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଏକ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି. ସେ କହିଛନ୍ତି, ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି. ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ, ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ପେଡ଼ ମା କେ ନାମ ଅଭିଯାନ ଭଳି ଭାରତ ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି. ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶୀ ଚିନ୍ତାଧାରା ସହିତ ପ୍ରଥମ ରାଷ୍ଟ୍ର ଭାବେ ପ୍ରଭାବିତ ଦେଶକୁ ସାହାଯ୍ୟ କରିଥାଏ. ଭାରତର ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ ପରିଚୟ, ବୈଷୟିକ ଜ୍ଞାନକୌଶଳ ନେତୃତ୍ୱାଧୀନ ଜନସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିପାରିଛି. ତେବେ ଆନ୍ତର୍ଜାତିକ ସଂହତି ଗଠନ ଦିଗରେ ଆନ୍ତର୍ଜାତିକ ନିୟମକୁ ଉପଯୁକ୍ତ ସମ୍ମାନ ନ ଦେବା ହିଁ ଏ କ୍ଷେତ୍ରରେ ଏକ ବଡ଼ ପ୍ରତିବନ୍ଧକ ବୋଲି ସେ କହିଛନ୍ତି. ଏହି ପ୍ରସଙ୍ଗକୁ ପ୍ରାଥମିକତା ଦେଇ ସମାଧାନ କରାଯିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି. ବିଶ୍ୱରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ଆନ୍ତର୍ଜାତିକ ଭାଗିଦାରୀ ସର୍ବଦା କଥାବାର୍ତ୍ତା ଓ କୂଟନୀତି ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି. ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଅନ୍ୟାନ୍ୟ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲାଗି G7 ରାଷ୍ଟ୍ର ସମୂହ ବିବିଧ ପଦକ୍ଷେପ ଘୋଷଣା କରିଛନ୍ତି. ବିଶେଷ କରି କଙ୍ଗୋ ଓ ଉଗାଣ୍ଡାରେ ପୁଣି ଦେଖାଦେଇଥିବା ଇବୋଲା ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ଏକ ସମନ୍ୱିତ ଆନ୍ତର୍ଜାତିକ ପ୍ରୟାସ ଉପରେ G7 ଗୁରୁତ୍ୱ ଦେଇଛି. ଭାରତ, ଇଜିପ୍ଟ, କେନିଆ ଓ ଦକ୍ଷିଣ କୋରିଆ ଏଥିଲାଗି ଚିହ୍ନଟ ପ୍ରକ୍ରିୟା ଓ ପ୍ରତିଷେଧକ ବ୍ୟବସ୍ଥାକୁ ସୁସଂହତ କରିବା ତଥା ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ ଗୋଷ୍ଠୀକୁ ଏ ଦିଗରେ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି. ଏହି ଭୂତାଣୁଜନିତ ସଂକ୍ରମଣ ଲାଗି ଭ୍ୟାକ୍ସିନ୍ର ବିକାଶ ତଥା ଚିକିତ୍ସା ପଦ୍ଧତି ଦିଗରେ ବିଶ୍ୱ ନେତୃବୃନ୍ଦ ମିଳିତ ଭାବେ ପ୍ରୟାସ କରିବା ଲାଗି G7 ପକ୍ଷରୁ ଆହ୍ୱାନ ଦିଆଯାଇଛି. ଏତଦ୍ବ୍ୟତୀତ ବିଶ୍ୱସ୍ତରରେ କ୍ୟାନ୍ସର ରୋଗ ବିରୁଦ୍ଧରେ ଲଢ଼େଇ କରିବାର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଦିଗରେ G7 ପକ୍ଷରୁ ନିଜର ପ୍ରତିବଦ୍ଧତା ଜାହିର କରାଯାଇଛି. ସେହିଭଳି ଏକ ନିରନ୍ତର ଆର୍ଥିକ ଅଭିବୃଦ୍ଧି ହାସଲ ଦିଗରେ ଆନ୍ତର୍ଜାତିକ ସହଯୋଗ ବଜାୟ ରଖିବା ଉପରେ ମଧ୍ୟ G7 ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରାଯାଇଛି. G7 ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପକ୍ଷୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି. ଗତବର୍ଷ ଫେବୃଆରୀ ମାସରେ Washington DC ଉଭୟ ନେତା ଶେଷ ଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍ପରକୁ ଭେଟିଥିଲେ. ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା କରାଯାଉଛି. ଏହାସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଘଟଣାବଳୀ ଉପରେ ମଧ୍ୟ ସେମାନେ ମତାମତ ବିନିମୟ କରିବାର ସମ୍ଭାବନା ରହିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ.
ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ବହୁଦିନରୁ ପଡ଼ିରହିଥିବା ଯମୁନା ନଦୀ ଉପରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ବିବୃତ୍ତି ଅନୁସାରେ ଏହି ପ୍ରକଳ୍ପ ଦ୍ୱାରା ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଉପକୃତ ହୋଇପାରିବେ। ଏହି ଚୁକ୍ତିନାମା ସ୍ୱାକ୍ଷରିତ ପରେ କିସାଉ ପ୍ରକଳ୍ପଟି କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ଲାଗି ପଠାଯିବ ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଫ୍ରାନ୍ସର ଏଭିଏନ୍ଠାରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶ୍ରୀ ମୋଦି ତାଙ୍କର କାନାଡ଼ା ପ୍ରତିପକ୍ଷ ମାର୍କ କାର୍ନେଙ୍କ ସହିତ ଦ୍ୱିପକ୍ଷୀୟ ବୈଠକରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସମ୍ପର୍କର ସକାରାତ୍ମକ ଧାରାକୁ ସ୍ୱାଗତ କରିଛନ୍ତି। ଏହାଛଡ଼ା ଭାରତ କାନାଡ଼ା ରଣନୈତିକ ଭାଗିଦାରୀ ଗଠନ ଦିଗରେ ନିଜ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛନ୍ତି। ଏହି ବୈଠକରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ଜାରି ରହିଥିବା LNG ଓ LPG ସମ୍ପର୍କିତ ବ୍ୟବସାୟିକ ପଦକ୍ଷେପ ସମେତ ଅର୍ଥନୈତିକ ସହଯୋଗ ପ୍ରଗତିର ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷରିତ କରାଯିବା ଦିଗରେ ଜାରି ରହିଥିବା ପଦକ୍ଷେପ ଉପରେ ମଧ୍ୟ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ପ୍ରତିରକ୍ଷା ଓ ସୁରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଏକ ସାଧାରଣ ସୁରକ୍ଷା ସୂଚନା ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟର୍ମନ୍ଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ

0: ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନ୍ୟାହାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ ଦେଇ ମୁକ୍ତ, ସୁରକ୍ଷିତ ବାଣିଜ୍ୟ କାରବାର ଜାରି ରଖିବା ଲାଗି ଉଭୟ ନେତା ଆହ୍ୱାନ ଦେଇଛନ୍ତି। ଭାରତ ୟୁଏଇ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ମଧ୍ୟ ଉଭୟ ନେତା ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ଅଲ୍ ନ୍ୟାହାନ୍ଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କେନିଆର ରାଷ୍ଟ୍ରପତି ୱିଲିୟମ୍ ରୁଟୋ, ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫାତା ଏଲ୍ସିସି, ଜାପାନର ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜେ ମ୍ୟୁଙ୍କ ସହିତ ପୃଥକ୍ ପୃଥକ୍ ବୈଠକରେ ଯୋଗଦେଇ ଦ୍ୱିପକ୍ଷୀୟ ତଥା ଆଞ୍ଚଳିକ ବୈଶ୍ୱିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ନିଶାମୁକ୍ତ ଭାରତ ସପ୍ତାହ ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଆଜି ଏହି ସପ୍ତାହକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ଦେଶବ୍ୟାପୀ ନିଶାଦ୍ରବ୍ୟର ଅପବ୍ୟବହାର ବିରୋଧରେ ସଚେତନତା ବୃଦ୍ଧି କରିବା, ନାଗରିକମାନଙ୍କ ଅଂଶଗ୍ରହଣକୁ ସୁଦୃଢ଼ କରିବା ଏବଂ ସ୍ୱେଚ୍ଛାସେବୀମାନଙ୍କ ଯୋଗଦାନକୁ ଅଧିକ ବ୍ୟାପକ କରିବା ହେଉଛି ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଖେଳ ଖବର କ୍ରିକେଟ୍। ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଅନୁଷ୍ଠିତ ହେବ। ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ଆଜିକାର ମ୍ୟାଚ୍ ଲକ୍ଷ୍ନୌସ୍ଥିତ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅପରାହ୍ନ 1:30 ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଭାରତ 1-0 ଏହି ସିରିଜ୍ରେ ଅଗ୍ରଣୀ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମଗ୍ର ବିଶ୍ୱରେ ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସ ହିଁ ମୂଳମନ୍ତ୍ର ବୋଲି G7 ଜନସମ୍ପର୍କ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ମତବ୍ୟକ୍ତ। ବିଶ୍ୱ ସ୍ୱାସ୍ଥ୍ୟ ଏବଂ ବିକାଶ କ୍ଷେତ୍ରରେ ଭାରତ ସମେତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ G7ର ଗୁରୁତ୍ୱାରୋପ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ୱରେ କିସାଉ ବହୁବିଧ ଡ୍ୟାମ୍ ପ୍ରକଳ୍ପ ସମ୍ପର୍କିତ ଚୁକ୍ତିନାମା ସ୍ୱାକ୍ଷରିତ ଏବଂ ନିଶାମୁକ୍ତ ଭାରତ ସପ୍ତାହକୁ ଆଜି ଉଦ୍ଘାଟନ କରିବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
2: ଯେନ୍ ଚାଷୀ ଭାଇ ବହିନ୍ମାନେ ଡାଲିଜାତିଆ ଫସଲ ଚାଷ୍ କରୁଛନ୍, ନିଘା ଦେବେ ଯେ ଠିକ୍ ଗଛ୍ ବଢ଼ିଲା ବେଲ୍କେ, ଫଲ୍ ଧରିଲା ବେଲ୍କେ ଭିନ୍ ଭିନ୍ କିସ୍ମର ରୋଗ୍ ପୋକ୍ ଲାଗିକରି ଫସଲର ନୁକସାନ୍ କରିଥିସନ୍। ରୋଗ୍ ଭିତରେ ରହିଛେ ସାହେବି ରୋଗ୍, ପାଉଁଶିଆ ରୋଗ୍, କଲଙ୍କି ରୋଗ୍, ଝାଉଁଲା ରୋଗ୍, ଏନ୍ତା ସବୁ ରହିଛେ। ପୋକ୍ ଭିତରେ ଯୋଉ ପୋକ୍ ବଏଲେ ଲାଖି ପୋକ୍ ବୋଲି ଆମେ ଯେନ୍ଟାକେ କହିଥିସୁଁ, ଉକ୍ନିଆ ପୋକ୍ ଯେନ୍ଟାକେ କି ସୁରି ପୋକ୍ ବୋଲିକରି କହିଥିସୁଁ, ଛୁଇଁ ବିନ୍ଧା ପୋକ୍, ଏନ୍ତା ସବୁ ପୋକ୍ମାନେ ଲାଗିକରି ଫସଲ୍କେ ନୁକସାନ୍ ପହଞ୍ଚେଇଥିସନ୍। ଦାଇଲଜାତିଆ ଫସଲର ଗୋଟେ ମୁଖିଆ ରୋଗ୍ ହଉଛେ ସାହେବି ରୋଗ୍। ଇ ରୋଗ୍ ହେଲେ ପତର୍ମାନେ ଆଗାଡ଼ୁ ହଲଦିଆ ଆଉ ଶାଗୁଆ ଛିଟା ପଡ଼ିଯାଏସି, ଏନ୍ତା ହେଲେ ପୁରା ପତର୍ ଆଉ ଗଛ୍ ଗଲେ ହଲଦିଆ ହେଇକରି ମରିଯାଏସି। ଆଉ ଯଦି ନାଇଁ ମର୍ବା ହେଲେ ଗଛେ ବନେ ଫଲ୍ ବଏଲେ ସୁସ୍ଥ ଫଲ୍ ଟିକେ ବି ନାଇଁ ହୁଏ। ଇ ରୋଗ୍ଟା ଭୂତାଣୁ ଜନିତ ହେଇଥିବାର୍ ଲାଗି ଗୋଟେ ରୁଗିଆ ଗଛ୍ନୁ ବନେ ଗଛ୍କେ ଚପରି ଯାଇଥିସି। ଇ ରୋଗ୍ ନାଇଁ ହେବାର୍ ଲାଗି ପହେଲା ଯେନ୍ ଗଛ୍ ବନେ ହେଇକରି ଫଲ୍ ହେଇଥିବା ସେନର୍ ବିହନ୍କେ ରଖ୍ବେ। ବିହନ୍ ଲଗାଲା ବେଲ୍କେ 1 kg ବିହନ୍ ଲାଗି 5 g ଥାୟା ମେଥୋକ୍ଜାମ୍ ନାହେଁ ତ ଇମିଡ଼ା କ୍ଲୋପ୍ରିଟ୍ ଥି ବିଶୋଧନ କରିକରି ଲଗାବେ। ଗଛ୍ମାନ୍କେ 2-3 ପତର୍ ହେଲା ଦିନୁ ଏକର୍କ 8-10 ହଲ୍ଦିଆ ଅଠାଯୁଗ ଜତା ବନାବେ। ସାହେବି ରୋଗର ବାହକ ଧୂପ ମାଛି ହେଇଥିବାର୍ ଲାଗି ସେ ମାଛିମାନେ ହଲ୍ଦିଆ ରଙ୍ଗ ଦେଖିକରି ଆସ୍ବେ, ଆଉ ଜନ୍ତା ନ ଲାଗିକରି ଅଠାଥି ଲାଖିକରି ମରିଯିବେ। ଏନ୍ତା କର୍ବାର୍ ଲାଗି ରୋଗ ବଢ଼ି ନାଇଁପାରେ। ଆଉ ଗୋଟେ କଥା ନିଘା ଦେବେ, କ୍ଷେତେ ବୁଲିକରି ଦେଖ୍ବେ, ଯେନ ଗଛେ ଏନ୍ତା ହେଇଥିବା ସେ ଗଛ୍କେ ଉପଡ଼େଇ କରି ଫିକି ଦେବେ, ଆଉ ପୁରା କ୍ଷେତେ ଏକର୍କ 800 ମିଲିଲିଟର ନାହେଁ ତ 1 କେଜି ଲେକାନି ସିଲିୟମ୍ ଜୈବ ବିଷ ନାହେଁ ତ 1 ଲିଟର ନିମ୍ ବିଷ ନାହେଁ ତ 40 ଗ୍ରାମ ଥାୟା ମେଥୋକ୍ଜାମ୍ ନାହେଁ ତ 40 ଗ୍ରାମ ଏସିଟାମିପ୍ରିଟ୍କେ 200 ଲିଟର ପାଇଁଥି ଗୁଲେଇ କରି 15 ଦିନଥି ଥରେ ଲେଖା 2-3 ଥର ଝିଣ୍ଟି ଦେବେ। ହେଲେ ଇ ରୋଗ ହେବାରୁ ଫସଲକେ ବଞ୍ଚେଇ ପାର୍ବେ। ହେନ୍ତା ପାଉଁସିଆ ରୋଗ ବୋଲି ଆଉ ଗୋଟେ ରୋଗ ଡାଲଜାତିଆ ଫସଲଥି ହେଇକରି ଫସଲକେ ନୁକସାନ କରିଥିସନ୍। ଇ ରୋଗ ହେଲେ ପତରମାନ୍କେ ଆଉ ଛୁଇଁ ବଏଲେ ଫଲ୍ ଉପରେ ଘାଏ ଘାଏ ଖାର ପଡ଼ଲା ବାକି ଦେଖାଯାଏସି। ଯେତେବେଲେ ପାଏନ୍ପାଗ ବଦଲି କରି ଥଣ୍ଡା କି କୁହୁଡ଼ିଆ ପାଗ ହେଇକରି ପରିବେଶଟା ଉଦା ବାଗି ରହିସି, ଇ ରୋଗ ବଢ଼ବାର୍ଥି ସାହାଯ୍ୟ କରସି। ଇ ରୋଗ ଆରମ୍ଭ ହେବାର ଦେଖିଲେ ଫସଲଥି ଟ୍ରାଇକୋଡର୍ମା ଭିଡ଼େ ବୋଲି ଗୋଟେ ଜୈବ ବିଷ ଅଛେ, ସେଟାକେ 1 ମିଲିଲିଟର ନେଇକରି 1 ଲିଟର ପାଏନ୍ଥି ଗୁଲେଇ କରି ଝିଣ୍ଟବେ। ନାହେଁ ତ 1 ଲିଟର ପାଏନ୍ଥି ଶତକଡ଼ା 80 ଭାଗ ସେଚିତ ଗୁଣ ନାହେଁ ତ 2 ଗ୍ରାମ ଫ୍ଲୁସିଲାଜୋଲ ନାହେଁ ତ 1.5 ଗ୍ରାମ କାର୍ବନଡାଜିମ୍କେ ଗୁଲେଇ କରି ଫସଲ ଉପରେ ଝିଣ୍ଟି ଦେବେ। ଥରେଥି ଯଦି ଇ ରୋଗ କମ୍ବାର ନାହିଁ ଦେଖିବେ ହେଲେ 7-10 ଦିନ ତାରୁ ଆଉ ଥରେ ଉଷକେ ଝିଣ୍ଟବେ। ଆଉ ଗୋଟେ ରୋଗ ରହିଛେ କଲଙ୍କି ରୋଗ ବୋଇଲେ ଲୁହାଥି ମୂର୍ଚ୍ଛା ଲାଗିଲେ ଯେନ୍ତା ହେଇଥିସି, ଇ ରୋଗ ଫସଲଥି ହେଲେ ପତରମାନ୍କେ ହେନ୍ତା ଲାଲ ଲାଲ ମାଟିଆ ରଙ୍ଗର ଲମ୍ବା ନାହେଁ ତ ଉଞ୍ଚା ଉଞ୍ଚା ଗୋଲ ଦାଗମାନେ ଦେଖାଯାଏସି। ଇଟା ଗୋଟେ କବକ ଜନିତ ରୋଗ ଆଏ। ଇ ରୋଗ ଫସଲଥି ଦେଖାଦେବା ହେଲେ 4-5 ଗ୍ରାମ ଗନ୍ଧକ ନାହେଁ ତ 3 ଗ୍ରାମ ମାଙ୍କୋଜେପ ନାହେଁ ତ 2 ଗ୍ରାମ କ୍ଲୋରୋଥାଲୋନିଲ୍ କେ 1 ଲିଟର ପାଏନ୍ଥି ମିଶେଇ କରି ଝିଣ୍ଟବେ। ହେଲେ ଇ ରୋଗ ନୁ ଫସଲକେ ବଞ୍ଚେଇ ପାରବେ। ରୋଗ ମାନଙ୍କର ବାଗିର ଡାଲଜାତିଆ ଫସଲଥି କଲା ଲାଖି ପୋକ ମେଚା ମେଚା ହେଇକରି କଲି ଡାଲର ଅକ୍ଥି ପତରଥି ଫୁଲ କଢି ଆଉ ଫଲ୍ଥି ଗଲେ ଲାଗିକରି ରସ୍କେ ଶୁଷି କରି ଖାଇଯାଇଥିସନ୍। ଥଣ୍ଡା ଆଉ କୁହୁଲିଆ ପାଗେ ଇ ପୋକ କେତ୍ନି କେତେ ଲାଗିଥିସନ୍। ହେନ୍ତା ଉକ୍ନିଆ ପୋକ ଯେନ୍ଟାକେ କି ସୁରି ପୋକ ବୋଲିକରି କହେସୁ, ଇ ପୋକ ଗଲେ ହେଲେ ପତରମାନ୍କେ ଆଚରି ନେଲା ବାଗିର ଧୂପ ଦାଗ ଦେଖାଯାଏସି। ଇମାନେ ବି ଗଛର ରସ ଶୁଷିଥିସନ୍ ବେଲେ ଗଛଟା ମରିଯାଏସି। ଇମାନଙ୍କର୍ନୁ ଗଛକେ ବଞ୍ଚାବାର୍କେ ହେଲେ ଫସଲଥି 2-2 ପତର ହେଲା ବେଲୁ ଏକର୍କ 8-10 ହଲ୍ଦିଆ ଅଠା ଜନ୍ତା ନାହେଁ ତ 8-10 ନିଲିଆ ରଙ୍ଗର ଅଠା ଜନ୍ତା ବସାବେ। ବେଶୀ ପୋକ ହେଲେ ଯେନ୍ସି ବି ପୋକ ମରା ଉଷ ଝିଣ୍ଟବେ। ନାହେଁ ତ ଏକର୍କ 50 ମିଲିଲିଟର ଇମିଡାକ୍ଲୋପ୍ରିଟ୍କେ 200 ଲିଟର ପାଏନ୍ଥି ଗୁଲେଇ କରି ଝିଣ୍ଟବେ। ଶେଷ ଗୋଟେ କଥା ଆମର ଚାଷୀ ଭାଇ ବହିନମାନଙ୍କୁ ଅନୁରୋଧ ଯେ ଯେନ୍ସି ବି ଚାଷ କରୁଛନ୍ ତାର ଆଗନୁ ଯେନ୍ ଫସଲ କରିଥିବେ ତାର ଗୋଟେ ଗୋଟେ ଗଛ କ୍ଷେତେ ରହିଯାଇଥିସି, ସେଟାକେ ଉପଡ଼େଇ କରି ସଫା କରିଦେବେ। ହେଲେ ନୂଆ ଫସଲଥି ସେନୁ ଆଉ କେନ୍ସି ରୋଗ ପୋକ ହେବାର ଡର ନାଇଁଥାଏ। ଆଉ ବିହନ ବିଶୋଧନ କରିକରି ନିହାତି ଭାବେ ଲଗାବେ। ଏନ୍ତା କରବେ ହେଲେ ରୋଗ ପୋକ ନୁ ଫସଲକେ ବଞ୍ଚେଇ ପାରବେ, ଆଉ ଏତକା ଅମଲ କରିକରି ଆର୍ଥିକ ଲାଭ ବି ପାଇପାରବେ।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ଶୁଣନ୍ତୁ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହୁଛନ୍ତି ଡକ୍ଟର ସମାପିକା ଦାସ।
3: ଏ କିଛିଦିନ ଆଗରୁ କେରଳର ୱେନାଡ଼ଠାରେ ହୋଇଥିବା ଭୂସ୍ଖଳନ ସାରା ବିଶ୍ୱ ପାଇଁ ଏକ ସତର୍କ ସୂଚନା ଦେଇଛି। ଅବିଚାରିତ ଜଙ୍ଗଲ ଅପସାରଣ, ବୃକ୍ଷଛେଦନ, ସହରୀକରଣ, ବେପରୁଆ କୋଠାବାଡ଼ି ନିର୍ମାଣ, ଅନିୟନ୍ତ୍ରିତ ପର୍ଯ୍ୟଟନର ବିକାଶ, ଭୂମିକମ୍ପ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ଅନେକ ମାନବଜନିତ ସମସ୍ୟା ଯୋଗୁଁ ଏଭଳି ବିପର୍ଯ୍ୟୟ ବାରମ୍ବାର ଘଟୁଥିବା କୁହାଯାଇଛି। ୱେନାଡ଼ ହେଉଛି ପଶ୍ଚିମଘାଟର ଏକ ଉଚ୍ଚ ମାଳଭୂମି ଅଞ୍ଚଳ। ବୃକ୍ଷଲତା ଭରା ଜଙ୍ଗଲର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ଜୈବ ବିବିଧତା ଭରା ଏହି ପାର୍ବତ୍ୟ ଅଞ୍ଚଳରେ 13 ଜାତୀୟ ଉଦ୍ୟାନ ସମେତ ଅନେକ ଅଭୟାରଣ୍ୟ ରହିଛି। ଅନେକ ବିରଳ ପ୍ରାଣୀ ତଥା ଉଦ୍ଭିଦ ଏଠାରେ ଦେଖାଯାଆନ୍ତି। ୟୁନେସ୍କୋ ଦ୍ୱାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ 8 ଜୈବ ବିବିଧତା କେନ୍ଦ୍ରୀଭୂତ ଅଞ୍ଚଳ ମଧ୍ୟରେ ପଶ୍ଚିମଘାଟ ପର୍ବତମାଳା ସ୍ଥାନ ପାଇଛି। ମାତ୍ର ଯେଉଁ ପରିମାଣରେ ମାନବୀୟ କାର୍ଯ୍ୟକଳାପ ଚାଲିଛି ଏବଂ ଫଳସ୍ୱରୂପ ପ୍ରାକୃତିକ ପରିସଂସ୍ଥା ନଷ୍ଟ ହୋଇଚାଲିଛି, ଏହାର ପୁନରୁଦ୍ଧାର ଆବଶ୍ୟକ। ଏହା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ନିକଟରେ ଦିଲ୍ଲୀ ଆରାବଳୀ ପାର୍ବତ୍ୟାଞ୍ଚଳ ରିଡଜ୍ ସେକ୍ଟରରେ ରାସ୍ତା ନିର୍ମାଣ ପାଇଁ ଅନେକ ବୃକ୍ଷଛେଦନ କରାଗଲା। ଏହି ଅଞ୍ଚଳରେ ଜଙ୍ଗଲ ଭରପୁର ଥିଲା ଏବଂ ଅତି ପ୍ରଦୂଷିତ ଦିଲ୍ଲୀ ନଗରବାସୀଙ୍କର ଏହା ଫୁସ୍ଫୁସ୍ ଭାବେ ବିବେଚିତ ହୁଏ। ଏହା ଏକ ବନ୍ୟଜୀବମାନଙ୍କର କରିଡର ଭାବେ ପରିଚିତ। ରାଜସ୍ଥାନର ସରିସ୍କାଠାରେ ବ୍ୟାଘ୍ର ପ୍ରକଳ୍ପ ଚତୁଃପାର୍ଶ୍ୱରେ ମାର୍ବଲ ପଥର, ଡୋଲୋମାଇଟ୍, ଚୂନପଥରର ଖନନ ଯୋଗୁଁ ବ୍ୟାଘ୍ର ତଥା ଅନ୍ୟ ବନ୍ୟପ୍ରାଣୀଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି। ଯେକୌଣସି ବିକାଶମୂଳକ ପ୍ରକଳ୍ପ ପାଇଁ ବୃକ୍ଷ ଛେଦନ ଏକ ସାଧାରଣ ଘଟଣା ହୋଇଗଲାଣି। ଏଥିପାଇଁ କ୍ଷତିପୂରଣ କରିବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ହେବ। 1000 କାଟିବା ବଦଳରେ 10000 ଗଛ ଲଗାଯିବ। ଆମେ ଯେତେବେଳେ ଗଛ କାଟୁ ତା ସହିତ ରହିଥିବା ଆଉ ଛୋଟ ବଡ଼ ଗଛ ସବୁ ନଷ୍ଟ ହୋଇଯାଇଥାଏ, କିନ୍ତୁ ଆମେ କ୍ଷତିପୂରଣ ପାଇଁ ବୃକ୍ଷରୋପଣ କଲାବେଳେ ବଛା ବଛା କିଛି ହାତଗଣତି ଗଛ ହିଁ ଲଗାଯାଇଥାଏ। ତେଣୁ ପରିସଂସ୍ଥାର ସନ୍ତୁଳନରେ ବାଧା ଦେଖାଯାଏ। ପ୍ରାକୃତିକ ପରିସଂସ୍ଥା ଜଳଚକ୍ର ନିୟନ୍ତ୍ରଣ, ଉତ୍ତାପ ନିୟନ୍ତ୍ରଣ, ବୃଷ୍ଟିପାତ, ଅଙ୍ଗାରକାମ୍ଳ ଅବଶୋଷଣ, ଅମ୍ଳଜାନ ସୃଷ୍ଟି, ମୃତ୍ତିକା ସଂରକ୍ଷଣ, କୀଟପତଙ୍ଗ, ଉଦ୍ଭିଦଙ୍କୁ ଆଶ୍ରୟ ପ୍ରଦାନ, ପରିସଂସ୍ଥା ସନ୍ତୁଳନ ପରି ଅନେକ ଭୂମିକା ନିଭାଇଥାଏ। ଗ୍ଲୋବାଲ୍ ଫରେଷ୍ଟ ୱାଚ୍ ରିପୋର୍ଟ 2024 ଜଣାଯାଇଛି ଯେ ଭାରତବର୍ଷରେ 2000 2024 ପର୍ଯ୍ୟନ୍ତ ବିଭିନ୍ନ କାରଣରୁ 233 ଲକ୍ଷ ହେକ୍ଟର ଜଙ୍ଗଲ କାଟି ଦିଆଯାଇଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏବଂ ସର୍ଭେ ଅଫ୍ ଇଣ୍ଡିଆ ତତ୍ତ୍ୱାବଧାନରେ ଅନୁଧ୍ୟାନ କରାଯାଇଛି ଯେ ଗତ 2 ଦଶନ୍ଧି ମଧ୍ୟରେ କେତେ ପରିମାଣର ଜଙ୍ଗଲ ଅପସାରଣ କରାଯାଇଛି ସେ ଉପରେ ଧ୍ୟାନ ଦେବା ପାଇଁ। ମାନବୀୟ କାର୍ଯ୍ୟକଳାପ ଯେମିତିକି ଜଙ୍ଗଲ ସଫା, ଅପରିକଳ୍ପିତ ନିର୍ମାଣ କାର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ବହୁତ ଗୁଣରେ ବଢ଼ାଇଥାଏ। ବର୍ଷ ବର୍ଷ ଧରି ବୃକ୍ଷଛେଦନ ଏବଂ ଜଙ୍ଗଲ କଟା ଅହରହ ଚାଲିଛି। 2021-2030 ଯାଏଁ 10 ବର୍ଷ ପାଇଁ ମିଳିତ ଜାତିସଂଘ ଏକ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହାର ଆଭିମୁଖ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ପରିସଂସ୍ଥା ପୁନରୁଦ୍ଧାର କାର୍ଯ୍ୟକ୍ରମ ଅପରିହାର୍ଯ୍ୟ।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହିଲେ ଡକ୍ଟର ସମାପିକା ଦାସ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଆଜିର କଣ୍ଠଶିଳ୍ପୀ ମନୋଜ କୁମାର ବୁଡ଼ା ଏବଂ ମିନତୀ ପତି, ଗୀତ ରଚନା ଯୁଧିଷ୍ଠିର ମେହେର, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠ ଦେଇଛନ୍ତି ମନୋଜ କୁମାର ବୁଡ଼ା।

0: 2 ବର୍ଷର ଯାତ୍ରା ବିକଶିତ କାହାଣୀ ଲେଖିଛି ଲୋକଙ୍କ ସରକାର।
1: ସମୃଦ୍ଧ ଓଡ଼ିଶା ପାଇଁ ସୁଦୃଢ଼ ଭିତ୍ତିଭୂମି, ସଂଯୋଗ, ସମୃଦ୍ଧି ଓ ସଶକ୍ତିକରଣର ନୂଆ ଅଧ୍ୟାୟ ଲେଖିଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା ମାଧ୍ୟମରେ ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ,
0: ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶା। ଗାଁଠୁ ସହର ସବୁଠି ମିଳୁଛି ଉନ୍ନତ ଚିକିତ୍ସା ସେବା ଓ ସାମାଜିକ ସୁରକ୍ଷା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ପ୍ରାଥମିକ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବ୍ୟାପକ ସୁଦୃଢ଼ୀକରଣ,
1: ବିକଶିତ ଓଡ଼ିଶାର ନୂଆ ପରିଚୟ, ଜ୍ଞାନ, ଦକ୍ଷତା ଓ ସୁଯୋଗ। ସେଇଥିପାଇଁ ଲୋକଙ୍କ ସରକାର ନେଇ ଆସିଛନ୍ତି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା, ଶିକ୍ଷାରେ ଅଗ୍ରଗତି, ଦକ୍ଷତାରେ ସଶକ୍ତିକରଣ, ବିକଶିତ ଓଡ଼ିଶାର ସଂକଳ୍ପ,
0: ବିକାଶର ଧାରା ଓଡ଼ିଶା ସାରା।
2: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଗୀତ ରଚନା ଯୁଧିଷ୍ଠିର ମିହିର, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ ମିନତୀ ପତିଙ୍କ କଣ୍ଠରେ ଏହି ଗୀତଟି।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା, ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାତରେ। ଆଜି ଏଥିରେ ଶୁଣିଲେ ମନୋଜ କୁମାର ବୁଡ଼ା ଏବଂ ମିନତୀ ପତିଙ୍କ କଣ୍ଠରେ ଗୀତ। ଗୀତ ରଚନା ଯୁଧିଷ୍ଠିର ମିହିର, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ପୁରାତନ ରଚନାରୁ କଣ୍ଠ ଦେଇଛନ୍ତି ଶେଖର ଚନ୍ଦ୍ର ଘୋଷ।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଏଥର ଶ୍ରୋତାମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ

ପ୍ରମାଣପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଜିଏସ୍ଟି ଶତକଡ଼ା 18% ସହ ମୋଟ 266 ଟଙ୍କା କେବଳ ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 IFSC କୋଡ୍ SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର। ପିନ୍କୋଡ଼୍ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ ଜୁଲାଇ 15 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମର ଶେଷ ଗୀତଟି ନଗେନ୍ଦ୍ର ମହାପାତ୍ରଙ୍କ ରଚନାରୁ, ଭୁବନ ମୋହନ ପ୍ରଧାନଙ୍କ କଣ୍ଠରେ।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ଶେଖର ଚନ୍ଦ୍ର ଘୋଷ ଏବଂ ଭୁବନ ମୋହନ ପ୍ରଧାନ। ଗୀତ ରଚନା ନଗେନ୍ଦ୍ର ମହାପାତ୍ର ଏବଂ ପୁରାତନ ରଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ଶଙ୍କର ପ୍ରସାଦ ମାଝୀଙ୍କ କଣ୍ଠରେ ସମ୍ବଲପୁରୀ ଗୀତ, ଗୀତ ରଚନା ଲିଙ୍ଗରାଜ ଚେନ୍ଦା, ଯୁଧିଷ୍ଠିର ମିହିର ଏବଂ ଶ୍ରୀବତ୍ସ ସାହୁ। ଆକାଶବାଣୀ ସମ୍ବଲପୁର ଏଥର ଶ୍ରୋତାମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ସହ GST ଶତକଡ଼ା 18% ସହ ମୋଟ 266 ଟଙ୍କା କେବଳ ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7 IFSC କୋଡ୍ SBIN 00005 9 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର, ପିନ୍କୋଡ଼ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ରଜନୀକାନ୍ତ ମିଶ୍ରଙ୍କ ରଚନାରୁ କଣ୍ଠ ଦେଇଛନ୍ତି ଦେବେନ୍ଦ୍ର କର।

ଶୁଣିଲେ ସୁଗମ ସଙ୍ଗୀତ। କଣ୍ଠଦାନ କଲେ ଦେବେନ୍ଦ୍ର କର ଏବଂ ତପନ କୁମାର ନାୟକ। ଗୀତ ରଚନା ରଜନୀକାନ୍ତ ମିଶ୍ର, ଅଳକେ ଚାନ୍ଦ ଏବଂ ଜ୍ୟୋତ୍ସ୍ନା ରାଉତରାୟ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

ନମସ୍କାର ଶ୍ରୋତା ବନ୍ଧୁ, ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧକୁ ଆପଣମାନଙ୍କୁ ସ୍ୱାଗତ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଛି ମୁଁ ସଙ୍ଗୀତା ସାହୁ, ବୈଷୟିକ ସହଯୋଗିତା ଅଜୟ କୁମାର ସାହୁ ଏବଂ ଜ୍ୟୋତିପ୍ରକାଶ ମିଶ୍ର।

ଆପଣମାନେ ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତର ଶୁଣିବା ପାଇଁ ଆମ କାର୍ଯ୍ୟକ୍ରମକୁ 9-10 ମଧ୍ୟରେ ଫୋନ୍ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ଦେୟ ହେଉଛି 0663241231 0663241230।

0: हेलो,
1: हेलो,
0: आकाशवाणी संबलपुर। हेलो, अनुरोध कार्यक्रम।
1: आज्ञा
0: नमस्कार आज्ञा, जोहार। कौन?
1: जोहार
0: तो
1: आज्ञा। मुई सोल कुमार साहू कोदनी ग्राम पोस्ट पौंदी भाया विजयपुर जिला बरगड़ रु। आज्ञा
0: आज्ञा आज्ञा, आज आपण आम कार्यक्रम रो प्रथम श्रोता। आपण को अनेक स्वागत आम कार्यक्रम को। कहंतु
1: धन्यवाद आज्ञा।
0: केमिति अछंती?
1: मुई तो बढ़िया अछे आज्ञा, आर आपण माने केंदा अछन?
0: ଆମ କେନ୍ଦ୍ରର ସମସ୍ତେ ଭଲ ଅଛନ୍ ଆଜ୍ଞା। କହୁନ୍, ଆଜି କାର୍ଯ୍ୟକ୍ରମରେ କେନ୍ ଗୀତ ଶୁଣବେ?
1: ଆଜି ଶୁଣେଇ ଦେବେ ଗୀତ ଆଜ୍ଞା, ଆମର ଓଡ଼ିଆ କଥା ଗୀତର ଅଭିଳାଷ ର,
0: ଆଜ୍ଞା ଆଜ୍ଞା
1: ଯେନ୍ତା କହିଛନ୍ ହେମଲତା ଚଗଲା ପବନ ଚଗଲା।
0: ଆଜ୍ଞା ଆଜ୍ଞା, ଇ
1: ଆଜ୍ଞା,
0: ଗୀତ ପସନ୍ଦ ଲାଗବାର କିଛି ଖାସ କାରଣ ଅଛେ?
1: ପସନ୍ଦ ଲାଗବାର ଖାସ କାରଣ ବୋଲେ ଆଜ୍ଞା ଦେଖୁନ୍, ପୁରୁଣା କଥା ଗୀତର ଗୀତ ଗୁଡାକ ବେଶୀ ବଢିଆ ଲାଗ୍ସି, ଆଉ ତାର ମ୍ୟୁଜିକ୍ ମାନେ ସଂଳାପ ବି ବହୁତ ବଢିଆ ଥିସି।
0: ଆଜ୍ଞା ଆଜ୍ଞା,
1: ଆଉ ହେମଲତାଙ୍କର ତାମାନେ ଆବାଜ ମୋତେ ବଢିଆ ଲାଗ୍ସି, ମୋର ସେ ମାନେ ପସନ୍ଦର ଗାୟିକା। ଆଜ୍ଞା
0: ଆଜ୍ଞା ଆଜ୍ଞା,
1: ଆଜ୍ଞା
0: ଆଜିର ଦିନଟା ଆପଣଙ୍କର ଲାଗି କେନ୍ତା କଟୁଛେ?
1: ଆଜି ଦିନଟା ବଢିଆ କଟୁଛେ ଆଜ୍ଞା, ଆଉ ବର୍ଷା ସମୟ ତ ଏବେ ଆସବାରକେ ଗଲାନ, ମୌସୁମୀ ବି ବୋଧେ ତାର ଆସବାର ସମୟ ହେଲାନ।
0: ଆଜ୍ଞା ଆଜ୍ଞା,
1: ଆଉ ବର୍ଷା ଟିକେ ନେଇ ହେବାର ଆଜ୍ଞା, ଏଇ ବର୍ଷ ଚାଷ କାମରେ ଟିକେ ବି କିଛି ବ୍ୟତିକ୍ରମ ଘଟି ପରେ କାଁ ବୋଲିକିରି କହୁଛନ୍, ଯେନ୍ତା ଆଜ୍ଞା ବିଶେଷଜ୍ଞ ମାନେ ବର୍ଷା କମ୍ ହେବା ବୋଲୁଛନ୍।
0: ଆଜ୍ଞା, ଖରା ତ ବହୁତ ହଉଛେ, ଗରମ ବହୁତ ହଉଛେ।
1: ଗରମ ବହୁତ ହଉଛେ ଆଜ୍ଞା।
0: ଆଜ୍ଞା, ଆଉ ଶୀତଳ ଷଷ୍ଠୀ ପରବ ଆମର ଆସୁଛେ ଆଜ୍ଞା, ମୌସୁମୀ କେ ନେଇ କରି ଆସବା, ମହାଦେବକୁ ଆମେ ପୂଜାର୍ଚ୍ଚନା କର୍ମା, ଆବାହନ କର୍ମା ସେଥିର୍ ଲାଗି।
1: ହଁ ନିହାତି ଆଜ୍ଞା,
0: ଠିକ୍ ଅଛେ, ଆପଣ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍।
1: ଆଉ ଠିକ୍ ଅଛେ ଆଜ୍ଞା, ମୁଇଁ ଗୀତଟା ଟିକେ ଡେଡିକେଟ୍ କର୍ମା।
0: କାହାକେ ସମର୍ପିତ କରିବେ ଆଜ୍ଞା
1: ଗୀତଟା ଡେଡିକେଟ୍ କର୍ମା? ତ ପ୍ରଥମେ ଆପଣଙ୍କୁ ଆଜ୍ଞା
0: ଧନ୍ୟବାଦ। ଆଜ୍ଞା
1: ଧନ୍ୟବାଦ, ଆଉ ଆମର ଶ୍ରୋତା ମାନେ ତ ବଢିଆ ପରିବାରଟେ ଅଛେ ଆଜ୍ଞା, ପୁରା
0: ଆଜ୍ଞା ଆଜ୍ଞା
1: ସମସ୍ତଙ୍କ ସାଙ୍ଗେ କଥା ଲାଗ୍ସୁଁ।
0: ଆଜ୍ଞା,
1: କଣ୍ଟାକ୍ଟ ନମ୍ବର ମାନେ ବି ଅଛେ, ଆଉ ସମ୍ପୂର୍ଣ୍ଣ ନାଁ ଟିକେ ନେସୁ ଆଜ୍ଞା, ନାଁ ନେଇ ଧରିଲେ ଟିକେ ଆମେ ଟିକେ ସେଦିନ ଆମକୁ ଆର ଭଲ ନେ ଲାଗ୍ସି।
0: ନିଶ୍ଚୟ ନିଶ୍ଚୟ ଆଜ୍ଞା
1: ଆଜ୍ଞା, ଆଉ ଶ୍ରୋତା ମାନଙ୍କର ନାଁ ଟିକେ ନେମା, ଶ୍ରୋତା ମାନେ ହେଲେ ହରେଶ କୁମାର ପୁରୁବା, ଯଶୋବନ୍ତ ପେକ, କରମ ସାନି ସାହୁ, ଚୈତନ୍ୟ ପଟେଲ, ସେବାରାମ ମେହେର, ମୁରଲୀ ମେହେର, ରବୀନ୍ଦ୍ରନାଥ ମେହେର, ଦେବରାଜ ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଆମର ହେଲେ ଉପେନ୍ଦ୍ର ସୁନା, ପଞ୍ଚାନନ୍ଦ ପଞ୍ଚବିହାର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ଆମର ରାଧାକାନ୍ତ ଭୋଇ, ଆଉ ଆମର ହେଲେ ଚିତ୍ରସେନ ସବର, ନାଗୁ ପାତ୍ର, ଲକ୍ଷ୍ମୀ ନାରାୟଣ ବାଘ, ମନୋଜ କୁମାର ପଟେଲ, କ୍ଷମା ସାହୁ, ଆନନ୍ଦ ମେହେର, ନାରାୟଣ ମେହେର, ନାରାୟଣ ପ୍ରଧାନ, ଭଉଣୀମାନେ ଅଛନ୍
0: ଆଜ୍ଞା,
1: ଆମର ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପା, ଚୁଙ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆର ଆମର ଶ୍ରୋତା ମାନେ ଅଛନ୍ ଆଜ୍ଞା, ଭବାନୀ ଦେହେରୀ,
0: ଆଜ୍ଞା
1: ଆମର ଅନିରୁଦ୍ଧ କୁରକୁରିଆ, ଭୋଳାଶଙ୍କର ପୁଟେଲ, ଭୋଳାଶଙ୍କର ବଡ଼ପଣ୍ଡା, ଆହୁରି ଯେତିକି ଶ୍ରୋତା ଆଜ୍ଞା, ଯାହା ଯାହା ନାଁ ମାନେ ବି ଛାଡ଼ିଛେ, ସମସ୍ତଙ୍କୁ ସମସ୍ତଙ୍କୁ ଡେରିକେଟ୍ ଆଜ୍ଞା ଗୀତ।
0: ଆଜ୍ଞା ଆଜ୍ଞା, ଆପଣ ଯେନ୍ ମାନଙ୍କର ନାଁ ଉଲ୍ଲେଖ କଲେ, ସେମାନଙ୍କର ସାଙ୍ଗେ ଯେନ୍ ମାନଙ୍କର ନାଁ ନାଇଁ ବି ଉଲ୍ଲେଖ କରିପାରି, ସମସ୍ତଙ୍କୁ ଆପଣ ଇ ଗୀତ ସମର୍ପିତ କରିଛନ୍। ତାଙ୍କର ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦର ଗୀତ ଶୁଣି ପକଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ଜୁହାର ମା ସମଲେ, ଜୟ କଥା ରହୁଛେ, ନମସ୍କାର।
0: ନମସ୍କାର ଆଜ୍ଞା।

0: हेलो,
1: हेलो।
0: आकाशवाणी संबलपुर। हेलो, अनुरोध कार्यक्रम कहन्तु, किए कहुछन्ति, परिचय दियंतु प्रथमे।
1: नमस्कार आज्ञा, लोककला ग्राम कुमारी रु पुष्पांजलि कुमारी कहुथिली।
0: आज्ञा आज्ञा, नमस्कार नमस्कार, आमर कार्यक्रम को आपन को बहुत स्वागत। कहन्तु आज केउ गीत सुनिबे?
1: आज आमर अभिलाष चलचित्र ए झुमा झुमा गुलाबी बेला रे से गीतटा दे देबे।
0: आज्ञा आज्ञा, आउ कौन तो आजी कौन करछंती अपन घरे?
1: आजी हमरो बहुमत स्नान तो आमे गाडी समस्त स्नान करी करी सब आमे देव पूजा पूजी कर सेलुनो।
0: आज्ञा आज्ञा आज्ञा, त माने रज पर्व शेष दिनटा अपन पालन करी पकाले न? आज्ञा आज्ञा, ई गीत अपन को काही भल लागुछे?
1: ଏ ଗୀତ ମୋତେ ମୁଁ ଯେତେବେଳେ ତୃତୀୟ ପଢ଼ୁଥିଲି ସେତିକି ଦିନ ମୋତେ ଗୀତଟା ବହୁତ ପସନ୍ଦଥିଲା, ଆଉ ମୁଁ ତୃତୀୟ ଚତୁର୍ଥ ଶ୍ରେଣୀରେ ପଢ଼ିଲା ସମୟରେ ମୁଁ ଗୀତଟା ଗାଇ ବି ଯାଇଥିଲି ନ।
0: ଆଜ୍ଞା ଆଜ୍ଞା, ପିଲା ସମୟର ସ୍ମୃତି ମନେ ପକେଇ ଦଉଛେ।
1: ଆଜ୍ଞା
0: ଆଜ୍ଞା ଆଜ୍ଞା ଆଜ୍ଞା, ଠିକ୍ ଅଛେ ଆଜ୍ଞା। ଆଉ ଆପଣଙ୍କର ଗାଁ ଆଡ଼େ ଶୀତଳ ଷଷ୍ଠୀ ପରବର କେନ୍ତା ସବୁ ପ୍ରସ୍ତୁତି ଚାଲିଛେ?
1: ଶୀତଳ ଷଷ୍ଠୀ ତ ଆମର ଗାଁ ପାଖେ ବରପାଲିରେ ଫେମସ୍, ଆଉ ସେନୁ ଶୀତଳ ଷଷ୍ଠୀ ହଉଛେ।
0: ଆଜ୍ଞା ଆଜ୍ଞା,
1: ଆଉ ଶୀତଳ ଷଷ୍ଠୀ କେ ଆମର ବିଶେଷ ଯୋଗଦାନ ଅଛେ, ଆମର ଯେନ୍ଟାକି ଆମର 19 ତାରିଖ ଜଳଦାନ ଆଉ ଚା ପାନର ଆମେ ବ୍ୟବସ୍ଥା କରିଛୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ।
0: ଆଜ୍ଞା ଆଜ୍ଞା, ଯାହା ହଉ, ଆପଣ ଜନସେବା ଥି ଜନ ମଙ୍ଗଳ କାମ ଥି ମନ ଦେଇଛନ୍, କାମ କରୁଛନ୍, ସେଥିର୍ଲାଗି ବି ଆପଣଙ୍କୁ ଗୁରୁଦୁଟେ ଶୁଭେଚ୍ଛା। ଆପଣ ଆପଣଙ୍କର ମନ ପସନ୍ଦର ଗୀତ ଶୁଣି ପକଉନ୍। ଆଜ୍ଞା, କାହାକେ ସମର୍ପିତ କରିବେ କହୁନ୍?
1: ମେହର, ସତ୍ୟଭାମା ମେହର, ରବୀନ୍ଦ୍ର ମେହର, ସ୍ୱର୍ଣ୍ଣ ପ୍ରଭାକର, ପଞ୍ଚାନନ୍ଦ ପଞ୍ଜବିହାର, ଶିବାରାମ ମେହର, ଗୋଲକ ପ୍ରଧାନ, ସୁବଲ ସାହୁ, ସାଗର ମେହର, ରବୀନ୍ଦ୍ର ମେହର, ବାଗବାଡ଼ି, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଗୋପାଳ ବେହେରା, ଗୀତାଞ୍ଜଳି ବେହେରା, ପ୍ରମିଳା ଶେଠ, ରାମଚନ୍ଦ୍ର ଶେଠ, ଆମର କୁମ୍ଭାରୀ ଗ୍ରାମର ପଟେଲ ପାଣ୍ଡୁକାର ସମସ୍ତ ଶ୍ରୋତା ଭାଇ ବନ୍ଧୁ, ବିଶେଷ କରି ଆମର ପଟେଲ ଭାଇକୁ ବହୁତ ଡେଡିକେଟ୍ ଏ ଗୀତ କିଏ ସେମାନେ ଆମର ଗାଁରେ ବି।

0: ଆଉ ଆପଣଙ୍କର ଆଜ୍ଞା
1: ଆମର ଆଜ୍ଞା ଇ ଗୀତ ନେ କହୁଥିଲେ ସେ ଆଦିମ ବିଚାର ଗୀତ କହୁଥିଲେ ନେକ୍ସଟ ଯେବେ ତାକ ଲାଗବା ଆଦିମ ବିଚାର ଆମେ ଦେମା।
0: निश्चय निश्चय ताहले आपण जेन जेन मानकर ना उल्लेख करिचन तांकर सांगे इ आपणकर मन पसंद रो गीत रे सुनि नउन कार्यक्रम के फोन करिथबानो आपणकु धन्यवाद।
1: धन्यवाद। नमस्कार।
0: नमस्कार।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: नमस्कार,
0: नमस्कार नमस्कार आज्ञा, परिचय दियंत आपणकर। आज्ञा आज्ञा, कहुन आज्ञा, आज केन गीत सुनबे? आज्ञा आज्ञा, ई गीत आपन को काही पसंद आज्ञा? बहुत ଆଜ୍ଞା ଆଜ୍ଞା, ଆଉ ଆଜିର ଦିନଟା ଆପଣ କେନ୍ତା କଟୁଛେ କହୁନ? ଆଜ୍ଞା ଆଜ୍ଞା, ରଜ ପର୍ବର ଶେଷ ଦିନ ଏ, ଯାହା ହଉ ଲକ୍ଷ୍ମୀ ସ୍ନାନ କରେଇ କରି ପୂଜାପାଠ ପିଠାପଣା ଲୋକମାନେ ବହୁତ ପାଳନ କରୁଛନ୍, ଆପଣ କରୁଛନ୍, ଆମର ଶ୍ରୋତାମାନଙ୍କୁ କାଣା କହିବେ? ଆଜ୍ଞା ଆଜ୍ଞା ଆଜ୍ଞା, ଠିକ୍ ଅଛି ଆଜ୍ଞା, ଆପଣ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍। କାହାକେ ସମର୍ପିତ କରିବେ ଆଜ୍ଞା, କହୁନ୍, ନା ମାନେ କହୁନ୍। ଆଜ୍ଞା ଆଜ୍ଞା, କହୁନ୍ ଆଜ୍ଞା, କହୁନ୍। ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯେନ୍ ଯେନ୍ ମାନଙ୍କ ନାଁ

0: ଉଲ୍ଲେଖ କଲେ ସେମାନେ ବି ଆଉ ଯେନ୍ମାନଙ୍କର ନାଁ ଆପଣ ସୋର୍ ନାଇଁ କରିପାରି ସେମାନଙ୍କର ସାଙ୍ଗେ ବି ଆପଣ ମିଶିକରି ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣୁନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ତାଙ୍କର ସ୍ୱର, କଣ୍ଠସ୍ୱର ଠିକ୍ ସେ ଆସିପାର ନାହିଁ, ଟିକେ ଆଉ ଥରେ କହୁନ ଆଜ୍ଞା।
1: ଆଜ୍ଞା, ଇଏ ମାନେ ଆଜି ସ୍ଥାନ ଲାଗି ସମସ୍ତ ଶ୍ରୋତା ବନ୍ଧୁ ଆଉ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ।
0: ଧନ୍ୟବାଦ ଧନ୍ୟବାଦ ଆଜ୍ଞା, ଆପଣଙ୍କୁ ବି ବସୁମତୀ ସ୍ନାନ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଆଉ ଅଭିନନ୍ଦନ।
1: ହ୍ୟାଲୋ
0: ଆଜ୍ଞା, ଆଜ୍ଞା କୁହନ୍।
1: ଗୀତ ଟିକେ ଡେଡିକେଟ୍ କରିଦେବେ, ଟିକେ ନା ଟିକେ କହି ଦଉଛନ୍, ଡେଡିକେଟ୍ କରିଦେବେ। ଶୁଭନ ସାହୁ ପହଣ୍ଡି ବିଜେପୁର, ତାପରେ କରମ ସାନି ସାହୁ, ତାପରେ ଆମର ରାଧାକାନ୍ତ ଭୋଇ, ଉପେନ୍ଦ୍ର ସୁନା, ତାପରେ ଆମର ବିହାରୀ ଲାଲ ଭୋଇ, ତାପରେ ମୁରଲୀ ପ୍ରସାଦ କର, ତାପରେ ହେଇଗଲା ଆମର ଚିତ୍ରସେନ ସବର, ତାପରେ କରମ ସାନି ସାହୁ ତ କହିଲି, ତାପରେ ନାଗୁ ପାତ୍ର, ଶୁଭାନନ୍ଦ କିଷାନ, ଭକ୍ତା ଚରଣ ଭୋଇ, ଆଉ ସମସ୍ତ ଯେତିକି ଶ୍ରୋତା ବନ୍ଧୁ ଶୁଣୁଛ ସମସ୍ତଙ୍କୁ, ଆଉ ଆମର ସେ ଆମର ଆମର ସ୍ୱର୍ଣ୍ଣପ୍ରଭା କର, ସମସ୍ତଙ୍କୁ ଡେଡିକେଟ୍ କରିକି ଗୀତ ଶୁଣେଇଦେବେ।
0: ଆଜ୍ଞା ଆଜ୍ଞା ଆଜ୍ଞା, ଆପଣ ଯେନ୍ମାନଙ୍କର ନାଁ ଉଲ୍ଲେଖ କଲେ ସେମାନେ ବି, ଆଉ ଯେନ୍ମାନଙ୍କୁ ଆପଣ ଉଲ୍ଲେଖ ନାଇଁ କରିପାରି ସେମାନେ ବି ଆପଣଙ୍କର ସାଙ୍ଗେ ଆପଣଙ୍କର ମନ ପସନ୍ଦ ଗୀତଟା ଶୁଣି ନେଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାରୁ ଧନ୍ୟବାଦ। ନମସ୍କାର ଆଜ୍ଞା।

0: हेलो, आकाशवाणी सम्बलपुर। हेलो, अनुरोध कार्यक्रम।
1: साउनानी नमस्कार।
0: नमस्कार नमस्कार आज्ञा, परिचय दून।
1: जय माँ समलेश्वरी, भक्तचरण भई, ग्राम केन्दुघाटी, जिला सम्बलपुर।
0: आज्ञा आज्ञा आज्ञा, आउ कहुन आपन केन्ता अछन?
1: मुई तो भल अछे नानी, आशा करू छी आपन माने भी ठीक थिबे।
0: आज्ञा आज्ञा, आमे भी ठीक अछु आज्ञा। कहुन आजिका कार्यक्रम थी केन गीत सुनबे?
1: আজি গীত শুনে দেবে রখিলে শিব মারিব কে কথা চিত্রর, প্রভু জানিনি মু তুমি কে গুটে শিব ভজন দছে।
0: আচ্ছা আচ্ছা, আও আজি কা
1: পশ্চিম ওড়িশার
0: আজ্ঞা
1: শীতল ষষ্ঠী যাত্রা দেব মহাদেব
0: আজ্ঞা
1: জগত জননী মা পার্বতীঙ্কর শুভ বিবাহ হউছে।
0: আজ্ঞা আজ্ঞা আজ্ঞা,
1: তাঙ্কর উপলক্ষে এই গীতটা তার মানে পছন্দ করিয়ে।
0: ଆଜ୍ଞା ଆଜ୍ଞା, ଆଗାମୀ ଶୀତଳ ଷଷ୍ଠୀ ଯାତ୍ରା ଲାଗି ଆମର ସବୁ ଶ୍ରୋତାମାନଙ୍କୁ ଆକ୍ତୁରିଆ ଗୁର୍ଦୁଟେ ଶୁଭେଚ୍ଛା ଆଉ ଅଭିନନ୍ଦନ। ଆଜ୍ଞା, ଆପଣଙ୍କୁ ବି ଗୁର୍ଦୁଟେ ଶୁଭେଚ୍ଛା ଆଉ ଅଭିନନ୍ଦନ। ଆଉ କହୁନ, ଷଷ୍ଠୀ ଯାତ୍ରା ଲାଗି କାଣା କାଣା ସବୁ ପ୍ରସ୍ତୁତି କରୁଛନ୍? ଆଉ ଇଟା ତ ରଜ ଆଜି ସରିଲା, ତ ସେ ଅବସରରେ ବି ଆପଣ କାଣା କରୁଛନ୍?
1: ଷଷ୍ଠୀ ଯାତ୍ରା ଲାଗି ତ ଏଇଟା ତିଆରି ଚାଲିଛେ, ଯେହେତୁ ଆମେ କେନ୍ସି ଶିବ ମନ୍ଦିର ଆଡ଼େ ଦର୍ଶନ ଦର୍ଶନା କରିଯିବାର ଲାଗି।
0: ଆଜ୍ଞା, ଆଉ
1: ଟାଇମ୍ ହେବା ବେଲେ ଯିମା ଷଷ୍ଠୀ ଯାତ୍ରାରେ ଯୋଗଦାନ ଦେମା ଆମର ସମ୍ବଲପୁରରେ।
0: ଆଚ୍ଛା ଆଚ୍ଛା, ଆଉ ଆପଣଙ୍କର ଚାଷ କାମ ମୂଲ ହେବା ଫେର ଘାଏ? ଆଜି ତ ବିଶ୍ରାମ ନେବେ ବୋଧେ, କାଣା କାଣା ସବୁ ଚାଷ କରୁଛନ୍?
1: ଚାଷ ବେଲେ ଏଇଟା ତ ଧାନ ଚାଷ ହେବା ଆମର
0: ଯାହା ହଉ, ଆପଣ ଶସ୍ୟ ସାଙ୍ଗେ ପନିପରିବା ଚାଷ କରୁଛନ୍, ଲୋକମାନଙ୍କର ଖାଇବାର୍ ଲାଗି ଆପଣ ତାର ମାନେ ଏତେ ପରିଶ୍ରମ କରୁଛନ୍, ସେଥିର୍ ଲାଗି ଆପଣଙ୍କୁ ଧନ୍ୟବାଦ। ଆପଣଙ୍କର ମନ ପସନ୍ଦର ଗୀତ ଶୁଣି ନଉନ୍।
1: ଆଜ୍ଞା, ଡେଲିକେଟ୍ ଟିକେ କର୍ମା।
0: କାହାକେ ସମର୍ପିତ କରିବେ ଆଜ୍ଞା, କହୁନ୍।
1: ରବୀନ୍ଦ୍ରନାଥ ମେହେର, ମୁରଲୀ ମେହେର, ଗୋବିନ୍ଦ ମେହେର, ଯଶୋବନ୍ତ ପାଇକ, ସୁବଲ କୁମାର ସାହୁ, କରମସାନୀ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ତାପରେ ଆମର ହେଲେ ରାଧାକାନ୍ତ ଭୋଇ,
0: ଆଜ୍ଞା
1: ରାଜେନ୍ଦ୍ର ଭୋଇ, ଚିତ୍ରସେନ ସବର, ନାଗପାତ୍ର, ଦୀକ୍ଷା ଗୋପାଳ, ତାପରେ ହେଲେ ଆମର ହରେଶ କୁମାର ପରୁଆ, ପରମାନନ୍ଦ କିଷାନ, ଦଳଗୋବିନ୍ଦ ମିଶ୍ର, ଆଉ ଆମର ଲିଙ୍ଗରାଜ ମେହେର,
0: ଆଜ୍ଞା ଆଜ୍ଞା,
1: ଲିଙ୍ଗରାଜ କାଲୋ, ସନ୍ତୋଷ ସିଂ, ମନୋଜ ମିର୍ଦ୍ଧା, ଆଉ ଆମର ଭିନୁପାଲି ବର୍ସାଇଡ଼ର ହେଲେ ଅମିତ ପ୍ରସାଦ ଲୁହା। ସେ ଭାଇ ଗୀତ ଆଜି ଅଲଗା ଗୀତଟେ ମୋତେ ଫର୍ମେସ୍ କରିଥିଲେ, କିନ୍ତୁ ଆଜି ଶୀତ ଷଷ୍ଠୀ ଉପଲକ୍ଷେ ଏଇ ଗୀତଟା ମାଗିଦେଲେ, ସେ ଭାଇ ଟିକେ ମୋତେ କ୍ଷମା କରିବେ, ରେଡ଼ିଓ ଶୁଣୁଥିବେ।
0: ଆଜ୍ଞା ଆଜ୍ଞା,
1: ଆଉ ଆମର ଆକାଶବାଣୀ ଶୁଣୁଥିବା ସବୁ ଶ୍ରୋତା ଭାଇମାନଙ୍କୁ।
0: ଆଜ୍ଞା ଆଜ୍ଞା, ଠିକ୍ ଅଛି ଆଜ୍ଞା। ସବୁ ଶ୍ରୋତା ଆପଣ ଯେନ୍ ଯେନ୍ ମାନଙ୍କ ନାଁ ନେଲେ, ସେମାନେ ବି ଆଉ ଆପଣ ବି ଆପଣଙ୍କର ମନ ପସନ୍ଦର ଗୀତ ଶୁଣି ନଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା।

0: हेलो, आकाशवाणी संबलपुर।
1: हेलो।
0: हेलो अनुरोध कार्यक्रम।
1: नानी नमस्कार,
0: नमस्कार नमस्कार, परिचय दून।
1: मुई कुमारी दीक्षा गोपाल। आमर गाँव सीनापड़ा, पोस्ट हेउछे परला, थाना हेउछे धर्मगढ़, जिला हेउछे कलाहांडी। नु कहुछे मुई।
0: आज्ञा आज्ञा, आमर कार्यक्रम के अपन को स्वागत। कहू ना जी, केन कथा चित्रर गीत सुनबे?
1: मते पारिबे नि केही अलगा करिर चलचित्र रा गीत सुनमे।
0: ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଆଜି ବସୁମତୀ ସ୍ନାନ ଲାଗି କାଣ କରିଛନ୍ ଘରେ?
1: ଆଜି କ୍ଷୀରି ରନ୍ଧା ହେଇଛେ ନାନି, ମିଠା କିଣି ଆଣିଥିଲୁ।
0: ଆଚ୍ଛା,
1: ଆରୁ ସକାଳୁ ଖାଇଲୁ ନାନି, ପୂଜା ପାଠ ଟିକେ କଲୁ ଆର ଖାଇଲୁ।
0: ଆଉ ଆଗାମୀ ଶୀତଳ ଷଷ୍ଠୀ ଯାତ୍ରା ଲାଗି କାଣ କାଣ ପ୍ରସ୍ତୁତି କରୁଛନ୍?
1: ସେଟା କାଲି ଲାଗି ଆମେ ତ ଆମେ ଶୀତଳ ଷଷ୍ଠୀ ଲାଗି କାଲି ଆମେ ଶିବ ଭଗବାନଙ୍କର ବିହା ଘର ଅଛେ କାଲି, ଆରୁ ତାଙ୍କର ବିହା ଘର ଦିନ ଆମେ ଯିମା ମନ୍ଦିର ଟିକେ ଯିମା, ଆର ମନ୍ଦିର ଭୋଗ ଆନମା ଆର ଖାଇମା। ଆରୁ
0: ଠିକ ଠିକ ଭାବିଛନ୍, ଆପଣ ଜାଣା ବି ଚାହୁଁଛନ୍ ସେଟା ପୂରଣ ହଉ। ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣୁ ପକଉନ୍।
1: ହଁ ନାନୀ,
0: ଠିକ ଅଛି, ଆମର କାର୍ଯ୍ୟକ୍ରମକେ ଫୋନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନାନୀ ଜୁହାର
0: ଜୁହାର ଜୁହାର।

ଏଇଠି ଶେଷ ହେଲା ଆଜିର ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କଲି ମୁଁ ସଙ୍ଗୀତା ସାହୁ, ବୈଷୟିକ ସହଯୋଗିତା କଲେ ଅଜୟ କୁମାର ସାହୁ ଏବଂ ଜ୍ୟୋତି ପ୍ରକାଶ ମିଶ୍ର। ଆପଣମାନେ ମଧ୍ୟ ନିଜର ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ପ୍ରତି ସପ୍ତାହ ବୁଧବାର ସକାଳ 9-10 ମଧ୍ୟରେ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241211 ଏବଂ 0663241240 ଯୋଗେ ଆମ କାର୍ଯ୍ୟକ୍ରମକୁ ଫୋନ୍ କରନ୍ତୁ।

0: ଉତ୍ପାଦନ ଅନୁଦାନ ଯୋଜନାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହିସବୁ ଯୋଜନାଗୁଡ଼ିକ ଭାରତର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ସାଂସ୍କୃତିକ ସୃଜନଶୀଳତା ଏବଂ ସ୍ଥାନୀୟ ସ୍ତରରେ ଲୋକଙ୍କ ସହଯୋଗ ବୃଦ୍ଧି ପାଇଛି। ସଂଗ୍ରହାଳୟ ଯୋଜନା ଅନ୍ତର୍ଗତ ସାରା ଦେଶରେ 21 ନୂତନ ସଂଗ୍ରହାଳୟର ସ୍ଥାପନା କରାଯାଇଛି ଏବଂ 23 ପୁରାତନ ସଂଗ୍ରହାଳୟର ଆଧୁନିକରଣ କରାଯାଇଛି। ଏହି ଯୋଜନା ନାଗାଲାଣ୍ଡ ଭଳି ରାଜ୍ୟରେ ମଧ୍ୟ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ନାଗାଲାଣ୍ଡର କଳା ଏବଂ ସଂସ୍କୃତି ବିଭାଗର ଗାଇଡ୍ ଲେକ୍ଚରର ତଲିତ ଜୈନ ଏହି ଯୋଜନାର ଲାଭ ସମ୍ପର୍କରେ କହିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉତ୍ପାଦନ ଅନୁଦାନ ଯୋଜନା ମଧ୍ୟ ସାରା ଦେଶରେ ସାଂସ୍କୃତିକ ଗତିବିଧିମାନଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ମଣିପୁରର ସର୍ବପୁରାତନ ରଙ୍ଗମଞ୍ଚ ସଂସ୍ଥା ଡ୍ରାମାଟିକ୍ ୟୁନିୟନକୁ କିଛିଦିନ ପୂର୍ବରୁ ହିଁ ଆର୍ଥିକ ସାହାଯ୍ୟ ମିଳିଛି, ଯାହା ପରେ ପରେ ସେମାନେ ନୂତନ ନାଟ୍ୟ ପରିସ୍ଥିତିର ନିର୍ମାଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସଂସ୍ଥାର ସଚିବ ସୁରକ ଭେହମ ଶରତ ଚନ୍ଦ୍ର କଳା ଏବଂ ସଂସ୍କୃତିକୁ ଦୃଢ଼ ସମର୍ଥନ କରିବା ପାଇଁ ସରକାରଙ୍କ ଆଭାର ବ୍ୟକ୍ତ କରିଛନ୍ତି।
1: ଏହି ସଂଗଠନ ସ୍ଥାପନ ପରଠୁ ଆମକୁ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଅନେକ ପ୍ରକାରର ଅନୁଦାନ ମିଳୁଛି। ସାଂସ୍କୃତିକ ଅନୁଦାନ ଅନ୍ତର୍ଗତ ଆମକୁ ଏହି ବର୍ଷ 125,000 ମିଳିଛି, ଯାହାକି ନିର୍ଦ୍ଧାରିତ ସ୍ୱୀକୃତ ଅର୍ଥରାଶିର 75%। ମୁଁ ଭାରତ ସରକାର ଏବଂ ସଂସ୍କୃତି ମନ୍ତ୍ରଣାଳୟର ଆଭାର ବ୍ୟକ୍ତ କରୁଛି।
0: ଭାରତ ନିଜ ସଂସ୍କୃତିର ସଂରକ୍ଷଣ କରିବା ଏବଂ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ବୃହତ୍ ପଦକ୍ଷେପ ନେଇଛି। ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କରାଯାଇଛି, ତୀର୍ଥସ୍ଥାନର ବିକାଶ ହୋଇଛି ଏବଂ ପୁରାତନ ପରମ୍ପରାକୁ ନୂତନ ଜୀବନ ମିଳିଛି। ଏଥିସହିତ ଉନ୍ନତ ସଡ଼କ, ସ୍ୱଚ୍ଛ ସୁବିଧା ଏବଂ ଆଧୁନିକ ସେବା ଯୋଗୁଁ ଲୋକମାନେ ଏହିସବୁ ସ୍ଥାନ ପର୍ଯ୍ୟନ୍ତ ଅତି ସହଜରେ ପହଞ୍ଚି ପାରୁଛନ୍ତି। ଆଜି ସାରା ବିଶ୍ୱ ଭାରତର ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ପ୍ରତି ରୁଚି ରଖୁଛନ୍ତି। ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବର୍ତ୍ତମାନ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ନିଜର ନୂତନ ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ 12 ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

ଶୁଣିଲେ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ ଆକାଶବାଣୀ ସମ୍ବଲପୁର। ଏଥର ଶୁଣୁନ୍ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍ ସିନେମା ତୋର ମୋର କଟି। କଣ୍ଠ ଦେଇଛନ୍ ଶିବାଶିଷ ମିଶ୍ର ଔର ଅନନ୍ୟା ଶ୍ରୀତମ ନନ୍ଦ। ଗୀତ ରଚନା ନିର୍ମଳ ନାୟକ। ସଙ୍ଗୀତ ପ୍ରେମ ଆନନ୍ଦ।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମଟି ମୁଝେ କୁଛ କହନା ହେ ସିନେମାର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତର କଣ୍ଠଶିଳ୍ପୀ କେ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଏହାଦେ ଧରଣୀଧର ପଣ୍ଡାଙ୍କର କଣ୍ଠଥି ଶୁଣୁନ୍ ଆଦିତ୍ୟ ପ୍ରସାଦ ସାଇଙ୍କର ରଚନା।

ଇନ ସେସେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀମାନେ ଥିଲେ ରବୀନ୍ଦ୍ର କୁମାର ପଣ୍ଡା ଆର୍ ଧରଣୀଧର ପଣ୍ଡା। ଗୀତମାନଙ୍କୁ ଲେଖିଥିଲେ ବାବ୍ଲୁ ବାଗ, ମୋହନ ସିଂ କାହ୍ନୁ, ବିନୋଦ ପସାୟତ, ଆଦିତ୍ୟ ପ୍ରସାଦ ସାଇ ଆର୍ ମୋହନ ସାହୁ।

ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଆପଣମାନଙ୍କର ପସନ୍ଦର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୁଲା ଚର୍କା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତି କଣ୍ଠ ଦେଇଛନ୍ କୈଲାସ ଖେର, ଗୀତ ରଚନା ସୈଦ ଗୁଲରେଜ, ସୁରତି ସଜେଇଛନ୍ ଅନ୍ନୁ ମଲ୍ଲିକ, କଥାଚିତ୍ର ଭିକ୍ଟ୍ରି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ ୱେଭ୍‌ରେ 317.5 meter ତଥା 945 kHz ଓ FM 101 MHz ଯୋଗେ। ଆପଣମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ଏଥର ଶୁଣନ୍ତୁ ଦିଲ୍ ହେକେ କେ ମାନ୍ତା ନେହି କଥାଚିତ୍ରର ଗୀତ। କଣ୍ଠ ଦେଇଛନ୍ତି ଅନୁରାଧା ପୌଡ଼ୱାଲ ଓ କୁମାର ସାନୁ। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ, ଗୀତିକାର ସମୀର।

ଚେଷ୍ଟା ସତ୍ତ୍ୱେ ନାନା ପ୍ରକାର ଲୁପ୍ତପ୍ରାୟ କଳା, ବାଘ ନାଚ, ପର୍ଭା ନାଚ, ଦର୍ପଣ ନାଚ, ସୁଆସାରୀ ନାଚ ଆଦି କଳାପ୍ରେମୀଙ୍କୁ ଆକର୍ଷିତ କରନ୍ତି। ତା ଛଡ଼ା ଆଧୁନିକ ନୃତ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ନୃତ୍ୟ ଦଳମାନେ ଆସି ନିଜର କଳାକୁ ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ଲାଭ କରନ୍ତି। ଶୋଭାଯାତ୍ରାରେ ବୃକ୍ଷ, ବନ ସଂରକ୍ଷଣ, ନାରୀ ସୁରକ୍ଷା ଆଦି ସଚେତନତା ସୃଷ୍ଟିକାରୀ ପ୍ରଜ୍ଞାପନ ମେଢ଼ଗୁଡ଼ିକ ମଧ୍ୟ ସ୍ଥାନ ପାଇଥାଏ। ତେବେ ଶୀତଳଷଷ୍ଠୀ କେବଳ ଏକ ଉତ୍ସବ ନୁହେଁ, ଏହା ଜନଜୀବନର ହୃଦୟର ସ୍ପନ୍ଦନ। ତେବେ ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଆଜିର ବାତାୟନ କାର୍ଯ୍ୟକ୍ରମ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ସଂଯୁକ୍ତା ଶତପଥୀ। ଗୀତମାନଙ୍କୁ ରଚନା କରିଥିଲେ ଗୌରହରି ଗିରି, ମନୋରମା ମହାପାତ୍ର ଓ ମାଳତୀ ପଣ୍ଡା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ।

0: ଏଥର ଭାରତୀକରଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ, କୃପାସିନ୍ଧୁ ଗୁରୁଙ୍କ ରଚନା।
1: କିଓ ଶ୍ୟାମ ଭାଇ, ଆଜି ଏତେ ଖୁସି କିଆଁ? ବ୍ୟାଗ ପୁରା ଭର୍ତ୍ତି ଚାଉଳ ଆଣିଲ କୋଉଠୁ?
2: ହଁ ଭାଇ, ନୂଆ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନା କଥା ଶୁଣିନ କି? ଆମ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ଏବେ ପରା ଆଉ 5 କିଲୋ ନୁହଁ, ମୁଣ୍ଡ ପିଛା 10 କିଲୋ ଚାଉଳ ମାଗଣାରେ ମିଳିଲାଣି। ଘରେ ଘରେ ଏବେ ଖୁସିର ଲହରୀ ଭାଇ।
3: ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, 3 କୋଟିରୁ ଅଧିକ ଓଡ଼ିଶାବାସୀଙ୍କୁ ମିଳୁଛି ଖାଦ୍ୟ ସୁରକ୍ଷା। ଓଡ଼ିଶା ସରକାର ଆପଣଙ୍କ ସୁଖ ଦୁଃଖର ସାଥୀ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ କାର୍ତ୍ତିକେଶ୍ୱର ନାୟକଙ୍କ ରଚନା, କଣ୍ଠ ବାଥିନ ମୁଖାର୍ଜୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି, କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ।

ଦେଶର ପ୍ରତିରକ୍ଷା କ୍ଷମତାରେ ଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ପରିଲକ୍ଷିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତି ବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ଆକାଶ, ସ୍ଥଳ ଏବଂ ଜଳଭାଗରେ ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକୁ ଅଧିକ ସଶକ୍ତ କରିପାରିଛି। ବିକଶିତ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ଏବଂ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ ପ୍ରତିରକ୍ଷା ରପ୍ତାନୀ 56 ଗୁଣ ବୃଦ୍ଧି ପାଇ 2025-26 ଆର୍ଥିକ ବର୍ଷରେ 38,400 କୋଟିରେ ପହଞ୍ଚିଛି। ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ INS ବିକ୍ରାନ୍ତ ଦେଶକୁ ବିଶ୍ୱର ଅଗ୍ରଣୀ ନୌସାମରିକ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନିତ କରିଛି। ଦେଶର ଉତ୍ତର ପୂର୍ବ ଅଞ୍ଚଳଗୁଡ଼ିକରେ 12ଟିରୁ ଅଧିକ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସଶକ୍ତ କରିପାରିଛି। ଜାତୀୟ ସୁରକ୍ଷା ପ୍ରତି ସରକାରଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରରେ ଭାରତକୁ ଏକ ପ୍ରଶଂସାଯୋଗ୍ୟ ରାଷ୍ଟ୍ରରେ ପରିଣତ କରିଛି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ଗଣଶିକ୍ଷା ବିଭାଗ ସଚିବ ଓ ସେପା ନିର୍ଦ୍ଦେଶକ, ରାଜ୍ୟ ଶିକ୍ଷା ଗବେଷଣା ଓ ତାଲିମ ପରିଷଦ SCERTର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା। ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର PM ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। 3ଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ଆଇନ ଓ 1899 ଧାରା 9(1)(k) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଶ୍ରୀ ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। OSRTC ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ସୁଆଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାନବ ସେବାକୁ ମାଧବ ସେବା ଭାବେ ନୀତି କରିଥିବା ଗୋପବନ୍ଧୁ କର୍ମକୁ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଗୋପବନ୍ଧୁ 1970ରୁ 1921 ପର୍ଯ୍ୟନ୍ତ ବିହାର ଓଡ଼ିଶା ବିଧାନସଭାର ସଦସ୍ୟ ଏବଂ 1921 ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପୂର୍ବରୁ 1903 ଉତ୍କଳ ସମ୍ମିଳନୀରେ ସକ୍ରିୟ ଭୂମିକା ଗ୍ରହଣ କରିବା ସହିତ 1909 ପୁରୀର ସତ୍ୟବାଦୀଠାରେ ବକୁଳ ବନବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ମଧ୍ୟ ଅଗ୍ରଣୀ ଦୈନିକ ଖବରକାଗଜ ସମାଜର ପ୍ରତିଷ୍ଠାତା ଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାରକ, ଦାର୍ଶନିକ, ଲେଖକ ଏବଂ ରାଜନୈତିକ ଭାବରେ ସୁପରିଚିତ ଉତ୍କଳମଣି ଗୋପବନ୍ଧୁ 1928 ଆଜିର ଦିନରେ ଇହଧାମ ତ୍ୟାଗ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ओडिशा माध्यमिक शिक्षा परिषद द्वारा परिचालित चलित बर्षर ओटीईटी परीक्षा पर आज एडमिट कार्ड वेबसाइट रे उपलब्ध हो www.bscodisha.nic.in और www.bscexams.org पक्षर परीक्षार्थी माने डाउनलोड करें। परीक्षा संबंधी कौन असुविधार सम्मुखीन हेले से कंट्रोल रूम को फोन कर सहायता पापारे। एषद पक्षर् खोल जा कंट्रोल रूम टेलीफोन नंबर 06712412059 809323354 नंबर में जोाजोग करें बोली बोर्ड सभापति श्रीकांत तराई सूचना देखते। सूचनाजोग्य ओटीईटी परीक्षा आसंता 28 तारीख में अनुष्ठित होबो। एथिपई 311 केन्द्र में 97151 जन परीक्षार्थी परीक्षा देबे। दुईट पर्यायर परीक्षा अनुष्ठित होबो। प्रथम पर्याय परीक्षा सकाळ 9टा रु 11:30 पर्यंत और द्वितीय पर्याय परीक्षा अपराह्न 2टा रु 4:30 पर्यंत परिचालित होबो बोली बोर्ड पक्षरु कुहाजाइछि। विश्व प्रसिद्ध पुरी रथयात्रा पई तीन रथर निर्माण कार्य जारी रही। तीन रथ उपरे प्रथम भूई पड़ी मूल कईची पका जाई। रथ चाली रे महाराणा सेवक मैंने 13 परस्त पोटलर निर्माण कार्य शेष करछंती। पाराभाड़ी कार्य सरिबा परे पोटल संजोग करा जिवो। रथ रे पट्टाबड़िया कार्य चली। रूपकार सेवक मैंने गोटे लेखाएं चार परीक्षार पद्मफुल मयूर डालीलता शेष करछंती। द्वार बेढ़ापाई नाटगोड़ गुड़िक कंदर्प रूप खोदे जारी रही। चित्रकार सेवक पार्श्व देवादेवी मूर्ति और तीन रथर बाह्य अंश में रंग दे। दोलवेदी अस्थायी कर्मशाला ओझा कमर सेवक मैंने पोटल बागिया कंटा जंघा कंटा और ओलट सुआ जोड़ा निम्ते नराज कंटा निर्माण कर। भुवनेश्वर स्थित केदार गौरी मंदिर में आसंताकाली शिव विवाह पर समस्त प्रस्तुति चूड़ांत पर्यायर पहुंची। प्रभु लिंगराज और माँ गौरी निर्बंध कार्य आज राति प्राय 10टा सुधा संपन्न हेबो। निर्बंध पर अष्टचंडी को साथी धरी प्रभु लिंगराज केदार गौरी मंदिर में पहुंचे। शिव विवाह पर मंदिर प्रशासन पक्षर् 600 बरजात्री व्यवस्था कर। संबलपुर प्रसिद्ध शीतलष्ठी यात्रा पर आसंता शनिवार दिन सहर समस्त सरकारी कार्यालय को छुट्टी घोषणा कर। एथिसह संबलपुर उपखंडर समस्त शिक्षानुष्ठानगुड़ को छुट्टी घोषणा कर जिला प्रशासन पक्ष सूचना मिली। परिवेश संतुलन रे कुंभीर मानकर गुरुत्वपूर्ण भूमिका एवं सेमानकर बासस्थान को सुरक्षा देवार आवश्यकता विषय में सचेतनता सृष्टि करने आज विश्व कुंभीर दिवस पालन कर। इतिहास पृष्ठ जना जाए जे कुंभीर माने 200 नियुत वर्षरु अधिक समय धरी अस्तित्व रे थिबा प्राचीन सरीसृप। कुंभीर प्रजाति डायनोसर चुकरे पंची रहिथिबा प्राणी स्थिरता अनुकूलन एवं परिवेशगत संतुलन को प्रतिनिधित्व करिथांती। चलित वर्ष विश्व कुंभीर दिवस विषयवस्तु रही प्रत्येक पीढ़ी पई गुरुत्व। पाणिपाग राज्य में दक्षिण पश्चिम मौसुमी वायु सक्रिय रही। कालबैशाखी प्रभाव में आसंता 24 घंटा मध्य वज्रपात सह वर्षा होगा नहीं प्राय समस्त जिला को भुवनेश्वर स्थित आंचलिक पाणिपाग विज्ञान केन्द्र पक्षर् सतर्क सूचना जारी कर। अपरपक्ष झारसुगुड़ा संबलपुर जिले में यह समय मध्य ग्रीष्म प्रवाह नहीं आकलन कर। स्वदेशी प्रजुक्ति विद्या और आत्मनिर्भरशीलता जातीय सुरक्षा क्षेत्र में दृढ़ भित्तिभूमि प्रतिष्ठा करिछे प्रधानमंत्री। मुख्यमंत्री अध्यक्षतार जारी रही पाठ्यपुस्तक त्रुटि संपर्कित गुरुत्वपूर्ण बैठक। उत्कलमणि पंडित गोपबंधु पुण्यतिथि राज्यवासी जनाउछन्ति श्रद्धांजलि। प्रत्येक पीढ़ी पर गुरुत्वर बार्ता नहीं आज पालन कर विश्व कुंभीर दिवस। आंचलिक संवाद बर्तमान परवर्त आंचलिक संवाद शुणिपारे सन्ध्या 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ କଥାଚିତ୍ର ଗୌରୀର ଏହି ଗୀତଟି ଶୁଣନ୍ତୁ। ଗାଇଛନ୍ତି ବାଣୀ ଜୟରାମ ଏବଂ ଚିତ୍ତରଞ୍ଜନ ଜେନା।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଲାପତା ଲେଡିଜ୍ କଥାଚିତ୍ରର ଗୀତ। କଣ୍ଠ ଅରିଜିତ ସିଂ, ଗୀତ ରଚନା ପ୍ରଶାନ୍ତ ପାଣ୍ଡେ, ସଙ୍ଗୀତ ନିର୍ଦ୍ଦେଶନା ରାମ ସମ୍ପତ।

ଏଥର ସିମରନ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ଅରିଜିତ ସିଂ, ଗୀତ ରଚନା ପ୍ରିୟା ସରେୟା, ସଙ୍ଗୀତ ସଚିନ ଜିଗର।

କାର୍ଯ୍ୟକ୍ରମରେ ଏଥର ଶୁଣନ୍ତୁ କେଶରୀ କଥାଚିତ୍ରର ଗୀତ, କଣ୍ଠ ଅରିଜିତ ସିଂ ଓ ଆଶିଷ କୌର, ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ତନିଷ୍କ ବାଗ୍‌ଚୀ।

0: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
1: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ MSP ମିଳୁଛି। ତ୍ୱରିତ MSP ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। CM କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
0: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
1: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
0: ବିକାଶର ଧାରା ଓଡ଼ିଶା ସାରା।
2: ହ୍ୟାପି ହ୍ୟାପି ହାଡି ଆଣ୍ଡ ହିର୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ଅରିଜିତ ସିଂ ଓ ଶ୍ରେୟା ଘୋଷାଲ, ଗୀତରଚନା ବିଶାଲ ମିଶ୍ର, ସଙ୍ଗୀତ ହିମେଶ ରେଶମିଆ।

0: শুনিলে গীতটি হিন্দি কথাচিত্রর গীত।
1: এনডিএ সরকারଙ୍କ ବାର ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ ବାର ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ ବାର ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ ବାର ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ଦେଶର ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରିବା ଦିଗରେ କରାଯାଇଥିବା ପ୍ରୟାସ ସମ୍ପର୍କରେ କଥା ହେବା। ବିଗତ ବାର ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ଏକ ନୂତନ ଉଚ୍ଚତାର ଶିଖରକୁ ପହଞ୍ଚି ପାରିଛି। ଦେଶର ସଂସ୍କୃତି ଆମ ପରମ୍ପରା ସହିତ ଜଡ଼ିତ ଏବଂ ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଏହା ଖୋଲା। ସରକାର ଦେଶ ଏବଂ ବିଦେଶରେ ଅନେକ ଏପରି ପଦକ୍ଷେପ ନେଇଛନ୍ତି ଯାହାଦ୍ୱାରା ଲୋକମାନଙ୍କ ମନରେ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବର ଭାବନା ଅଧିକ ସୁଦୃଢ଼ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପରିଯୋଜନା, ମା କାମାକ୍ଷା ମନ୍ଦିରର ପୁନର୍ବିକାଶ, ସୋମନାଥ ମନ୍ଦିରର ପୁନର୍ନିର୍ମାଣ ଏବଂ ଅଯୋଧ୍ୟାର ରାମ ମନ୍ଦିରର ସ୍ଥାପନା ଭଳି ଅନେକ ଐତିହାସିକ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଆଧ୍ୟାତ୍ମିକ ପର୍ଯ୍ୟଟନ ସର୍କିଟ୍ ଏବଂ ଆଧୁନିକ ତୀର୍ଥଯାତ୍ରୀ ସୁବିଧା ମାଧ୍ୟମରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରିଚୟକୁ ପୁଣି ଥରେ ସଶକ୍ତ କରାଯାଉଛି। ଏହିସବୁ ପରିବର୍ତ୍ତନରେ ସଂଗ୍ରହାଳୟ ଅନୁଦାନ ଯୋଜନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଉତ୍ପାଦନ ଅନୁଦାନ ଯୋଜନାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହିସବୁ ଯୋଜନାଗୁଡ଼ିକ ଭାରତର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ସାଂସ୍କୃତିକ ସୃଜନଶୀଳତା ଏବଂ ସ୍ଥାନୀୟ ସ୍ତରରେ ଲୋକଙ୍କ ସହଯୋଗ ବୃଦ୍ଧି ପାଇଛି। ସଂଗ୍ରହାଳୟ ଯୋଜନା ଅନ୍ତର୍ଗତ ସାରା ଦେଶରେ 21ଟି ନୂତନ ସଂଗ୍ରହାଳୟର ସ୍ଥାପନ

0: ଉନ୍ନୟନ କରାଯାଇଛି ଏବଂ 23ଟି ପୁରାତନ ସଂଗ୍ରହାଳୟର ଆଧୁନିକରଣ କରାଯାଇଛି। ଏହି ଯୋଜନା ନାଗାଲାଣ୍ଡ ଭଳି ରାଜ୍ୟରେ ମଧ୍ୟ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ନାଗାଲାଣ୍ଡର କଳା ଏବଂ ସଂସ୍କୃତି ବିଭାଗର ଗାଇଡ୍ ଲେକ୍ଚରର ତଲିତ ଜୈନ ଏହି ଯୋଜନାର ଲାଭ ସମ୍ପର୍କରେ କହିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉତ୍ପାଦନ ଅନୁଦାନ ଯୋଜନା ମଧ୍ୟ ସାରା ଦେଶରେ ସାଂସ୍କୃତିକ ଗତିବିଧିମାନଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ମଣିପୁରର ସର୍ବପୁରାତନ ରଙ୍ଗମଞ୍ଚ ସଂସ୍ଥା ଡ୍ରାମାଟିକ୍ ୟୁନିୟନକୁ କିଛିଦିନ ପୂର୍ବରୁ ହିଁ ଆର୍ଥିକ ସାହାଯ୍ୟ ମିଳିଛି, ଯାହା ପରେ ପରେ ସେମାନେ ନୂତନ ନାଟ୍ୟ ପରିସ୍ଥିତିର ନିର୍ମାଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସଂସ୍ଥାର ସଚିବ ସୁରଖ ଭେହମ୍ ଶରତ ଚନ୍ଦ୍ର କଳା ଏବଂ ସଂସ୍କୃତିକୁ ଦୃଢ଼ ସମର୍ଥନ କରିବା ପାଇଁ ସରକାରଙ୍କ ଆଭାର ବ୍ୟକ୍ତ କରିଛନ୍ତି।
1: ଏହି ସଂଗଠନ ସ୍ଥାପନ ପରଠୁ ଆମକୁ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଅନେକ ପ୍ରକାରର ଅନୁଦାନ ମିଳୁଛି। ସାଂସ୍କୃତିକ ଅନୁଦାନ ଅନ୍ତର୍ଗତ ଆମକୁ ଏହି ବର୍ଷ 125,000 ଟଙ୍କା ମିଳିଛି, ଯାହାକି ନିର୍ଦ୍ଧାରିତ ସ୍ୱୀକୃତ ଅର୍ଥରାଶିର 75%। ମୁଁ ଭାରତ ସରକାର ଏବଂ ସଂସ୍କୃତି ମନ୍ତ୍ରଣାଳୟର ଆଭାର ବ୍ୟକ୍ତ କରୁଛି।
0: ଭାରତ ନିଜ ସଂସ୍କୃତିର ସଂରକ୍ଷଣ କରିବା ଏବଂ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ବୃହତ୍ ପଦକ୍ଷେପ ନେଇଛି। ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କରାଯାଇଛି, ତୀର୍ଥସ୍ଥାନର ବିକାଶ ହୋଇଛି ଏବଂ ପୁରାତନ ପରମ୍ପରାକୁ ନୂତନ ଜୀବନ ମିଳିଛି। ଏଥିସହିତ ଉନ୍ନତ ସଡ଼କ, ସ୍ୱଚ୍ଛ ସୁବିଧା ଏବଂ ଆଧୁନିକ ସେବା ଯୋଗୁଁ ଲୋକମାନେ ଏହିସବୁ ସ୍ଥାନ ପର୍ଯ୍ୟନ୍ତ ଅତି ସହଜରେ ପହଞ୍ଚି ପାରୁଛନ୍ତି। ଆଜି ସାରା ବିଶ୍ୱ ଭାରତର ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ପ୍ରତି ରୁଚି ରଖୁଛନ୍ତି। ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବର୍ତ୍ତମାନ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ନିଜର ନୂତନ ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
2: ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ June 16, 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257, IFSC କୋଡ୍ SBIN00005 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର। 7680001 ହେଉଛି ପିନ୍କୋଡ଼। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। ଉପସ୍ଥାପନା ସନ୍ତୋଷ ପିଙ୍ଗ।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ପ୍ରକୃତିରେ ନାମ ଏରଥାଲେ ଇ ସଂସାରନୁ ଅଣ୍ଟା ସତ୍ ଆଦାଦ ମାଞ୍ଜା ଯେ ନାମ ଯଦି ଜନ୍ମାର୍କା ଦାତ ହେଲେ ଅନୁଲ ନା ଅନୁଲ ନାମା ଖିଆଗେ ଖାତ୍ର ହେଲେ ଖିନା ବଧି ଅଣ୍ଟା ସଦ୍ଦୁ ହେଲେ ଖିନା ଆଘ୍ଲିନ୍ତି ନାମ ସଂସାରନୁ ରାଲ ଦାତ ସାମାଜିକ ଯେନ୍ ସ୍ଥିତି ଆତିଲି ଆନୁ ନାମେ ଜିଆବଦ ଗତି କାମାଲି ସମାଜକେ ରୀତିନୀତି ଚାଲିଚଳଣି ଆଦାନ ନେଇକିରି ଜାତି ବନ୍ଧୁ ଭାଇ ଭଉଣୀ ଯେତିର୍ଗି ଗାନେ ନାମେ ସଂସାର ବଧ ଆଘ୍ଲି ଆଘ୍ଲି କାଲି ହେଲେ ହନ୍ୟ ଅଣ୍ଟା ସମିଆ ବାରି ଜିଆବଦ ମୁଞ୍ଜରିକି ହେଲେ ଜିଆ ଯେତେବେଳେ ମୁଞ୍ଜରିକି ହୁ ବାକେନ୍ ନାମେ କୁଣା ସମ୍ପ୍ରଦାୟନୁ ଅଣ୍ଟା ଯେନ୍ ପରମ୍ପରା ଆତିଲି ଯେ ତାଙ୍କେ ଅସ୍ଥି ବିସର୍ଜନ କାମନାବଦ ମାନେ ଆଦାନ ଗଙ୍ଗା ନୁ ଅହଡ଼ାନା ଚିନାବଦ ହେଲେ ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟର ଆ ଗଙ୍ଗା ମାତା ଗଙ୍ଗା ନଦୀ ପଲନାର କାଲା ମଲ ନୀଲମର ଛାପଲ ଗଙ୍ଗା ବାଗିର ନାମେ ପାଦ୍ଦା ଚାହାନୁ ଏକାବଦ ଆମ ବହା କାଲକିର ଆ ଯୋଡ଼ୁନୁ ନେଇକିରି ଆସାନ ବିସର୍ଜନ କାମନାର ଆରୁ ଆଦଗେ ଅଣ୍ଟା ସଠିକ୍ ନିର୍ଦ୍ଦିଷ୍ଟ ଆଡ଼ାରାଇ ଆଦାନ ଗଙ୍ଗା ଘାଟି ବୁଲିକିରି ତେଙ୍ଗା ଖାତିର କିଛି ହେଲେ ଇବର ନାମ ଟିକେଟ୍କେ ମେଞ୍ଜକା ଦାମ ଯେ ତେଙ୍କିଞ୍ଚିକା ହେଲେ ଇ ବାବଦନୁ ବିଶଦ ଭାବେ ଆଲୋଚନା କାମାଗି ଲାଗାନ

0: ಅಷ್ಟೆಂಗೋಸ್ ಯು ಫಲ್ನಾವುಲ ಅಸಾನ್ ಮೀಟಿಂಗ್ ಮನೋ ಅದನ್ ಇದ್ರ ಸೊಮ್ಮನ್ ಈನಾರ ಆದಾರ ಅದನ್ ಅರೋಂಟ ಪದ್ದಾಗೆ ಹೋನರ್ ತಿನ್ನಾರ ಅವನ ಠೆಂಗಾದ ಕುದ್ದೀದ್
1: ಬರ್ತಾಚಿ
0: ಹ್ಞೂ ಬರ್ತಾಚಿ ಠೆಂಗಾದ ಬರ್ತಾಚಿ ಆವ್ ಆ ಮೀಟಿಂಗ್ ಬಹುತ್ ಕಂಡಕ್ಟ್ ಮನ ಕಾಲಿ ದುರ್ಭಾಗ್ಯ ಲಗ್ಗೀದ್ ಯಾಕು ಎತ್ತೆ ಮಾಸ್ ಮೀಡಿಯಾ ಮಂಜಾದಿನ್ ಟೆಲಿಫೋನ್ ಮಂಜಾದಿನ್ ನನದಿ ಕಥಾ ಕಮಲ್ದ ಫೇರ್ ಭಿ ನಮೆ ಆಲಾರ್ ಎಂದೇ ಬನ್ನ ಜೆ ಆಸನ್ ಮೀಟಿಂಗ್ ಟೈಮ್ ಬರ್ನಾರ್
1: ಹ್ಞೂ ಅದ ತೋ ಬರ್ನ ಬರ್ನಾ ಅಲ್ಗಾ ಇಸುದು
0: ಠಿಕ್
1: ಹೇಳಿ ನಮೇ ಜನ್ ಗಂಗಾ ಘಾಟಿಗೆ ಕಥಾ ನಿಮ್ ತೆಂಗಲ್ಕರ್ ಹೇಳಿ ಅದ ಬೇದಿಬಿ ಆಸನ್ ಜನ್ ತ್ರಿವೇಣಿ ಸಂಗಮ ಸನ್ ಅದಾ ಘಾಟಿ ಬುಲಿಕರಿ ನಮ್ಮ ಹಚಲು ಆಸನ್ ಲೆಬ್ರಾಲ್ಕಾತ್ ಹೇಳಿ ଏରା ଖାତିର କିଛି ଯେ ନାମେ ସମ୍ପ୍ରଦାୟର ଗୁଠି ଯେତେ ରୁସନ୍ କାଲିଆର କା ପାଛଲି ପାଛଲି ନିଜ ନିଜର ଅଞ୍ଚଲ ନୁ ଅଣ୍ଟଣ୍ଡା ଗଙ୍ଗା ଘାଟି କାମ
0: ନାମେ ଏନ୍ଦିର କି ଏସ୍କେ ବାର୍ଚା ଘାଟି ପହଲା ଘାଟି ତ ମାନେ ଛେଣ୍ଡ ପଦନ୍ତା ବେଦବ୍ୟାସ ଘାଟି ବେଦବ୍ୟାସ ଘାଟି ନୁ ଯେତେ ଦୁରିଆ ମଞ୍ଜା ଆଲାର୍ଗେ ଇତି କର ରାୟଗଡ଼ ତି ବାରଗଡ଼ ଦୁରିଆ ମଞ୍ଜା ହୃଦୟ ଲଗାନ ସମ୍ବଲପୁର ଆଲାର୍ ହି ତକଲି ଧକିଆର ବେଲେ ସମ୍ବଲପୁର ବାଲାର ବାଚାର ଯେ ଭାଇ ଏମେ ବାର୍ନା କାନାକେ ଅସୁବିଧା ବନାଲି ନିମନ୍ଟା ଏମା ଅସ୍ତି କଲସ ଲେଖା ପୁଣ୍ୟ କଲସ ଅଣ୍ଟା ଚିଆ ଆମ୍ମୁ ଇସ୍ତା ଆମ୍ମୁନ୍ ଚିଆ ଯେ ଆସାମ ଏମ୍ ସ୍ଥାପନା କାମ ଆ ବନ ଅନ୍ଦର କାମ ଆଉ ଇସାନ ସ୍ଥାପନା ମାଞ୍ଜିକିଟି ଏସେନ୍ ନାମେ ଖାଣୁଆଲ
1: ଆଚ୍ଛା
0: ଆର୍ ଖାଣୁଆଲ ଘାଟିନୁ ଯେନ୍ ମାଞ୍ଜିକିଛି ଆଧି ତ୍ରିବେଣୀ ସଙ୍ଗମ ଯେ ମହାନଦୀ ଚିତ୍ରୋତ୍ପଳା ବାନାର ଆ ମହାନଦୀ ବାରାଲି ଇନ୍ ହରଡ଼ ଯୋଡ଼ଟା ବାରାଲି ନଦୀ ଆରୁ ମାଲତୀ ବାରାଲି ଇ ମୁଣ୍ଟା ଅଣ୍ଟା ଜାଗାନୁ ମିଶ୍ରାଲି ତ୍ରିବେଣୀ ସଙ୍ଗମ ଜିକିଛି ଆ ସଙ୍ଗମ ସ୍ଥଳନୁ ଇସ୍ତା ଘାଟି ନାହେ ମଞ୍ଜିକିଛି ଯେନ୍ଟାକି ଖାଣୁଆଲ ଘାଟି ବାନାର ଆଉ ଖାଣୁଆଲ ଘାଟି ଅଣ୍ଡର ନୁ ନାହେ ଆକୁ ନତରି ଅଠରଟା ଘାଟି ଆ ଘାଟି ଗୋଟିଏ ନାମେ ଟିକେ ଟିକେ ଚିଚକୁନ୍
1: ଭଲ ମାନ
0: ଭଲ ମାନ ଯେହେତୁ ଅଠରଟା ଘାଟି କାମ କିଛି ଆଉ ଜୟନ୍ତପୁର ମହାଖୋଲା ଅଣ୍ଡର ନୁ ଏମେ ଅଠରଟା ଘାଟି ଆତିଲି ଆ ଘାଟି ମାନାଲି ତିହୁରା ଘାଟି ଗୋଲପଥର କୁମକାପାଲି କୁଣୁ ଘାଟି ଭେଜରାପାଲି କୁଣୁ ଘାଟି ଭାଲୁବାହାଲ କୁଣୁ ଘାଟି ଲମ୍ମାଲ କୁଣୁ ଘାଟି ରେଙ୍ଗାଲପାଲି ଜୁନା ପାଇନ୍ ସର୍ଦ୍ଦାବାହାଲ ତ୍ରିକୁଟ ଘାଟ କୁସମଡିହି କୁଣୁ ଘାଟ ମୁଣେନପାଲି କୁଣୁ ଘାଟ ମେଘପାଲ କୁଣୁ ଘାଟ ଡମରପଡ଼ା ଡଙ୍ଗାପଥର ଘାଟ ବୁରମାଲ କୁଣୁ ଘାଟ କାକୁଡ଼ିପାଲି ଆଲିଘାଟ ଡକରା ବଡ଼ମାଲ ପଣ୍ଡରୀ ପଥର ଘାଟି ପାପାଲି କୁଣୁ ଘାଟି ବଁସରା ହୁମା ଅମାଡ଼ ଘାଟ ମାଟୁପାଲି ଇନୁ ଅଣ୍ଟା ଇ ଅଠରଟା ମଞ୍ଜା ଇ ଅଠରଟା ଭିତରେ ଇ ଅମାଡ଼ ଘାଟ ଯେନ୍ ବାଲନାର ଇ ସୋନପୁର ଜିଲ୍ଲାନ୍ତାତ
1: ଟିକେ ଆଗ୍ରି ନିମ୍ ଯେନ୍ ତେଙ୍ଗାଲକାର ଯେ ଆଗ୍ଲି ଦୁଇ ବର୍ଷ ନୁ ଥରେ ଆସନ୍ କୁଣି ହୁଆଲିଆର ଆରୁ ବିସର୍ଜନ କାମାଲିଆର ବୋଲି ହେଲେ ଏକା ସାମିଆନୁ ଏକା ତିଥି ନୁ ହୁଆନାର ଆରୁ କାମାଲିଆର ଆରୁ ଆକୁନ୍ ଯେହେତୁ ବିଭିନ୍ନ ପ୍ରକାର ସବୁ ଘାଟି ଉଠି ମାଞ୍ଜା କେରା ଦିଏ ତ ଆସାନ ଏକାନେ ଗୁଠି ଇ ଗଙ୍ଗା ଘାଟି ବ୍ୟବହାର କାମାନାର କା ଆଉ କୁଣି ଅନ୍ଦ୍ରାନାର ସାମିଆ ବନ୍ କେତେ
0: ଅନ୍ୟତା ଆସାନ ଗେ କାର୍ତ୍ତିକ ଦଶମୀ ଅଣ୍ଟା ବ୍ୟବସ୍ଥା କାମା କେରିକିଛି ଆଉ ମାଘ ସପ୍ତମୀ ଆ ଧାର୍ଯ୍ୟ କାମା କେରିକିଛି କିନ୍ତୁ ଇତାର ଛଡ଼ା ନେତ ଭି ଖିଆ କାଲନାର ଆଉ ତିଥି ପୂର୍ବରୁ ବି ବିସର୍ଜନ ମାନାଲି ଏଗାର ଦିନ ଉଲ୍ଲା ଆଦ ଅସ୍ଥି ବିସର୍ଜନ ମାନିସନ୍ ବୋଲେ ଆବନ୍ ନିଜର ହିସାବରେ କାମାଲନାର ଆଲାର କିନ୍ତୁ ସୁବିଧା ଅନୁସାରେ ପଲ୍ଲାନାର କାମା ବା ଯେନ୍ ମୁକ୍ତି ହାଖନା ଅର୍ଥାତ୍ ଯେନ୍ତା ବିଧାନ ଥିଲି ଯେ ପ୍ରବାହମାନ ଆମ୍ମୁନୁ ନାମେ ହଚଲବ ହାତନା କଥା ଯେନ୍ଟାକି ଆସ୍କେ ସ୍ୱର୍ଗପ୍ରାପ୍ତି ମାନ କିନ୍ତୁ ତାମେ ସୁବିଧା ଇଆରୁ ଛଅ ମାସ ଆମ୍ମୁ ରାଇ ଛଅ ମାସ ମାରିଲା ଆସାନି ଘାଟି କମ୍ସକେନର ଛଅ ମାସ ଯାକର ଆଶୀର୍ବାଦ ଚଷା ମହାପୁରୁଷ ଲେଖା ଦିବଙ୍ଗତ ଆତ୍ମାସ ଆଉ ଆଉ ଛଅ ମାସ ମାନେ ଉପାସ ରସ୍କେ
1: ଆଦାତଟା ଅଲଗା ପ୍ରସଙ୍ଗ ହଁ ଠିକ୍ ଆଥିଲି ତ ଯାହା ବି ମଞ୍ଚା ଯେନ୍ ତେଙ୍ଗା ଖାତିକି ଯେ ମନ ନିର୍ମଳ ଛାପଲ ଗଙ୍ଗା ନାମ ଗଙ୍ଗାସନ ପଲଦାତ ଆଣସ୍ତା ନାମେ ମନରୁ ଯଦି ଆ ଭକ୍ତି ଆତିଲି ଆଉ ଆ ପ୍ରକାର ବିଶ୍ୱାସ ଆତିଲି ହେଲେ ଆସାନ ଲେବଡ଼ାଲନାର ଯେତିର୍କେ ସାମର୍ଥ୍ୟ ମାରିଲା ଦିନ ଯେ ଆସାନ୍ଗେ କର କିନ୍ତୁ ନିମ୍ ଯେନ୍ ତେଙ୍ଗାଲକାର ଯେନ୍ଟା ଯେନ୍ ସଂଗଠନ ଆତିଲି ସଂଗଠନ ବାବଦେ ଯଦି ଯେତିର୍ ଆନୁ ରାଜି ମାରନେ ଏକାକେ ନାମୁ ଅହଡ଼ାରାଲି ଯେନ୍ତା ଅନ୍ଟା ତିଥି ରାଚା ଆ ତିଥି ନୁ ଏନ୍ଦ୍ରକେ କାଲିଆର ଆନୁ ଏନ୍ଦ୍ରକେ କାରଣ ରାଚା ଆ କଥା ଟିକେ ନିମ୍ ହେଲେ ତେଙ୍ଗା
0: ହଁ ଆର୍ ମାନ୍ନା ରାଚା ଯେ ସପ୍ତମୀ ନୁ ପୁଣ୍ୟ ଜାଗା ପୁଣ୍ୟ ମାସ ମାଘ ସପ୍ତମୀ କାର୍ତ୍ତିକ ଦଶମୀ ତନ୍ଟା ପୁଣ୍ୟ କିନ୍ତୁ କାର୍ତ୍ତିକ ମାସ ତ ପୁରା ମାସ ଯାକର ପୁଣ୍ୟ ମାଘ ମାସ ଯାକର ପୁଣ୍ୟ କିନ୍ତୁ ନାମ ଯେନ୍ ପରିସ୍ଥିତି ନୁ ଅତଲ ଦାତ ଆର ଯେନ୍ ଗାଁଠିଆକ ଦାତ ଯେ ସପ୍ତମୀ କାମ ବୋଲେ କାମ ଯେନ୍ତା ଖଣ୍ଡୁଆଲ ନୁ ମାନାଲି ନମେ କାର୍ତ୍ତିକ ଦଶମୀଟା ମାନି ନିଶ୍ଚିନ୍ତ ହେବେ କିନ୍ତୁ ଏନ୍ଦେର ବାଦାମ ହେଲେ ଯେତେବେଳେ ଏଗାର ଦିନ ମାନଯା ଆ ଏଗାର ଦିନୁ ଆଧାର ତ ବିସର୍ଜନ କାମଲ ନା ଅଣ୍ଟା ହେଲେ ପ୍ରତୀକାତ୍ମକ ହିସାବରେ ବ୍ୟବସ୍ଥା କାମ କିଏ ବୋଲିକିରି ବ୍ୟବସ୍ଥା କାମ କରିକିଛି ହୃଦକି ଲାଗ ଏ ପ୍ରତୀକାତ୍ମକ ଅଣ୍ଟା କଲସ୍ କାମ ଦାମ ଯେ ବର୍ଷ ଯାକର ଇସାନ ଯାହା ମାନେ ଆର୍ ଏନ୍ ଏମ୍ ରେଜିଷ୍ଟର ତି ନାମେ ମେହଦାମ ଆ ତାମେ ଜ୍ଞାତିରେ ମେହଦାମ ଆର୍ ଆର୍ ଏନ୍ ଫୁଲ ଚନ୍ଦ୍ର ଚିନାର ଆଉ ଆସେ ଦିବଙ୍ଗତ ଆତ୍ମା ଯେନ୍ତା ଶାନ୍ତି ହାକ୍ନାର ଆସିକି ମଙ୍ଗଲ କାମନାର କାମନାର ଆଉ ଯେହେତୁ ଗଙ୍ଗା ମାତା ନିଶାନ ଏମ୍ ପ୍ରତିଷ୍ଠା କାମଚିକା ଦାମ ହୃଦକି ଲାଗନ୍ ଚିଠି ଏମ୍ କାମଚିକା ଦାମ ଅଠରଟା ଘାଟି ଯାକର ଯେ ଯେନ୍ତା ଜଗନ୍ନାଥ ମହାପୁରୁଷେ ରଥଯାତ୍ରା ବାନିତ ଆସେ ଯେନ୍ତା ଆଜ୍ଞାମାଳ ଅଣ୍ଟା ହନାର ତାପରେ ରଥ ଚାଲିଲି ବା ନୀତିକାନ୍ତି ଯେତେ ମାନି ହନେ ହୁ ବ୍ୟବସ୍ଥା ଯେନ୍ତା ଇଶାନ ବ୍ୟବସ୍ଥିତ ମାନ ବୋଲିକିରି ଏମ୍ ଏନ୍ଦେର କାମଚିକା ଦାମ ଯେ ଅଠରଟା ଘାଟି ଗ୍ରହଣ ଚିଠି ଲେଖା କରିକିଛି ଯେ ନିମ୍ ବାରା ଇଶାନ ପୂଜା ଅର୍ଚ୍ଚନା କାମା ଆର୍ ମାନ ଆହ୍ୱାନ କାମା ଆହୁଆ ଆର୍ ଇସ୍ତି ପବିତ୍ର କଲସନ ଆମ ହୁଆ ଆର୍ ନିମ୍ ଆସନ ସ୍ଥାପନା କାମା ବିଧିବଦ୍ଧ ବୋଲିକିରି ବ୍ୟବସ୍ଥା କାମଚିକା ଦମ
1: ହେଲେ ଇଶାନ ଆରୁଣ୍ଟା କଥା ତେଙ୍କର ଯେ ପହିଲା ଯେନ୍ ପୁର୍ଖା ଗୁଠିଆର ଦୁଇ ବରଷନୁ ଥରେ ନାନାଲିଆର ଆରୁ ଆକୁନ୍ ଗୁଠି ନାମ ଏକଲା ଅର୍ତୁଷ ଯଦି କେଚାସ୍ କେରାସ ହେଲେ ତାଙ୍କେ ଏଗାର ଦିନ କି ବାର ଦିନ ନେକ୍ଷେତ୍ର ଏକା ପରମ୍ପରା ଥିଲି ଅନ୍ୟ କାମିକିରି ବିସର୍ଜନ କାମଲନାର କା ଘାଣ୍ଟିକି କାଲନାର ଏନ୍ଦିର୍କେ ହନ୍ନେ ମାଞ୍ଚା ଇଦା ଇଦ୍କେ ମାନ୍ନା ଦ୍ୱାରା ନାମେ ସାମାଜିକ ଯେନ୍ ବ୍ୟବସ୍ଥା ଥିଲି ଆଦିକେ ଏନ୍ଦିର ପ୍ରଭାବ ଖାତରା
0: ପ୍ରଭାବ ଖାତରାଲି ଆଜ୍ଞା ପ୍ରଭାବ ଏନ୍ଦିର ଖାତରାଲି ନାମ ପହେଲା ପାଠ ମାନଲା ପାଠୁତ ଆକୁନ୍ ପାଠିକା ଜ୍ଞାନ ବୁଦ୍ଧି ମାନଲାରୁ ଆକୁନ୍ ଜ୍ଞାନ ମାଞ୍ଜା ନାମ ସଚେତନ ମାଞ୍ଜିକା ଆର୍ ସଚେତନ ମାଞ୍ଜିକ ଆଧୁନିକ ସଭ୍ୟ ସମାଜ ଜିନା ଥିଲି ଆର୍ ସାଙ୍ଗେ ସମସ୍କନ୍ଧ ର ନାମ ବୋଲିକିରି ଆବନ ବ୍ୟବସ୍ଥା କାମ କେରା ଆକୁ ନିଶ୍ଚିତ ଭାବେ ପ୍ରଭାବ ମାନାଲି ଯେନ୍ତାକି ଦୁଇ ବର୍ଷ ଥରେ ଯଦି ନାମ ଅସ୍ଥି ବିସର୍ଜନ କାମଲକାତ ଇ ଭଦ୍ର ସମାଜ ବା ଗଲୁ ହଁ ଗୋଲ୍ଲାର ଗୋଲ୍ଲାର ନାମାନ ହୀନ ଚକ୍ଷୁରେ ଏରାଲିଆର ଆରେ ଆକୁନ୍ ଯାକର ବି ତାଙ୍କେ ଛାତିନୁ ସବୁ ଆତିଲି ଯେ କୁହୁ କଥା ଟିକେ ଲାଗ ଥିଲେ ଇଟା କୁଣାସରୁ ହେଇଗଲା ଯେ ନାମେ ପୂର୍ବ ଇତିହାସ ଖରାପ ନାମେ ଲାଜ୍ୟ ଲଗାଲି ଆଉ ବିଶେଷ କରି ନାମେ ପାଠୁଆ ଯେନ୍ ବର୍ଗ ଯେନ୍ ଜାତି ଭାଇ ରାତନାର ଏନ୍ଦିରକି ତେଙ୍ଗନ ହେ କଥା ଭାଇଲ ଆହର ଆର୍ ଏଙ୍ଗନ ଅଣ୍ଡରମାଇନ୍ କାମର ହୁଦିଗଲା କାଣା କାହିଁ ଇଦ୍ରୁବ ବାନାର ଓଡ଼ିଆ ତୁ କଥା ଚେଙ୍ଗା ଚାଲନାର କିନ୍ତୁ ହୁଦ ମାନଲା ଯେହେତୁ ଭାଷା ଦଣ୍ଡଟା ନହେଲେ ପରିଚୟ ଆଉ ଭାଷା ବନ୍ ଚାହେ କଲେକ୍ଟର ମାଞ୍ଜିକାର କି ଆର୍ ଡି ସି ମାଞ୍ଜିକାରା କି ପିଅର ମାଞ୍ଜିକାରା ନିଶ୍ଚିନ୍ତ ଭାବେ ଆଦାନ ମା ବୋଲିକିରି ଯେତେବେଳେ କାଲ ଦାନ ଭାଷା ଆର୍ ମା ଅଣ୍ଟା ଦିନ ହୁଦିକି ଲାଗନ୍ ଭାଷା ବନ୍ ନିଶ୍ଚିତ ଭାବେ ଯେତେ ତେଙ୍ଗନା ଉଚିତ
1: ଉଚିତ ବଢ଼ିଆ କଥାଟା ତେଙ୍କାର ଭାଷା ନାମ ଯଦି ତେଙ୍ଗ ଥାଲେ ଭାଷା ଇଏ ହିସାବରେ ନିଜର ପରିଚୟ ହାକତ ଆଉ ନାମେ ପରିଚୟ ବୋଧ ଯେତେ ତାରା ଫାଇଲାର ହେଲେ ଇସନ ଅଣ୍ଟା କଥା ଯେ ସାମିଆ ଯେହେତୁ ପରିବର୍ତ୍ତନ ମାନାଲି ସାମିଆ ଗି ସାଙ୍ଗନ ନାମାନ ଭି ପରିବର୍ତ୍ତନ ମାନାଗି ଲାଗନ୍ ଭି ଅଣ୍ଟା ପରିସ୍ଥିତି ବାଧ୍ୟ ଭି କାମାଲି ତା ଯଦି ନାମ ପରିବର୍ତ୍ତନ ମା କାମତ ହେଲେ ନାମ ପାଚିଲି ହୁଏ ତା ରତ କତ୍ ଇ ପ୍ରକାର ଅଣ୍ଟା ଏଲ୍ଚକା ବି ହେଥିଲି କିନ୍ତୁ ଇଅ ପରିବର୍ତ୍ତନ ମାନତ ଏକାବନ ଗ୍ରହଣ କାମତ ଆରୁ ଏକାବନ ଆମତ ଆକାଥାବନ ବିଚାର କାମନା କଥା ଦଉ ହେଲେ ଯେନ୍ତା ପରମ୍ପରା ରାଚା ଯେ ଦୁଇ ବର୍ଷ ତକ୍ ଇଆଲିଆର କୁଣିବନ୍ ଆର୍ ଦୁଇ ବର୍ଷ ମାଞ୍ଜା ହେଲେ ଆଦାନ ଯେନ୍ ବିସର୍ଜନ ନାନାଲିଆର ତାର୍ପରେ ମୁକ୍ତି ହାକ୍ ଖାଲିଆର ହୁଏ ତ ବୋଧ ହେଲେ ଯଦି ସାଙ୍ଗେ ସାଙ୍ଗେ ଯଦି ଆଦତ ମାନାଲି ଆରୁ ସମିଆ ଯଦି ପରମିଟ୍ କାମାଲି ହେଲେ ବାର ଦିନିଆ ହେଉ କା ଏଗାର ଦିନିଆ ହେଉ ଯାହାର ଯେନ୍ଟା କାମାଲନାର ଆଦତ କାମନା ଆଉ ଆଦତ ଗ୍ରହଣ କାମନା ବୋଧ ଠିକ୍ ମାନାଲି କା
0: ହଁ ଆଉ ନିଶ୍ଚିତ ଭାବେ ଠିକ୍ ମାନାଲି ନିଶ୍ଚିତ ଭାବେ ଠିକ୍ ମାନାଲି ଯେ ଇ ଜାଗାରେ ନାମେ ଅଣ୍ଟା କଥା ଇଅତ ଯେ ଆଧୁନିକ ସଭ୍ୟତା ନୁ ନାମ ଚାଲରତ ଆଉ ଆଧୁନିକ ସଭ୍ୟତା ଚାଲନା ସାଙ୍ଗେ ସାଙ୍ଗେ ନାମେ ନୀତି ରୀତି ପରମ୍ପରା ଯେନ୍ ଆତଲି ବିଧିବଦ୍ଧ ଜାଗାରୁ ଆବନ୍ ଇଜତ ହେଲେ ନାମ ଆଇଡେଣ୍ଟିଫାଏ ମାନତ
1: ଠିକ୍
0: ଚିହ୍ନଟ ମାନତ ଯେ ନାମ କୁଣାତ ବୋଲିକି
1: ତା ଯାହା ପୁର୍ଖାର ରାଜା ଆବନ୍ ଭି ନାମେ ସାଙ୍ଗେନ୍ ଧାଡ଼ିକିରି କାନା କଥା
0: ନିଶ୍ଚୟ
1: ବର୍ତ୍ତମାନ ଗ୍ରହଣ ନାନ
0: ନିଶ୍ଚୟ

ଏଥର ଶୁଣନ୍ତୁ ତୃଷ୍ଣା କଥାଚିତ୍ରର ଗୀତ। କଣ୍ଠ କୁଲଦୀପ ପଟ୍ଟନାୟକ, ଗୀତ ରଚନା କୁମାର ଶ୍ରୀ ସାହୁ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଏଥର ରୁଦ୍ରାଣୀ ଦ ପାୱାର ଅଫ୍ ଉମେନ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ସତ୍ୟଜିତ ପ୍ରଧାନ, ଗୀତ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

ଏଥର ନିର୍ମଳ ନାୟକଙ୍କ ରଚନାରୁ ଶୁଣନ୍ତୁ ପ୍ରିୟା ତୁ ମୁଁ ସିଏ, କଥାଚିତ୍ରର ଗୀତ, କଣ୍ଠ ହ୍ୟୁମାନ ସାଗର ଓ ଅସୀମା ପଣ୍ଡା, ସଙ୍ଗୀତ ବୈଦ୍ୟନାଥ ଦାସ।

ଏଥର ସଞ୍ଜୟ ପାତ୍ର ଓ ସୀତୁ ରଥଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରେମରେ ରିସ୍କ ହେଲା ମୋତେ ଇସ୍କ କଥାଚିତ୍ରର ଗୀତ ଶୁଣନ୍ତୁ। ଗୀତ ରଚନା ଏମ୍ ଜେ ବି ବଣ୍ଟି, କଣ୍ଠ କୁଲଦୀପ ପଟ୍ଟନାୟକ ଓ ଅସୀମ ପଣ୍ଡା।

ଲଭ୍ ମାଷ୍ଟର କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠ ସଙ୍ଗୀତ ଅଭିଜିତ ମଜୁମଦାର, ଗୀତ ରଚନା ନିର୍ମଳ ନାୟକ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଭିତରେ G7 ସମ୍ମିଳନୀ ଅବସରରେ ଆଜି ସଞ୍ଜେ ହେବା ଦ୍ୱିପାକ୍ଷିକ ବୈଠକ। ପ୍ରଧାନମନ୍ତ୍ରୀ ଆଇବାକାଲି ସକାଳେ ପ୍ୟାରିସ୍ଠାରେ ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସାଙ୍ଗେ କରିବେ ଆଲୋଚନା। କେନ୍ଦ୍ର ସରକାର ଆଇବା 19 ତାରିଖ ଦେଶେ ଭିନ୍ ଭିନ୍ କ୍ଷେତ୍ରଥି ବ୍ୟାପକ ଆନୁଷ୍ଠାନିକ ନିଯୁକ୍ତି ସୁଯୋଗ ତିଆର ଆଉ ସାମାଜିକ ସୁରକ୍ଷା ବରକସ କରିବାର ଲକ୍ଷ୍ୟଥି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା। ନିଟ୍ UG ପୁନଃ ପରୀକ୍ଷା ବାବଦ ଠକାମିନୁ ଦୂରେଇ ରହିବାରକେ ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫୁ ଛାତ୍ରଛାତ୍ରୀ ଅଭିଭାବକମାନଙୁ ଦିଆଯାଇଛେ ପରାମର୍ଶ। ନିଟ୍ UG ପରୀକ୍ଷାର ଶୃଙ୍ଖଳିତ ଆଉ ସୁରକ୍ଷିତ ପରିଚାଳନା ନେଇକରି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର DGP କାର୍ଯ୍ୟାଳୟନ ହୋଇଛେ ଗୋଟେ ବୈଠକ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତନୁ ଆଇବା 21-30 ତାରିଖ ତକ ହେବା ସୁଭଦ୍ରା ଶକ୍ତି ସମାବେଶ। ରାଜ୍ୟର କୃଷିଭିତ୍ତିକ ଗଣପର୍ବ ରଜ ଆଜି ବସୁମତୀ ସ୍ନାନ ସାଙ୍ଗେ ହେଇଛେ ଶେଷ। ଚାଷୀମାନେ ଆଜିଠାନୁ ଚାଷ କାମ ମୂଲ କରିବାର ରହିଛେ ବିଧି। ରାଜ୍ୟ ସରକାର PM ସ୍ୱନିଧି ଯୋଜନାର ସବୁ ଉଠା ଦୋକାନୀଙ୍କର ଷ୍ଟାମ୍ପ ଶୁଳ୍କ କରିଛନ୍ ଛାଡ଼। ଭାରତୀୟ ଷ୍ଟାମ୍ପ ଆକ୍ଟ ଆଉ 1849 ଧାରା 9(1)(କ) ଅନୁସାରେ ନିଆଯାଇଛେ ନିଷ୍ପତ୍ତି। କୁମ୍ଭୀରମାନଙ୍କର ସୁରକ୍ଷା ଲାଗି ଲୋକ ସଚେତନ କରିବାର ଲକ୍ଷ୍ୟ ନେଇକରି ଆଜି ସାରା ଦେଶରେ ପାଳନ କରାଯାଉଛେ କୁମ୍ଭୀର ଦିବସ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପୁଣ୍ୟତିଥିତି ରାଜ୍ୟବାସୀ ଆଜି ଜନାଉଛନ୍ ଶ୍ରଦ୍ଧାଞ୍ଜଳି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତରଫୁ ପରିଚାଳିତ ଚଲତି ବଛରର OTET ପରୀକ୍ଷା ଲାଗି ଆଜିଠାନୁ ଆଡମିଟ୍ କାର୍ଡ଼ ୱେବସାଇଟ୍ନୁ ପରୀକ୍ଷାର୍ଥୀମାନେ କରିପାରିବେ ଡାଉନଲୋଡ଼। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଗଜଗଜଉଛେ ସମ୍ବଲପୁର ସହର। ଆଜି ରାତି ଶ୍ରୀ ଶ୍ରୀ ଲୋକନାଥ ବାବା, ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆଉ ସହରର ଅଲଗା ଅଲଗା ଶିବ ଗୁଡ଼ିମାନଙ୍କେ ମହାଦେବଙ୍କର ବିହା ଲାଗି ଯିବା ହନୁମାନ ନିଉତା। ସେନ୍ତା ବରଗଡ଼ ଜିଲ୍ଲା ବରପାଲିଠାନେ ଏ ବଛରର 149 ନମ୍ବର ଶୀତଳଷଷ୍ଠୀ ଯାତ୍ରାର 2 ନମ୍ବର ଦିନେ ବାବା କପିଳେଶଙ୍କର ହୋଇଯାଇଛେ ପତରପେଡ଼ି ଯାତ୍ରା। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାଟି ଆଜି ହୋଇଥିବାର ଖେଲ୍ତି ଅଷ୍ଟ୍ରିଆ 3-1 ଗୋଲରେ ହରେଇଛେ ଜୋର୍ଡାନ୍କେ। ଆଜିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ।

ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ।

0: ନମସ୍କାର ଶ୍ରୋତା ବନ୍ଧୁ, ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧକୁ ଆପଣମାନଙ୍କୁ ସ୍ୱାଗତ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନ କରୁଛି ମୁଁ ସଙ୍ଗୀତା ସାହୁ, ବୈଷୟିକ ସହଯୋଗିତା ଅଜୟ କୁମାର ସାହୁ ଏବଂ ଜ୍ୟୋତିପ୍ରକାଶ ମିଶ୍ର। ଆପଣମାନେ ଆପଣମାନଙ୍କର ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତର ଶୁଣିବା ପାଇଁ ଆମ କାର୍ଯ୍ୟକ୍ରମକୁ 9-10 ମଧ୍ୟରେ ଫୋନ୍ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ଦିଆ ହେଉଛି 0663241231, 0663241240। ହ୍ୟାଲୋ
1: ହ୍ୟାଲୋ,
0: ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ଆଜ୍ଞା ଜୁହାର।
0: ନମସ୍କାର ଆଜ୍ଞା, ଜୁହାର। ଆଜି ଆପଣ ଆମ କାର୍ଯ୍ୟକ୍ରମର ପ୍ରଥମ ଶ୍ରୋତା, ଆପଣଙ୍କୁ ଅନେକ ସ୍ୱାଗତ ଆମ କାର୍ଯ୍ୟକ୍ରମକୁ। କୁହନ୍ତୁ କେମିତି ଅଛନ୍ତି? ଆମ କେନ୍ଦ୍ରର ସମସ୍ତେ ଭଲ ଅଛନ୍ ଆଜ୍ଞା। କହୁନ୍, ଆଜି କାର୍ଯ୍ୟକ୍ରମରେ କେନ୍ ଗୀତ ଶୁଣବେ?
1: ଆଜି ଶୁଣେଇଦେବେ ଗୀତ ଆଜ୍ଞା, ଆମର ଓଡ଼ିଆ କଥାଚିତ୍ର ଅଭିଳାଷର ଗୀତ ଗୁଡାକ ବେଶୀ ବଢିଆ ଲାଗ୍ସି, ଆଉ ତାର ମ୍ୟୁଜିକ ମାନେ ସଂଳାପ ବି ବହୁତ ବଢିଆ ଥିସି। ଆଉ ହେମଲତାଙ୍କର ତାମାନେ ଆବାଜ ମତେ ବଢିଆ ଲାଗ୍ସି, ମୋର ସେ ମାନେ ପସନ୍ଦର ଗାୟିକା। ଆଜ୍ଞା
0: ଆଜ୍ଞା, ଆଜିର ଦିନଟା ଆପଣଙ୍କର ଲାଗି କେନ୍ତା କଟୁଛେ?
1: ଆଜିର ଦିନଟା ବଢିଆ କଟୁଛେ ଆଜ୍ଞା, ଆଉ ବର୍ଷା ସମୟ ତ ଏବେ ଆସବାର କେ ଗଲାନ, ମୌସୁମୀ ବି ବୋଧେ ତାର ଆସବାର ସମୟ ହେଲାନ।
0: ଆଜ୍ଞା ଆଜ୍ଞା,
1: ଆଉ ବର୍ଷା ଟିକେ ନେଇ ହବାର ଆଜ୍ଞା, ଏଇ ବର୍ଷ ଚାଷ କାମରେ ଟିକେ ବି କିଛି ବ୍ୟତିକ୍ରମ ଘଟି ପରେ କାଁ ବୋଲିକିରି କହୁଛନ୍, ଯେନ୍ତା ଆଜ୍ଞା ବିଶେଷଜ୍ଞ ମାନେ ବର୍ଷା କମ୍ ହେବା ବୋଲୁଛନ୍।
0: ଆଜ୍ଞା, ଖରା ତ ବହୁତ ହଉଛେ, ଗରମ ବହୁତ ହଉଛେ,
1: ଗରମ ବହୁତ ହଉଛେ ଆଜ୍ଞା।
0: ଆଜ୍ଞା, ଆଉ ଶୀତଳ ଷଷ୍ଠୀ ପରବ ଆମର ଆସୁଛେ ଆଜ୍ଞା, ମୌସୁମୀକେ ନେଇକରି ଆସ୍ବା, ମହାଦେବକୁ ଆମେ ପୂଜାର୍ଚ୍ଚନା କର୍ମା, ଆବାହନ କର୍ମା, ସେଥିର୍ ଲାଗି ଠିକ୍ ଅଛେ। ଆପଣ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍। କାହାକେ ସମର୍ପିତ କରିବେ ଆଜ୍ଞା
1: ଗୀତଟା? ଡେଡିକେଟ୍ କର୍ମା ତ ପ୍ରଥମେ ଆପଣଙ୍କୁ ଆଜ୍ଞା।
0: ଧନ୍ୟବାଦ ଆଜ୍ଞା,
1: ଧନ୍ୟବାଦ। ଆମର ଶ୍ରୋତା ମାନେ ତ ବଢିଆ ପରିବାରଟେ ଅଛ ଆଜ୍ଞା, କଥା ଲାଗ୍ସୁ
0: ଆଜ୍ଞା,
1: କଣ୍ଟାକ୍ଟ ନମ୍ବର ମାନେ ବି ଅଛି, ଆଉ ସମ୍ପୂର୍ଣ୍ଣ ନାଁ ଟିକେ ନେସୁ ଆଜ୍ଞା, ନାଁ ନେଇ ଧରିଲେ ଟିକେ ଆମେ ଟିକେ ସେଦିନ ଆମକୁ ଆର ଭଲ ନେଲା।
0: ନିଶ୍ଚୟ ନିଶ୍ଚୟ ଆଜ୍ଞା
1: ଆଜ୍ଞା, ଆଉ ଶ୍ରୋତା ମାନଙ୍କର ନାଁ ଟିକେ ନୂଆ ଶ୍ରୋତା ମାନେ ହେଲେ ହରେଶ କୁମାର ପୁରୁବା, ଯଶୋବନ୍ତ ପେକ, କରମ ସାନି ସାହୁ, ଚୈତନ୍ୟ ପଟେଲ, ସେବାରାମ ମେହେର, ମୁରଲୀ ମେହେର, ରବୀନ୍ଦ୍ରନାଥ ମେହେର, ଦେବରାଜ ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଆମର ହେଲେ ଉପେନ୍ଦ୍ର ସୁନା, ପଞ୍ଚାନନ୍ଦ ପଞ୍ଚବିହାର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଭକ୍ତଚରଣ ଭୋଇ, ଆମର ରାଧାକାନ୍ତ ଭୋଇ, ଆଉ ଆମର ହେଲେ ଚିତ୍ରସେନ ସବର, ନାଗୁ ପାତ୍ର, ଲକ୍ଷ୍ମୀନାରାୟଣ ବାଘ, ମନୋଜ କୁମାର ପଟେଲ, କ୍ଷମା ସାହୁ, ଆନନ୍ଦ ମେହେର, ନାରାୟଣ ମେହେର, ନାରାୟଣ ପ୍ରଧାନ, ଭଉଣୀମାନେ ଅଛନ୍
0: ଆଜ୍ଞା,
1: ଆମର ସ୍ୱର୍ଣ୍ଣ ପ୍ରଭାକର, ଦୀକ୍ଷା ଗୋପା, ଚୁଙ୍କି କୁସୁମ, ଗୀତାଞ୍ଜଳି ସାହୁ, ସସ୍ମିତା ରଥ, ଆର ଆମର ଶ୍ରୋତାମାନେ ଅଛନ୍ ଆଜ୍ଞା, ଭବାନୀ ଦେହେରୀ
0: ଆଜ୍ଞା,
1: ଆମର ଅନିରୁଦ୍ଧ କୁରକୁରିଆ, ଭୋଳାଶଙ୍କର ପୁଟେଲ, ଭୋଳାଶଙ୍କର ବଡ଼ପଣ୍ଡା, ଆହୁରି ଯେତିକି ଶ୍ରୋତା ଆଜ୍ଞା, ଯାହା ଯାହା ନାଁ ମାନେ ବି ଛାଡ଼ିଛେ, ସମସ୍ତଙ୍କୁ ସମସ୍ତଙ୍କୁ ଡେଡିକେଟ୍ ଆଜ୍ଞା ଗୀତ।
0: ଆଜ୍ଞା ଆଜ୍ଞା, ଆପଣ ଯେନ୍ ମାନଙ୍କର ନାଁ ଉଲ୍ଲେଖ କଲେ ସେମାନଙ୍କର ସାଙ୍ଗେ, ଯେନ୍ ମାନଙ୍କର ନାଁ ନାଇଁ ବି ଉଲ୍ଲେଖ କରିପାରି, ସମସ୍ତଙ୍କୁ ଆପଣ ଏଇ ଗୀତ ସମର୍ପିତ କରିଛନ୍। ତାଙ୍କର ସାଙ୍ଗେ ଆପଣ ବି ଆପଣଙ୍କର ମନ ପସନ୍ଦର ଗୀତ ଶୁଣି ପକଉନ୍। ଆମର କାର୍ଯ୍ୟକ୍ରମକେ ଫୋନ୍ କରିଥିବାନୁ ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ଜୁହାର ମା ସମଲେ, ଜୟ କଥର ରହୁଛେ, ନମସ୍କାର।
0: ନମସ୍କାର ଆଜ୍ଞା।

0: ଆଜି ଆମର ଅଭିଳାଷ ଚଳଚ୍ଚିତ୍ରର ଏଇ ଝୁମା ଝୁମା ଗୋଲାପୀ ବେଳାରେ ଗୀତଟା ଦେଇଦେବେ।
1: ଆଜ୍ଞା ଆଜ୍ଞା, ଆଉ କୁହନ୍ତୁ ଆଜି କଣ କରୁଛନ୍ତି ଆପଣ ଘରେ?
0: ଆଜି ଆମର ବସୁମତୀ ସ୍ନାନ, ଆମେ ସମସ୍ତେ ଆମେ ଗାଡି ସମସ୍ତେ ସ୍ନାନ କରିକିରି
1: ରଜ ପର୍ବ ଶେଷ ଦିନଟା ଆପଣ ପାଳନ କରି ପକାଇଲେନ। ଆଜ୍ଞା ଆଜ୍ଞା, ଇ ଗୀତ ଆପଣଙ୍କୁ କାହିଁ ଭଲ ଲାଗୁଛି?
0: ଏ ଗୀତ ମତେ, ମୁଁ ଯେତେବେଳେ ତୃତୀୟ ପଢୁଥିଲି ସେତିକି ଦିନ ମତେ ଗୀତଟା ବହୁତ ପସନ୍ଦ ଆଉ ମୁଁ ତୃତୀୟ ଚତୁର୍ଥ ଶ୍ରେଣୀରେ ପଢିଲା ସମୟରେ
1: ଆଜ୍ଞା
0: ଗୀତଟା ଗାଇ ବି ଯାଇଥିଲି ନ।
1: ଆଜ୍ଞା ଆଜ୍ଞା, ପିଲା ସମୟର ସ୍ମୃତି ମନେ ପକେଇ ଦଉଛେ। ଆଜ୍ଞା ଆଜ୍ଞା ଆଜ୍ଞା, ଠିକ ଅଛେ ଆଜ୍ଞା। ଆଉ ଆପଣଙ୍କର ଗାଁ ଆଡ଼େ ଶୀତଳ ଷଷ୍ଠୀ ପରବର କେନ୍ତା ସବୁ ପ୍ରସ୍ତୁତି ଚାଲିଛେ?
0: ଶୀତଳ ଷଷ୍ଠୀ ତ ଆମର ଗାଁ ପାଖେ ବରପାଲିରେ ଫେମସ ଆଉ ସେନୁ ଶୀତଳ ଷଷ୍ଠୀ ହଉଛେ।
1: ଆଜ୍ଞା ଆଜ୍ଞା,
0: ଆଉ ଶୀତଳ ଷଷ୍ଠୀ କେ ଆମର ବିଶେଷ ଯୋଗଦାନ ଅଛେ, ଆମର ଯେନ୍ତାକି ଆମର 19 ତାରିଖ ଜଳଦାନ ଆଉ ଚା ପାନର ଆମେ ବ୍ୟବସ୍ଥା କରିଛୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ।
1: ଆଜ୍ଞା ଆଜ୍ଞା, ଯାହା ହଉ ଆପଣ ଜନସେବା ଥି ଜନ ମଙ୍ଗଳ କାମ ଥି ମନ ଦେଇଛନ୍, କାମ କରୁଛନ୍, ସେଥିର୍ ଲାଗି ବି ଆପଣଙ୍କୁ ଗୁରୁଦୁଟେ ଶୁଭେଚ୍ଛା। ଆପଣ ଆପଣଙ୍କର ମନ ପସନ୍ଦର ଗୀତ ଶୁଣି ପକୁନ୍। ଆଜ୍ଞା, କାହାକେ ସମର୍ପିତ କରିବେ କହୁନ?
0: ମେହର, ସତ୍ୟଭାମା ମେହର, ରବୀନ୍ଦ୍ର ମେହର, ସ୍ୱର୍ଣ୍ଣ ପ୍ରଭାକର, ପଞ୍ଚାନନ ପଞ୍ଜବିହାର, ଶିବାରାମ ମେହର, ଗୋଲକ ପ୍ରଧାନ, ସୁହଲ ସାହୁ, ସାଗର ମେହର, ରବୀନ୍ଦ୍ର ମେହର, ବାଗବାଡ଼ି, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ଗୋପାଳ ବେହେରା, ଗୀତାଞ୍ଜଳି ବେହେରା, ପ୍ରମିଳା ଶେଠ, ରାମଚନ୍ଦ୍ର ଶେଠ, ଆମର କୁମ୍ଭାରୀ ଗ୍ରାମର ପଟେଲ ପାଣ୍ଡୁକାର ସମସ୍ତ ଶ୍ରୋତା ଭାଇ ବନ୍ଧୁ, ବିଶେଷ କରି ଆମର ପଟେଲ ଭାଇଙ୍କୁ ବହୁତ ଡେଡିକେଟ୍ ଏଇ ଗୀତ। ଏଇ ଗୀତ କିଏ ସେମାନେ ଆମର ଗାଁରେ ବି ବହୁତ ପସନ୍ଦ କରସନ୍, ଆରୁ ଯେନ୍ ମାନେ ଆମର ଗାଁର ଶ୍ରୋତା ମାନେ ଏଇ ଗୀତ କେ କହିଥିଲେ ବି।
1: ଆଜ୍ଞା ଆଜ୍ଞା ଆଜ୍ଞା, ଆଉ ଆପଣଙ୍କର ଆଜ୍ଞା?
0: ଆମର ଆଜ୍ଞା ଏଇ ଗୀତ ନେ କହୁଥିଲେ, ସେ ଆଦିମ ବିଚାର ଗୀତ କହୁଥିଲେ, ବାକି ନେକ୍ସଟ ଯେବେ ତାକର ଲାଗବା ଆଦିମ ବିଚାର ଆମେ ଦେମା।
1: ନିଶ୍ଚୟ ନିଶ୍ଚୟ, ତାହେଲେ ଆପଣ ଯେନ୍ ଯେନ୍ ମାନଙ୍କର ନାଁ ଉଲ୍ଲେଖ କରିଛନ୍ ତାଙ୍କର ସାଙ୍ଗେ ଇ ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣି ନଉନ୍। କାର୍ଯ୍ୟକ୍ରମକେ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: ମ୍ୟାଡାମ ନମସ୍କାର। ମ୍ୟାଡାମ
0: ନମସ୍କାର ଆଜ୍ଞା, ପରିଚୟ ଦିଅନ୍ତୁ ପ୍ରଥମେ।
1: ମ୍ୟାଡାମ ମୁଁ ଶଶିଭୂଷଣ କୁମାର କହୁଥିଲି, ରହିନମାଲ ଗ୍ରାମ ପାଟନାଗର ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଆଜ୍ଞା ଆଜ୍ଞା, ଆମ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। କୁହନ୍ତୁ ଆଜ୍ଞା, ଆଜି କେଉଁ କଥାଚିତ୍ରର ଗୀତ ଶୁଣିବେ?
1: ମ୍ୟାଡାମ ସୁନା ପଞ୍ଜୁରୀର ଗୋଟେ ଗୀତ ଦେଇଦେବେ। ମ୍ୟାଡାମ
0: ଆଜ୍ଞା ଆଜ୍ଞା, ଆଉ କୁହନ୍ତୁ ଆପଣ କେମିତି ଅଛନ୍ତି, ଆଉ ଆପଣଙ୍କର ଆଜିର ଦିନ କେମିତି କଟୁଛି?
1: ମ୍ୟାଡାମ ମୁଁ ଭଲ ଅଛି। ମ୍ୟାଡାମ
0: ଆଜ୍ଞା ଆଜ୍ଞା,
1: ଆମ
0: କେନ୍ଦ୍ରର ସମସ୍ତେ ଭଲ ଅଛନ୍ତି, ଧନ୍ୟବାଦ ଆପଣଙ୍କୁ। ତାହେଲେ ଆପଣଙ୍କର ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ। ନିଶ୍ଚୟ ନିଶ୍ଚୟ, କୁହନ୍ତୁ କାହାକୁ ସମର୍ପିତ କରିବେ। ଆଜ୍ଞା
1: ଆଜ୍ଞା
0: ଆଜ୍ଞା, ଠିକ୍ ଅଛି। ଆପଣ ଯାହାଙ୍କ ନାଁ ଧରିଲେ ସମସ୍ତଙ୍କ ସହିତ ଆପଣଙ୍କର ମନପସନ୍ଦ ଗୀତଟି ଶୁଣି ନିଅନ୍ତୁ। ଆମ କାର୍ଯ୍ୟକ୍ରମକୁ ଫୋନ୍ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ନମସ୍କାର
0: ନମସ୍କାର ଆଜ୍ଞା।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: साउनानी नमस्कार।
0: नमस्कार नमस्कार आज्ञा, परिचय दउन।
1: जय मा समलेश्वरी, मुई भक्तचरण भई, ग्राम केन्दुघाटी, जिला संबलपुर नु कहुतिले।
0: आज्ञा आज्ञा आज्ञा, आउ कहुन आपन केनता अछन?
1: मुई त भल अछे नानी, आशा करू छे आपन माने भी ठीक थिबे।
0: आज्ञा आज्ञा, आमे भी ठीक अछु आज्ञा। कहुन आजिका कार्यक्रम थी केन गीत सुनबे?
1: আজি গীত শুনে দেবে রখিলে শিব মারিব কে কথা চিত্রর প্রভু জানি নি মু তুমি কে গুটে শিব ভয়ন দছে।
0: আচ্ছা আচ্ছা, আউ আজি কা
1: পশ্চিম ওড়িশার
0: আচ্ছা
1: শীতল ষষ্ঠী যাত্রা দেব মহাদেব
0: আচ্ছা
1: জগজ্জননী মা পার্বতীঙ্কর শুভ বিবাহ হউছে।
0: আচ্ছা আচ্ছা আচ্ছা,
1: তাঙ্কর উপলক্ষে এই গীতটা তার মানে পছন্দ করি।
0: ଆଜ୍ଞା ଆଜ୍ଞା, ଆଗାମୀ ଶୀତଳ ଷଷ୍ଠୀ ଯାତ୍ରା ଲାଗି ଆମର ସବୁ ଶ୍ରୋତାମାନଙ୍କୁ ଆକ୍ତୁରିଆ ଗୁର୍ଦୁଟେ ଶୁଭେଚ୍ଛା ଆଉ ଅଭିନନ୍ଦନ। ଆଜ୍ଞା, ଆପଣଙ୍କୁ ବି ଗୁର୍ଦୁଟେ ଶୁଭେଚ୍ଛା ଆଉ ଅଭିନନ୍ଦନ। ଆଉ କହୁନ, ଷଷ୍ଠୀ ଯାତ୍ରାର ଲାଗି କାଣା କାଣା ସବୁ ପ୍ରସ୍ତୁତି କରୁଛନ୍? ଆଉ ଇଟା ତ ରଜ ଆଜି ସରିଲା, ତ ସେ ଅବସରରେ ବି ଆପଣ କାଣା କରୁଛନ୍?
1: ଷଷ୍ଠୀ ଯାତ୍ରା ଲାଗି ତ ଏଇଟା ତିଆରି ଚାଲିଛେ, ଯେହେତୁ ଆମେ କେନ୍ସି ଶିବ ମନ୍ଦିର ଆଡ଼େ ଦର୍ଶନ ଦର୍ଶନା କରିଯିବାର ଲାଗି।
0: ଆଜ୍ଞା, ଆଉ
1: ଟାଇମ୍ ହେବା ବେଲେ ଜିମା ଷଷ୍ଠୀ ଯାତ୍ରାରେ ଯୋଗଦାନ ଦେମା ଆମର ସମ୍ବଲପୁରରେ।
0: ଆଚ୍ଛା ଆଚ୍ଛା, ଆଉ ଆପଣଙ୍କର ଚାଷ କାମ ମୂଲ ହେବା ଫେର ଘେ? ଆଜି ତ ବିଶ୍ରାମ ନେବେ ବୋଧେ, କାଣା କାଣା ସବୁ ଚାଷ କରୁଛନ୍?
1: ଚାଷ ବେଲେ ଏଇଟା ତ ଧାନ ଚାଷ ହେବା ଆମର ପନିପରିବା ହିସାବରେ ବାଇଗନ ଗଛ ଯୋଗା ହେବା, ତେପରୁ ମୂଲା ଶାଗ ପକାଯିବା,
0: ଆଜ୍ଞା ଆଜ୍ଞା,
1: ସାରୁ ଯୋଗା ହେବା, ହଳଦି ଯୋଗା ହେବା, ତେପରୁ ଆମର ହେଲା ଜହ୍ନି, କାକେର, କର୍ଲା।
0: ଆଜ୍ଞା ଆଜ୍ଞା, ଯାହା ହଉ ଆପଣ ଶସ୍ୟ ସାଙ୍ଗେ ପନିପରିବା ଚାଷ କରୁଛନ୍, ଲୋକମାନଙ୍କର ଖାଇବାର୍ ଲାଗି ଆପଣ ତାର ମାନେ ଏତେ ପରିଶ୍ରମ କରୁଛନ୍, ସେଥିର୍ ଲାଗି

0: ଟିକେ ଯିମା ଆର ମନ୍ଦିର ଭୋଗ ଆନମା ଆର ଖାଇମା ଆରୁ।
1: ଠିକ ଠିକ ଭାବିଛନ୍, ଆପଣ ଜାଣା ବି ଚାହୁଁଛନ୍ ସେଟା ପୂରଣ ହଉ। ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣୁ ପକଉନ୍।
0: ହଁ ନାନୀ
1: ଠିକ ଅଛି। ଆମର କାର୍ଯ୍ୟକ୍ରମକେ ଫୋନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
0: ନାନୀ ଜୁହାର
1: ଜୁହାର ଜୁହାର।

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ରକୁ ନେଇ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମଥି ପୋଷ୍ଟ କରି କହିଛନ୍, ଆକାଶ ସ୍ଥଳ ଆଉ ଜଲଭାଗଥି ଭାରତ ନିଜର ପ୍ରତିରକ୍ଷା ଦକ୍ଷତାକେ କରିପାରିଛେ ଏତକା ସଶକ୍ତ। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ପାଠପଢ଼ା ବହିର ତ୍ରୁଟି ବାବଦ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି ଜାରି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନାଥି ସବୁ ଉଠା ଦୋକାନୀମାନଙ୍କର ଷ୍ଟାମ୍ପ ଡ୍ୟୁଟି ଶୁଳ୍କ ପୁରା ଛାଡ଼ କରିଛନ୍। ଷ୍ଟାମ୍ପ ଶୁଳ୍କ ଛାଡ଼ ଭାରତୀୟ ଷ୍ଟାମ୍ପ ଆଇନ ଆଉ 1899 ଧାରା 9(1)(କ) ଅନୁସାରେ ନିଆଯାଇଛି ନିଷ୍ପତ୍ତି। ନିଟ୍ UG ପରୀକ୍ଷାର ପରୀକ୍ଷାର୍ଥୀମାନଙ୍କ ଲାଗି ରାଜ୍ୟ ସରକାରଙ୍କର ତରଫୁ ବିନା ମୂଲ୍ୟରେ ବସ୍ ସେବାର କରାଯାଇଛି ବ୍ୟବସ୍ଥା। ପରୀକ୍ଷାର୍ଥୀମାନେ ଆମ ବସ୍, OSRTC ଆଉ ମୁଖ୍ୟମନ୍ତ୍ରୀ ବସ୍ ସେବା ଜରିଏ ବସ୍ଷ୍ଟାଣ୍ଡ, ରେଲ ଷ୍ଟେସନ୍ରୁ ଯାଇପାରିବେ ପରୀକ୍ଷା କେନ୍ଦ୍ର। ବସୁମତୀ ସ୍ନାନ ସାଙ୍ଗେ ଆଜି ରାଜ୍ୟ ଶେଷ ହେଇଛେ ତିନିଦିନିଆ ରଜ ମହୋତ୍ସବ। ଘରେ ଘରେ ପିଠାପନା, ରଜପାନ ଆଉ ରଜଦୁଲି ଖେଲିକରି ଟୁକେଲ ଛୁଆମାନେ ନେଇଛନ୍ ରଜର ମଜା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ତିନି ରଥ ତିଆରା କାମ ରହିଛେ ଜାରି। ଚିତ୍ରକାର ସେବକମାନେ ପାର୍ଶ୍ୱ ଦେବାଦେବୀଙ୍କର ମୂର୍ତ୍ତି ଥି ଆଉ ତିନି ରଥର ବାହାରଆଡ଼େ ରଙ୍ଗ ଲଗାବାର ସାଙ୍ଗେ ଓଝା କମାର କି ଲୁହୁରା ସେବକମାନେ କମାର ଶାଳନ, ବାଗିଆ କଣ୍ଟା, ଜଙ୍ଘା କଣ୍ଟା, ଓଲଟା ଶୁଆ ଲାଗି ବନଉଛନ୍ ନରାଜ କଣ୍ଟା। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଆଇବା ଶନିବାର ଦିନ ସହରର ସବୁ ସରକାରୀ କାର୍ଯ୍ୟାଳୟ ସାଙ୍ଗେ ଶିକ୍ଷାନୁଷ୍ଠାନମାନଙ୍କୁ କରାଯାଇଛେ ଛୁଟି ଘୋଷଣା। ଜିଲ୍ଲା ପ୍ରଶାସନ ତରଫରୁ ମିଳିଲା ସୂଚନା। ଶୀତଳଷଷ୍ଠୀ ଯାତ୍ରାଟି ଆଜି ରାତି ସମ୍ବଲପୁରର ଶ୍ରୀ ଶ୍ରୀ ଲୋକନାଥ ବାବା, ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆଉ ଅଲଗା ଅଲଗା ଶିବଗୁଡ଼ିମାନଙ୍କେ ମହାଦେବଙ୍କର ବିହା ଲାଗି ଯିବା ହନୁମାନ ନେଉତା। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନୂଆପଡ଼ା ଜିଲ୍ଲା ଗସ୍ତଥି ଯାଇକରି ଜିଲ୍ଲା ସଦ୍ଭାବନା ସଭାଗୃହନ ସରକାରଙ୍କର ଯୁଗାନ୍ତକାରୀ ନିଷ୍ପତ୍ତି ଆଉ ଐତିହାସିକ ପଦକ୍ଷେପ ବିକାଶ ଭାବଧାରାକେ ସାରା ରାଜ୍ୟ ପ୍ରଚାର କରବାରକେ ଦେଲେ ଆହ୍ୱାନ। ନୂଆପଡ଼ା ଜିଲ୍ଲାର 5ଟା ବ୍ଲକ୍ନ ବିକାଶଧାରା ଓଡ଼ିଶା ସାରା 5-ଦିନିଆ ସମ୍ମିଳନୀ ଆଜିଠାନୁ ଅନୁସୂଚିତ ଜାତି ଜନଜାତି ସଂଖ୍ୟାଲଘୁ ଆଉ ପଛୁଆ ବର୍ଗ ବିଭାଗ ତରଫୁ ହେଉଛି ଆୟୋଜିତ। ସୁବର୍ଣ୍ଣପୁର ଜିଲ୍ଲାନ ଜବର ଖରାକେ ନଜରତି ରଖିକରି ଆଇବା ଶନିବାର ତକ୍ ସବୁ ସ୍କୁଲ ଆଉ କଲେଜର ଛୁଟିକେ ବଢ଼ାଯିବାର ସାଙ୍ଗେ ଅଙ୍ଗନବାଡ଼ି କେନ୍ଦ୍ରକେ ବନ୍ଦ ରଖବାର ନେଇକରି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫୁ ବାହାରିଛେ ବିଜ୍ଞପ୍ତି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛେ। ଆଇବା 3-4 ଦିନ ଭିତରେ ବର୍ଷା ହେବାର ସାଙ୍ଗେ ତାପମାତ୍ରା କମ୍ ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କରାଯାଇଛେ ଅନୁମାନ। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05 ଥି।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜାଣି ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ସଂକୀର୍ତ୍ତନ ବାଘ ଏବଂ ସାଥୀ।

ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ ଶୁଣିଲେ। ପରିବେଷଣ କଲେ ସଂକୀର୍ତ୍ତନ ବାଗ ଏବଂ ସାଥୀ। ସେମାନେ ହେଲେ କ୍ଷୀରୋଦ ମହାନନ୍ଦ, ଶ୍ରୀନିବାସ ମହାନନ୍ଦ, ତ୍ରିଲୋଚନ ମହାନନ୍ଦ ଏବଂ କୈରୁ ମହାନନ୍ଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା ପ୍ରାର୍ଥୀ କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ରଖିଥିବେ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ 2026 ଜୁନ୍ ମାସର 16 ତାରିଖ ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅଥବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଏବଂ 18 ଶତକଡ଼ା GST ସହ ମୋଟ 266 କେବଳ NEFT ଅଥବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525 IFSC କୋଡ୍ SBIN00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ୍, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଜୁଲାଇ ମାସର 15 ତାରିଖ। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା।

କମ୍ୟୁନିଟି ହେଲ୍ଥ ନର୍ସ, ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ, ଟିକାକରଣ ଅଭିଯାନ ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟସେବା ଅଭିଯାନରେ କାର୍ଯ୍ୟ କରନ୍ତି। କ୍ରିଟିକାଲ କେୟାର ନର୍ସ, ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ଆଇସିୟୁ ଏବଂ ଜରୁରୀକାଳୀନ ବିଭାଗରେ କାର୍ଯ୍ୟ କରନ୍ତି। ଜୀବନ ପ୍ରତି ବିପଦ ଥିବା ପରିସ୍ଥିତିକୁ ପରିଚାଳନା କରନ୍ତି। ଅପରେସନ୍ ଥିଏଟର ନର୍ସ, ଅସ୍ତ୍ରୋପଚାର ସମୟରେ ସର୍ଜନମାନଙ୍କୁ ସାହାଯ୍ୟ କରନ୍ତି ଏବଂ ଅସ୍ତ୍ରୋପଚାର ଉପକରଣ ପରିଚାଳନା କରନ୍ତି। ନର୍ସ ଏଜୁକେଟର, ସ୍କୁଲ ଏବଂ ତାଲିମ ପ୍ରତିଷ୍ଠାନରେ ଶିକ୍ଷାଦାନ କରନ୍ତି। ନର୍ସ ଆଡମିନିଷ୍ଟ୍ରେଟର, କର୍ମଚାରୀଙ୍କୁ ପରିଚାଳନା କରନ୍ତି ଏବଂ ଡାକ୍ତରଖାନା ବିଭାଗରେ ସମନ୍ୱୟ ରକ୍ଷା କରନ୍ତି। ନର୍ସ ପ୍ରାକ୍ଟିସନର, ଏକ ଉନ୍ନତ ଅଭ୍ୟାସ ଭୂମିକା ଯାହା ନର୍ସମାନଙ୍କୁ ରୋଗ ନିର୍ଣ୍ଣୟ କରିବାକୁ, ଔଷଧ ଲେଖିବାକୁ ଏବଂ କିଛି ଦେଶରେ ସ୍ୱାଧୀନ ଭାବରେ ରୋଗୀ ଯତ୍ନ ପରିଚାଳନା କରିବାକୁ ଅନୁମତି ଦିଏ। ନର୍ସମାନେ ଡାକ୍ତରଖାନା, କ୍ଲିନିକ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପୁନର୍ବାସ ସୁବିଧା, ବିଦ୍ୟାଳୟ ଏବଂ ଘରୋଇ ଗୃହ ପରି ବିଭିନ୍ନ ସେଟିଂରେ କାର୍ଯ୍ୟ କରନ୍ତି। କାର୍ଯ୍ୟର ସ୍ଥିତି ମୁଖ୍ୟତଃ ସ୍ୱତନ୍ତ୍ରତା କ୍ଷେତ୍ର ଉପରେ ନିର୍ଭର କରେ। ଡାକ୍ତରଖାନା ନର୍ସମାନେ ପ୍ରାୟତଃ ରାତି ଏବଂ ସପ୍ତାହାନ୍ତ ସମେତ ସିଫ୍ଟରେ କାମ କରନ୍ତି। ଏକ ଉଚ୍ଚଚାପ ପରିସ୍ଥିତିକୁ ପରିଚାଳନା କରିବା ଆବଶ୍ୟକ। ଗୋଷ୍ଠୀ ଏବଂ ବିଦ୍ୟାଳୟ ନର୍ସମାନଙ୍କ ଅଧିକ ନିୟମିତ କାର୍ଯ୍ୟ ସମୟ ଥାଇପାରେ, କିନ୍ତୁ କ୍ଷେତ୍ର କାର୍ଯ୍ୟ ଏବଂ ଯାତ୍ରା ପରି ବିଭିନ୍ନ ଆହ୍ୱାନ ସମ୍ମୁଖୀନ ହୋଇପାରନ୍ତି। ଚାକିରିର ଚାହିଦା ସତ୍ତ୍ୱେ ରୋଗୀ ଆରୋଗ୍ୟ ଏବଂ କୃତଜ୍ଞତା ମାଧ୍ୟମରେ ନର୍ସିଂ ଅପାର ସନ୍ତୋଷ ପ୍ରଦାନ କରିଥାଏ। ତଥାପି ଏହା ମଧ୍ୟ ଆବେଗିକ ଶକ୍ତି ଆବଶ୍ୟକ କରେ, କାରଣ ନର୍ସମାନେ ପ୍ରାୟତଃ ଯନ୍ତ୍ରଣା, କ୍ଷତି ଏବଂ ଜଟିଳ ପରିସ୍ଥିତିର ମୁକାବିଲା କରନ୍ତି। ଅନେକ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ ବର୍ତ୍ତମାନ ବର୍ଣ୍ଣଆଉଟ୍ ହ୍ରାସ କରିବା ଏବଂ ନର୍ସମାନଙ୍କ ମାନସିକ ସୁସ୍ଥତାରେ ଉନ୍ନତି ଆଣିବା ପାଇଁ ସହାୟକ କାର୍ଯ୍ୟ ପରିବେଶ ସୃଷ୍ଟି କରିବାରେ ଧ୍ୟାନ ଦେଉଛନ୍ତି। ବର୍ଦ୍ଧିତ ଜନସଂଖ୍ୟା, ବାର୍ଦ୍ଧକ୍ୟ ସମାଜ ଏବଂ ସ୍ୱାସ୍ଥ୍ୟସେବା ସମ୍ପ୍ରସାରଣ ହେତୁ କୁଶଳୀ ନର୍ସ ଚାହିଦା ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି। ଉଭୟ ସରକାରୀ ଏବଂ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଭିନ୍ନ ପ୍ରକାରର ନିଯୁକ୍ତି ସୁଯୋଗ ରହିଛି। ଭାରତରେ ନର୍ସମାନେ ସରକାରୀ ଡାକ୍ତରଖାନା, ଘରୋଇ ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, NGO ଏବଂ ପ୍ରତିରକ୍ଷା ସେବାରେ ନିଯୁକ୍ତ ହୋଇପାରିବେ। ଅନ୍ତର୍ଜାତୀୟ ସ୍ତରରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, କାନାଡ଼ା ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଯୋଗ୍ୟ ନର୍ସମାନଙ୍କ ପାଇଁ ଅଧିକ ଚାହିଦା ରହିଛି, ଯାହା ଲାଭଜନକ ଦରମା ଏବଂ ବୃତ୍ତିଗତ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିଥାଏ। ଅଭିଜ୍ଞତା, ଉଚ୍ଚଶିକ୍ଷା ଏବଂ ବିଶେଷୀକରଣ ମାଧ୍ୟମରେ ନର୍ସିଂରେ କ୍ୟାରିୟର୍ର ଅଗ୍ରଗତି ହାସଲ କରାଯାଏ। ଜଣେ ନର୍ସ ଜଣେ ଷ୍ଟାଫ୍ ନର୍ସରୁ ଜଣେ ହେଡ୍ ନର୍ସକୁ, ତାପରେ ଜଣେ ନର୍ସିଂ ସୁପରିଟେଣ୍ଡେଣ୍ଟ କିମ୍ବା ଡାଇରେକ୍ଟର ଅଫ୍ ନର୍ସିଂକୁ ଅଗ୍ରଗତି କରିପାରିବେ। ଯେଉଁମାନେ ଶିକ୍ଷା କିମ୍ବା ଗବେଷଣା ପ୍ରତି ଆଗ୍ରହୀ ସେମାନେ ସ୍ୱାସ୍ଥ୍ୟସେବା ସଂଗଠନରେ ପ୍ରଫେସର, ଗବେଷକ କିମ୍ବା ପରାମର୍ଶଦାତା ହୋଇପାରିବେ। ନର୍ସିଂ ହେଉଛି ଏକ ବୃତ୍ତି ଯାହା ନୈତିକ ନୀତି ଦ୍ୱାରା ପରିଚାଳିତ, ଯେପରିକି ଉପକାରିତା, ଅସ୍ୱାର୍ଥପରତା ଏବଂ ନ୍ୟାୟ। ନର୍ସମାନେ ରୋଗୀଙ୍କ କଲ୍ୟାଣକୁ ପ୍ରାଥମିକତା ଦେବା, ସେମାନଙ୍କ ଅଧିକାରକୁ ସମ୍ମାନ ଦେବା ଏବଂ ଗୋପନୀୟତାକୁ ବଜାୟ ରଖିବା ଆଶା କରାଯାଏ। ରେକର୍ଡ ରଖିବା, ସୂଚିତ ସମ୍ମତି ଏବଂ ରୋଗୀ ସୁରକ୍ଷା ସମେତ ଚିକିତ୍ସା ଯତ୍ନ ସହିତ ଜଡ଼ିତ ଆଇନଗତ ଦାୟିତ୍ୱ ବିଷୟରେ ମଧ୍ୟ ସେମାନେ ସଚେତନ ହେବା ଆବଶ୍ୟକ। ନୈତିକ କିମ୍ବା ଆଇନଗତ ମାନଦଣ୍ଡ ଉଲ୍ଲଂଘନ ଫଳରେ ଶୃଙ୍ଖଳତା, କାର୍ଯ୍ୟାନୁଷ୍ଠାନ କିମ୍ବା ଲାଇସେନ୍ସ ହରାଇପାରନ୍ତି। ତେଣୁ ବୃତ୍ତିଗତତା ଏବଂ ନୈତିକ ଦାୟିତ୍ୱ ନର୍ସିଂ ଅଭ୍ୟାସର ଅବିଚ୍ଛେଦ୍ୟ ଅଙ୍ଗ। ଯଦିଓ ନର୍ସିଂ ଗଭୀର ଭାବେ ଲାଭଦାୟକ, ଏହା ଆହ୍ୱାନ ବିନା ନୁହେଁ। ନର୍ସମାନେ ପ୍ରାୟତଃ ଅତ୍ୟଧିକ କାର୍ଯ୍ୟଭାର, ଦୀର୍ଘ ସମୟ ଏବଂ ଭାବପ୍ରବଣ ଚାପର ସମ୍ମୁଖୀନ ହୁଅନ୍ତି। ଅନେକ ଅଞ୍ଚଳରେ କର୍ମଚାରୀଙ୍କ ଅଭାବ ରହିଛି, ଯାହା କ୍ଲାନ୍ତି ଏବଂ ଅବସାଦ ସୃଷ୍ଟି କରୁଛି। ଅଧିକନ୍ତୁ ଅନ୍ୟ ଡାକ୍ତରୀ ବୃତ୍ତିଧାରୀ ତୁଳନାରେ ନର୍ସମାନେ ବେଳେବେଳେ କାର୍ଯ୍ୟସ୍ଥଳରେ ହିଂସା, ଅପର୍ଯ୍ୟାପ୍ତ ଦରମା କିମ୍ବା ସୀମିତ ସ୍ୱୀକୃତି ସମ୍ମୁଖୀନ ହୁଅନ୍ତି। COVID-19 ମହାମାରୀ ଉଭୟ ନର୍ସମାନଙ୍କ ବୀରତ୍ୱ ଏବଂ କଷ୍ଟ ଉପରେ ଆଲୋକପାତ କରିଥିଲା। ସେମାନେ ଆଗଧାଡ଼ିରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ, ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ, ପ୍ରାୟତଃ ସୀମିତ ସୁରକ୍ଷା ଉପକରଣ ସହିତ। ଏହି ବୈଶ୍ୱିକ ସଙ୍କଟ ନର୍ସମାନଙ୍କ ପାଇଁ ଉନ୍ନତ କାର୍ଯ୍ୟ ଅବସ୍ଥା, ଉଚିତ ବେତନ ଏବଂ ମାନସିକ ସ୍ୱାସ୍ଥ୍ୟ ସହାୟତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲା। ଆଧୁନିକ ପ୍ରଯୁକ୍ତିବିଦ୍ୟା ନର୍ସିଂ ଅଭ୍ୟାସରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି। ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ, ଟେଲିମେଡିସିନ୍ ଏବଂ ଉନ୍ନତ ଚିକିତ୍ସା ଉପକରଣ ରୋଗୀ ଯତ୍ନକୁ ଅଧିକ ଦକ୍ଷ ଏବଂ ସଠିକ୍ କରିଛି। ନର୍ସମାନେ ବର୍ତ୍ତମାନ ଡକ୍ୟୁମେଣ୍ଟେସନ୍ ପାଇଁ ଇଲେକ୍ଟ୍ରୋନିକ୍ ସ୍ୱାସ୍ଥ୍ୟ ପ୍ରଣାଳୀ, ରୋଗୀ ପର୍ଯ୍ୟବେକ୍ଷଣ ପାଇଁ ରିମୋଟ୍ ମନିଟରିଂ ଡିଭାଇସ୍ ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପାଇଁ ମୋବାଇଲ୍ ଆପ୍ ବ୍ୟବହାର କରନ୍ତି। ସ୍ୱାସ୍ଥ୍ୟସେବାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ରୋବୋଟିକ୍ସକୁ ମଧ୍ୟ ସମନ୍ୱିତ କରାଯାଉଛି। ଏହା ନର୍ସମାନଙ୍କୁ ନିଦାନ, ଔଷଧ ପରିଚାଳନା ଏବଂ ୱାର୍କଫ୍ଲୋ ଅଟୋମେସନରେ ସହାୟତା କରୁଛି। ତେବେ ପ୍ରଯୁକ୍ତିବିଦ୍ୟା କଦାପି ନର୍ସିଂରେ ମାନବ ସ୍ପର୍ଶକୁ ବଦଳାଇ ପାରିବ ନାହିଁ। ସହାନୁଭୂତି ଏବଂ ଭାବପ୍ରବଣ ସମ୍ପର୍କ ରୋଗୀ ଯତ୍ନର ହୃଦୟ ହୋଇ ରହିଥାଏ। ସର୍ବୋତ୍ତମ ନର୍ସମାନେ ମାନବିକତା ସହିତ ବୈଜ୍ଞାନିକ ଜ୍ଞାନକୁ ଏକତ୍ରିତ କରନ୍ତି। ଏହା ସୁନିଶ୍ଚିତ କରନ୍ତି ଯେ ଟେକ୍ନୋଲୋଜି ନର୍ସିଂର ଯତ୍ନଶୀଳ ଦିଗକୁ ବୃଦ୍ଧି କରେ, ବଦଳାଇ ନଥାଏ। ସାରା ବିଶ୍ୱରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମ୍ପ୍ରସାରଣ ଜାରି ରହିଥିବାରୁ ନର୍ସିଂର ଭବିଷ୍ୟତ ଆଶାଜନକ ଦେଖାଯାଉଛି। ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଏବଂ ଜୀବନଶୈଳୀ ସମ୍ବନ୍ଧୀୟ ରୋଗ ବିଷୟରେ ସଚେତନତା ବୃଦ୍ଧି ସହିତ ନର୍ସମାନଙ୍କ ଭୂମିକା ବୃଦ୍ଧି ପାଇବ। ଅଙ୍କୋଲୋଜି, ଜେରିଆଟ୍ରିକ୍ସ, କ୍ଲିନିକାଲ କେୟାର ଏବଂ କମ୍ୟୁନିଟି ହେଲ୍ଥ ଭଳି କ୍ଷେତ୍ରରେ ସ୍ୱତନ୍ତ୍ର

0: ନର୍ସମାନଙ୍କ ଆବଶ୍ୟକତା ବୃଦ୍ଧି ପାଉଛି। ଅଧିକ ଟେଲି ନର୍ସ ଏବଂ ଡିଜିଟାଲ ହେଲ୍ଥ ପ୍ଲାଟଫର୍ମର ଉତ୍ଥାନ ନର୍ସମାନଙ୍କ ପାଇଁ ଭର୍ଚୁଆଲ ଯତ୍ନ ଏବଂ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିବା ପାଇଁ ନୂତନ ସୁଯୋଗ ଖୋଲିଛି। ସରକାର ଏବଂ ସ୍ୱାସ୍ଥ୍ୟ ସଂଗଠନ ନର୍ସିଂ ଶିକ୍ଷା, ନେତୃତ୍ୱ ଏବଂ ଗବେଷଣା ସୁଯୋଗ ଉନ୍ନତି ଆଣିବା ଉପରେ ଧ୍ୟାନ ଦେଉଛନ୍ତି। ବୈଶ୍ୱିକ ଗତିଶୀଳତା ଏବଂ ଅନ୍ତର୍ଜାତୀୟ ସ୍ୱୀକୃତି ସହିତ ନର୍ସିଂ ପ୍ରକୃତିରେ ଏକ ସାର୍ବଜନୀନ କ୍ୟାରିଅରରେ ପରିଣତ ହେଉଛି। ଏହା ସୀମା ଅତିକ୍ରମ କରେ। ନର୍ସିଂରେ କ୍ୟାରିଅର କେବଳ ଚାକିରିଠାରୁ ବହୁତ ଅଧିକ। ଏହା ମାନବତାରେ ସେବା ପାଇଁ ଏକ ଜୀବନବ୍ୟାପୀ ପରିବଦ୍ଧତା। ଏହା ବିଜ୍ଞାନ ଏବଂ କରୁଣା, ପ୍ରତିଗତତା ଏବଂ ସହାନୁଭୂତି, ବୁଦ୍ଧି ଏବଂ ହୃଦୟର ମିଶ୍ରଣ। ବ୍ୟକ୍ତି ଏବଂ ସମ୍ପ୍ରଦାୟ, ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ବଜାୟ ରଖିବାରେ ନର୍ସମାନେ ଏକ ଅପରିହାର୍ଯ୍ୟ ଭୂମିକା ଗ୍ରହଣ କରନ୍ତି। ସେମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସତ୍ତ୍ୱେ ସମାଜ ପ୍ରତି ସେମାନଙ୍କର ଅବଦାନ ଅମୂଲ୍ୟ ଏବଂ ଅପରିବର୍ତ୍ତନୀୟ। ନର୍ସିଂକୁ କ୍ୟାରିଅର ଭାବେ ଚୟନ କରିବା ଅର୍ଥ ହେଉଛି ନିରନ୍ତର ଶିକ୍ଷା, ସମର୍ପଣ ଏବଂ ନିଃସ୍ୱାର୍ଥପରତା ମାର୍ଗକୁ ଗ୍ରହଣ କରିବା। ଏହା କେବଳ ଆର୍ଥିକ ସ୍ଥିରତା ଏବଂ ବୃତ୍ତିଗତ ସମ୍ମାନ ପ୍ରଦାନ କରେ ନାହିଁ, ବରଂ ପ୍ରତିଦିନ ଲୋକମାନଙ୍କ ଜୀବନରେ ଏକ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣି ଗଭୀର ସନ୍ତୋଷ ପ୍ରଦାନ କରେ। ଯେହେତୁ ସ୍ୱାସ୍ଥ୍ୟସେବାର ବିକାଶ ଜାରି ରହିଛି, ନର୍ସମାନେ ଏହାର ମୂଳରେ ରହିବେ। ଚିକିତ୍ସକ, ଶିକ୍ଷାବିତ୍, ଓକିଲ ଏବଂ ଯତ୍ନ ନେଉଥିବା ବ୍ୟକ୍ତି ଏକ ସୁସ୍ଥ ଏବଂ ଅଧିକ ସହାନୁଭୂତିଶୀଳ ବିଶ୍ୱ ଗଠନ କରିବେ।
1: ଶ୍ରୋତାବନ୍ଧୁ, ଆଲୋଚନାରେ ତ ଶୁଣିଲି, ଆଶା କରୁଛି ଯେଉଁ ଯୁବକ ବା ଯୁବତୀ ନର୍ସିଂରେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଚାହୁଁଥିବେ ତାଙ୍କ ପାଇଁ ନିଶ୍ଚିତ ଭାବରେ ଏହା ତଥ୍ୟ ଉପଯୋଗୀ ହୋଇଥିବ। ଶ୍ରୋତାବନ୍ଧୁ, ଆଜି ହେଉଛି ଜୁନ୍ 17 ତାରିଖ। ପୃଥିବୀର ବୁକ ଉପରେ ସବୁଜିମା ଗୀତ ଗାଉଥିବା ଗଛଗୁଡ଼ିକ, ଶସ୍ୟଶ୍ୟାମଳ କ୍ଷେତ, କଳକଳ ନଦୀ ଓ ଜୀବନର ଅମୂଲ୍ୟ ସମ୍ପଦ ମାଟି, ଏହି ମାଟିକୁ ସୁରକ୍ଷା ଦେବାର ଆଜି ହେଉଛି ସଂକଳ୍ପ ନେବାର ଦିନ। ହଁ ଶ୍ରୋତାବନ୍ଧୁ, ଆଜି ପାଳିତ ହେଉଛି ବିଶ୍ୱ ମରୁଭୂମି ଓ ମରୁଡ଼ି ପ୍ରତିରୋଧ ଦିବସ। ଶ୍ରୋତାବନ୍ଧୁ, ଥରେ ଭାବି ଦେଖନ୍ତୁ, ଯେଉଁ ମାଟି ଆମକୁ ଅନ୍ନ ଦିଏ, ଯେଉଁ ମାଟିରେ ଜୀବନର ବୀଜ ଅଙ୍କୁରିତ ହୁଏ, ସେହି ମାଟି ଦିନେ ତାହାର ଉର୍ବରତା ହରାଇ ବାଲୁକାର ସମୁଦ୍ରରେ ପରିଣତ ହୁଏ, ତେବେ ମଣିଷ ସଭ୍ୟତାର ଭବିଷ୍ୟତ କ'ଣ ହେବ? ଏ ପ୍ରଶ୍ନର ଉତ୍ତର ଖୋଜିବା ଓ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁନ୍ 17 ତାରିଖରେ ବିଶ୍ୱ ମରୁଭୂମି ଓ ମରୁଡ଼ି ପ୍ରତିରୋଧ ଦିବସ ପାଳନ କରାଯାଏ। ମରୁଭୂମିକରଣ କେବଳ ମରୁଭୂମି ବଢ଼ିବାର କାହାଣୀ ନୁହେଁ, ଏହା ହେଉଛି ଭୂମିର ଉର୍ବରତା ନଷ୍ଟ ହେବା, ଜଳର ଅଭାବ ସୃଷ୍ଟି ହେବା ଏବଂ ପ୍ରକୃତିର ସନ୍ତୁଳନ ଭାଙ୍ଗିଯିବାର ଏକ ନିରବ ବିପର୍ଯ୍ୟୟ। ଅନିୟନ୍ତ୍ରିତ ଜଙ୍ଗଲ କଟା, ଅବୈଜ୍ଞାନିକ କୃଷି ପ୍ରଣାଳୀ, ଜଳବାୟୁ ପରିବର୍ତ୍ତନ ଏବଂ ଜଳର ଅପବ୍ୟବହାର ଏହାର ମୁଖ୍ୟ କାରଣ। ଆଜି ପୃଥିବୀର ଅନେକ ଅଞ୍ଚଳରେ ମାଟି ତାହାର ଉତ୍ପାଦନ କ୍ଷମତା ହରାଉଛି। ଯେଉଁ ଜମିରେ କେବେ ସୁନା ଫସଲ ଫଳୁଥିଲା, ସେଠାରେ ଆଜି ଧୂଳି ଉଡ଼ୁଛି। ଏହା କେବଳ ପରିବେଶର ସମସ୍ୟା ନୁହେଁ, ବରଂ ଖାଦ୍ୟ ସୁରକ୍ଷା, ଅର୍ଥନୀତି ଓ ମାନବ ଜୀବନର ସହ ଜଡ଼ିତ ଏକ ବଡ଼ ସମସ୍ୟା। ଆମ ମନରେ ନିଶ୍ଚିତ ଭାବରେ ଏହି ପ୍ରଶ୍ନ ଆସିବା କଥା ଯେ ପ୍ରକୃତି ଆମକୁ ସଦାସର୍ବଦା ସବୁକିଛି ଦେଇ ଆସୁଛି, କିନ୍ତୁ ଆମେ କ'ଣ ପ୍ରକୃତିକୁ କିଛି ଫେରାଇ ପାରୁଛୁ? ଓଲଟା ଆମେ ଗଛ କାଟୁଛୁ, ନଦୀ ପ୍ରଦୂଷଣ କରୁଛୁ, ଭୂଗର୍ଭ ଜଳକୁ ଅତ୍ୟଧିକ ବ୍ୟବହାର କରୁଛୁ, ଫଳରେ ଆଜି ମରୁଡ଼ି ଓ ଜଳ ସଙ୍କଟ ଅନେକ ଅଞ୍ଚଳରେ ଭୟଙ୍କର ରୂପ ନେଉଛି। ମରୁଡ଼ି କେବଳ ଜଳର ଅଭାବ ନୁହେଁ, ଏହା ଚାଷୀର ଆଖିର ଲୁହ। ଶୁଖିଯାଉଥିବା ପୋଖରୀର ନିରବତା ଓ ଭୋକର ଯନ୍ତ୍ରଣାର ଅନ୍ୟ ନାମ। ଯେତେବେଳେ ବର୍ଷା କମିଯାଏ, ନିରବତା ଓ ଭୋକର ଯନ୍ତ୍ରଣା ମଧ୍ୟ ଦେଖାଦିଏ। ନଦୀ ଶୁଖିଯାଏ, ଫସଲ ନଷ୍ଟ ହୁଏ, ସେତେବେଳେ ସମଗ୍ର ସମାଜ ଏହାର ପ୍ରଭାବ ଅନୁଭବ କରେ। ଏ ସମସ୍ୟାର ସମାଧାନ ଆମ ହାତରେ ଅଛି। ବୃକ୍ଷରୋପଣ, ଜଳ ସଂରକ୍ଷଣ, ବର୍ଷା ଜଳ ସଞ୍ଚୟ, ଜୈବିକ କୃଷି ଓ ପରିବେଶ ଅନୁକୂଳ ଜୀବନଶୈଳୀ ଗ୍ରହଣ କରି ଆମେ ମରୁଭୂମିକରଣକୁ ରୋକିପାରିବା। ଗୋଟିଏ ଗଛ କେବଳ ଛାଇ ଦିଏ ନାହିଁ, ସେ ମାଟିକୁ ଉର୍ବର କରେ, ମାଟିକୁ ସୁରକ୍ଷା କରେ, ବର୍ଷାକୁ ଆମନ୍ତ୍ରଣ କରେ ଏବଂ ଜୀବନକୁ ସୁରକ୍ଷା ଦିଏ। ବର୍ତ୍ତମାନର ଗୋଟିଏ ଟୋପା ଜଳ ମଧ୍ୟ ଭବିଷ୍ୟତର ଅମୂଲ୍ୟ ସମ୍ପଦ। ତେଣୁ ଜଳ ଓ ଭୂମିର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ। ଆମ ଓଡ଼ିଶା ମଧ୍ୟ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତ ନୁହେଁ। ଅନେକ ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ଜଳ ସଙ୍କଟ ଦେଖାଦେଉଛି, ଯାହାର ପରିଣତ ମରୁଭୂମିକରଣ ଦେଖାଦେଉଛି। ତେଣୁ ଆମେ ଆଜିଠାରୁ ସଚେତନ ହେବା ଆବଶ୍ୟକ। ଘରେ, ସ୍କୁଲରେ, ଗାଁରେ ଓ ସହରରେ ଜଳ ସଂରକ୍ଷଣ ଏବଂ ବୃକ୍ଷରୋପଣକୁ ଜନ ଆନ୍ଦୋଳନରେ ପରିଣତ କରିବା ଦରକାର। ତାହେଲେ ଶ୍ରୋତାବନ୍ଧୁ, ବିଶ୍ୱ ମରୁଭୂମି ଓ ମରୁଡ଼ି ପ୍ରତିରୋଧ ଦିବସ ଅବସରରେ ଆସନ୍ତୁ ଆମେ ଏହି ସଂକଳ୍ପ କାର୍ଯ୍ୟକ୍ରମରେ ଏକ ସଂକଳ୍ପ ନେବା, ଆମ ମାଟିକୁ

ଭଲ ପାଇବା, ଜଳକୁ ସଞ୍ଚୟ କରିବା, ଗଛ ଲଗାଇବା ଓ ପ୍ରକୃତିର ସୁରକ୍ଷା ପାଇଁ ସଦା ସଚେତନ ରହିବା, କାରଣ ସବୁଜ ପୃଥିବୀ ହିଁ ସୁନ୍ଦର ଭବିଷ୍ୟତର ଆଧାର। ଶ୍ରୋତାବନ୍ଧୁ, ଏହା ଥିଲା ବିଶ୍ୱ ମରୁଭୂମି ଓ ମରୁଡ଼ି ପ୍ରତିରୋଧ ଦିବସ ସମ୍ପର୍କିତ ଏକ ଆଲୋଚନା। ବର୍ତ୍ତମାନ ଆସନ୍ତୁ ଆପଣଙ୍କର ମନୋରଞ୍ଜନ ପାଇଁ ଗୀତଟିଏ ଶୁଣିବା। କଥାଚିତ୍ର ଉପକାର, କଣ୍ଠଶିଳ୍ପୀ ମହେନ୍ଦ୍ର କପୁର ଓ ସାଥୀ, ସଙ୍ଗୀତ କଲ୍ୟାଣଜୀ ଓ ଆନନ୍ଦଜୀ, ଗୀତ ରଚନା କରିଛନ୍ତି ଗୁଲସନ ବାଓରା।

0: ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ କୁମାର ସାନୁ, ଗୀତ ରଚନା କରିଛନ୍ତି ଜୟନ୍ତୀ ଦାସ, ସଙ୍ଗୀତ ଶରତ ନାୟକ।
1: ଏତେ ବଡ଼ ଦୁନିଆରେ ବୋଉର ତୁଳନା ନାହିଁ।

ପରବର୍ତ୍ତୀ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଝୁମ୍କି ରଥ। ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ସୁଭାଷ ମିଶ୍ର, ସଙ୍ଗୀତ ମଳୟ ମିଶ୍ର।

0: ଓଡ଼ିଆ ଲଘୁ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ପରେ ପରେ ବର୍ମିଂହାମର ଏଜବାଷ୍ଟନ୍ଠାରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଆଇସିସି ମହିଳା T20 କ୍ରିକେଟ୍ ୱାର୍ଲ୍ଡ କପ୍ର ଧାରା ବିବରଣୀ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: अर्थात 819 किलोहर्ट्ज़ DRM 810 किलोहर्ट्ज़ पर शाम के 6:30 हुए हैं। आइए सुनते हैं कार्यक्रम ग्राम संसार।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଶକ୍ତି ମିଶ୍ର, ଗୀତ ରଚନା କରିଛନ୍ତି ବିଜୟ ମଲ୍ଲ, ସଙ୍ଗୀତ ଶରତ ନାୟକ।

ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପାଠ୍ୟପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ।

ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆଜି ଭଦ୍ରକଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇଛି। ଏହି ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର ବୋଲି ଶ୍ରୀ ସେଠୀ କହିଥିଲେ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ବାର୍ତ୍ତାଳାପ ଗଣମାଧ୍ୟମ ସହିତ ସିଧାସଳଖ ଓ ସମ୍ମାନଜନକ ଭାବ ବିନିମୟର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅକ୍ଷୟ କୁମାର ମିଶ୍ର କହିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଗତ 12 ବର୍ଷର ଉପଲବ୍ଧି ଏବଂ ସଫଳତା ଉପରେ ଆଧାରିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ ବିତରଣ, ଡିଜିଟାଇଜେସନ୍ କାର୍ଯ୍ୟ ଏବଂ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ବିଷୟରେ ଉପନିର୍ବାଚନ ଆୟୁକ୍ତଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟ ପାଇଁ 13 ବିଧାନସଭା କ୍ଷେତ୍ରର 3,124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଏବଂ 311 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ଥିବା ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ଓଡ଼ିଶା ନ୍ୟାୟିକ ଏକାଡେମୀଠାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସମାଧାନ ସମାରୋହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ପାରସ୍କରିକ ସହମତି ଏବଂ ଦ୍ୱାର ଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟସ୍ଥତା ଓ ପାରସ୍କରିକ ସହମତି ମାଧ୍ୟମରେ ବିବାଦଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାଷ୍ଟ୍ରବ୍ୟାପୀ କାର୍ଯ୍ୟଧାରା ସମାଧାନ ସମାରୋହ ଗତ ଏପ୍ରିଲ ମାସ 21 ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ ସହିତ ସମାରୋହ ସମାପ୍ତ ହେବ। ରାଜ୍ୟରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବାରୁ ଅନୁକୂଳ ପାଣିପାଗ ଯୋଗୁଁ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତେବେ ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6:00 ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ଠାରେ ପୌର ପରିଷଦ ପକ୍ଷରୁ ବିକାଶ ଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଡ଼ସାମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଓ ନୟାଗଡ଼ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନବରଙ୍ଗପୁରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମ ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟରେ ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ସହ ତୃଣମୂଳ ସ୍ତରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ପହଞ୍ଚବା ପାଇଁ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ବିକାଶ ଧାରା ଓଡ଼ିଶା ସାରା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗଦେଇ 2 ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଆଇନ, ସୂଚନା ପ୍ରଯୁକ୍ତିବିଦ୍ୟା, ଅର୍ଥ ଆଦି ବିଭାଗରେ ସରକାରଙ୍କ ସଫଳତା ସମ୍ପର୍କରେ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ। ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ପାଇଁ ଏକ ସଚେତନତା ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଢେଙ୍କାନାଳଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

0: କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ସମସ୍ତେ ରକ୍ତଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ନୂଆପଡ଼ାଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗଦେଇ ଯୁବପିଢ଼ି ଦୃଢ଼ ଇଚ୍ଛାଶକ୍ତି ବଳରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି। ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ସୁବର୍ଣ୍ଣପୁର ବ୍ଲକ ମିଶନ ଶକ୍ତି ଗୃହଠାରେ ପିତୃମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ବୈଠକରେ ସମସ୍ତ ଶିଶୁ ଓ ଅଭିଭାବକଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ 99.85% ଫର୍ମ ବଣ୍ଟନ କାର୍ଯ୍ୟ ଶେଷ ହୋଇଛି। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ପାଠ୍ୟ ପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ 3 ଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: Keeper, then who will?
2: Right.
3: ଆକାଶବାଣୀ ସମ୍ବଲପୁର ସୁଗମ ସଙ୍ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି, ଗୀତ ରଚନା କରିଛନ୍ତି ଶିରିଶ ଚନ୍ଦ୍ର ପୂଜାରୀ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀ ନ ଆଇବା ଶୁକ୍ରବାର ଦିନ ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ପିଏମ୍ VVRY ଯୋଜନା ଅଧୀନ ଥି ପାଖାପାଖି 2400 କୋଟି ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପଢ଼ା ବହିତି ଥିବାର ଭୁଲ୍କେ ତୁର୍ତ୍ତି ସୁଧରାବାରକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖରା ଛୁଟି ଉତ୍ତରୁ ଆଇବା କାଲିନୁ ଖୁଲ୍ବା ରାଜ୍ୟର ସବୁ ବିଦ୍ୟାଳୟ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ଆଉର୍ ଶୀତଳଷଷ୍ଠୀ ଯାତ୍ରା ଲାଗି ଗଜଗଜଉଛେ ସମ୍ବଲପୁର। ଆଇ ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିର ନ ହେଉଛେ ଗୁଆ ଗୁଣ୍ଡା ଯାତ୍ରା। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ଶୁକ୍ରବାର ଦିନ ନୂଆଦିଲ୍ଲୀନ ଗୋଟିଏ ଖାସ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା PMVBRY ଅଧୀନ ଥି ପାଖାପାଖି 2400 କୋଟି ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବେ। ନିଯୁକ୍ତି ପ୍ରକ୍ରିୟାକେ ତୁର୍ତ୍ତି କରବାର, ନିଯୁକ୍ତିର ଆନୁଷ୍ଠାନିକରଣକେ ତହକାବାର ଆଉ ସାମାଜିକ ସୁରକ୍ଷାକେ ବିସ୍ତାର କରବାରଟା ଇ ଯୋଜନାର ମୂଲ ଉଦ୍ଦେଶ୍ୟ ଆଏ। ଇ ଯୋଜନା ଜରିଆ ଆଗନୁ ସାରା ଦେଶେ 15 ଲାଖ ହିତାଧିକାରୀ ଉପକୃତ ହୋଇସାରିଛନ୍। ଯୋଜନା ଅଧୀନତି ପହିଲା ଥର ଲାଗି କର୍ମଶକ୍ତିକେ ଯାଉଥିବାର କର୍ମଚାରୀମାନେ 15,000 ଟଙ୍କା ତକ୍ ପ୍ରୋତ୍ସାହନ ରାଶି ପାଇବାରକେ ଯୋଗ୍ୟ ହେବେ। ଇନ ଜନେଇ ଦିଆଯାଇପାରେ ଯେ ଏହି ଯୋଜନା ଗଲା ବଛର ଅଗଷ୍ଟ 1 ତାରିଖ କାର୍ଯ୍ୟକାରୀ ହୋଇଥିଲା। 49,046 କୋଟି ଟଙ୍କା ଖର୍ଚ୍ଚା ଥି ଇ ଯୋଜନା 2 ବଛର ଭିତରେ 3.5 କୋଟି ନୁ ଏତକା ନିଯୁକ୍ତି ତିଆରି କରବାରକେ ଲକ୍ଷ୍ୟ ରଖିଛେ। ଯେନ୍ଥି ପାଖାପାଖି 1,92,00,000 ଯୁବକ ପହିଲା ଥର ଲାଗି କର୍ମଶକ୍ତି ଥି ପ୍ରବେଶ କରିବେ। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ପଢ଼ା ବହିତି ଥିବାର ଭୁଲ ବାବଦେ ଗୋଟିଏ ଜରୁରୀ ବୈଠକ ହୋଇଯାଇଛି। ବିଦ୍ୟାଳୟମାନଙ୍କର ପଢ଼ା ବହିତି ଦେଖାଦେଇଥିବାର ଭୁଲ୍କେ ନେଇକରି ମୁଖ୍ୟମନ୍ତ୍ରୀ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛନ୍। ବୈଠକଟି ମୁଖ୍ୟମନ୍ତ୍ରୀ ଭୁଲ ସବୁକେ ତୁର୍ତ୍ତି ସୁଧରାବାର ସହିତ ଦୋଷୀଙ୍କର ବିରୋଧ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ନିର୍ଦ୍ଦେଶ ଦେଇଛନ୍। ଇଥିଲାଗି ଉନ୍ନୟନ କମିଶନରଙ୍କର ଅଧ୍ୟକ୍ଷତାରେ ଗୋଟିଏ 3 ଜଣିଆ ଉଚ୍ଚସ୍ତରୀୟ କମିଟି ବୈଠକ ହୋଇଯାଇଛି। 7 ଦିନ ଭିତରେ କମିଟିକେ ରିପୋର୍ଟ ଦାଖଲ କରବାରକେ ନିର୍ଦ୍ଦେଶ ଦିଆଯାଇଛି। କମିଟିର ରିପୋର୍ଟ ଆଧାରତି ଦୋଷୀ ଅଧିକାରୀ ଆଉ ସଂସ୍ଥା ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯିବା। ଆଭାସୀ ଜରିଆ ହୋଇଥିବାର ବୈଠକଟି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଆଉ ଭିନ୍ ଭିନ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ରାଜ୍ୟ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଯୋଜନା ଅଧୀନତି ଓଡ଼ିଶାନ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକାଶ ବାବଦେ ଭୁବନେଶ୍ୱର ଲୋକସେବା ଭବନର ରାଜ୍ୟସ୍ତରୀୟ କର୍ମଶାଳା ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ କର୍ମଶାଳାତି ଅଧ୍ୟକ୍ଷତା କରିକି କହିଛନ୍, ପର୍ଯ୍ୟଟନ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି, ରୋଜଗାର ସୃଷ୍ଟି ଆଉ ଆଞ୍ଚଳିକ ସମୃଦ୍ଧିର ଗୋଟିଏ ପ୍ରମୁଖ ମାଧ୍ୟମ ହେବା। ରାଜ୍ୟର ପର୍ଯ୍ୟଟନସ୍ଥଳୀମାନଙ୍କୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଉତ୍କୃଷ୍ଟ ହେବା ଆଉ ଅନନ୍ୟ ଅନୁଭୂତି ସହିତ ଅନ୍ତର୍ଜାତୀୟ ସ୍ତରଥି ପ୍ରତିଯୋଗିତାମୂଳକ କରବାରକେ ସବୁ ବିଭାଗ ମିଶନ ମୋଡ଼ଥି କାମ କରବାରକେ ଶ୍ରୀମତୀ ପରିଡ଼ା ନିର୍ଦ୍ଦେଶ ଦେଇଛନ୍। କର୍ମଶାଳାଥି 2ଟା ପ୍ରସ୍ତାବିତ ଜାଗା ହୀରାକୁଦ ଆଉ ପୁରୀ କୋଣାର୍କ ବାବଦେ ଉପସ୍ଥାପନ କରାଯାଇଥିଲା। ହୀରାକୁଦକେ ଇକୋ ଟୁରିଜମ୍, ଜଳ ଆଉ ସାହସିକ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରବାର ଲାଗି ଯୋଜନା ରହିଛେ ବୋଲି ବୈଠକନୁ ଜଣାପଡ଼ିଛେ। ନିଟ୍ ପରୀକ୍ଷାର୍ଥୀଙ୍କ ଲାଗି ରାଜ୍ୟ ସରକାରଙ୍କ ତରଫୁ ମାହାଲିଆ ବସ୍ ସେବାର ବ୍ୟବସ୍ଥା କରାଯାଇଛି। OSRTC ମୁଖ୍ୟମନ୍ତ୍ରୀ ବସ୍ ସେବା ଆଉ ଆମ ବସ୍ ଜରିଏ ମୁଖ୍ୟ ରେଲ ଷ୍ଟେସନ ଆଉ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ତକ୍ ଇ ସେବା ପାଇପାରିବେ। ପରୀକ୍ଷା ଶେଷ ହେବାର ଉତ୍ତରୁ ଫିରବାର ଲାଗି ସବୁ ପରୀକ୍ଷାର୍ଥୀମାନଙ୍କୁ ମାହାଲିଆ ବସ୍ ସେବା ଯୋଗାଇ ଦିଆଯିବା। ରାଜ୍ୟର 132ଟା କେନ୍ଦ୍ରନ ପରୀକ୍ଷା ଦେଉଥିବାର ସବୁ ପରୀକ୍ଷାର୍ଥୀ ସରକାରଙ୍କ ତରଫୁ ପରିଚାଳିତ ବସ୍ ଆଉ ଭିନ୍ ଭିନ୍ ଶିକ୍ଷାନୁଷ୍ଠାନର ବସ୍ଥି ଆଡମିଟ୍ କାର୍ଡ଼ ଦେଖାଇକରି ଇ ସୁବିଧା ପାଇପାରିବେ। ଇ ସେବା ବାବଦେ ପରୀକ୍ଷାର୍ଥୀମାନଙ୍କର ସୂଚନା ପହଞ୍ଚାବାର ଲାଗି ସମ୍ପୃକ୍ତ RTOମାନଙ୍କୁ ସୂଚନା ଦିଆଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଇ ବଛରର OTET ପରୀକ୍ଷା ଲାଗି ଆଜିଠାନୁ ଆଡମିଟ୍ କାର୍ଡ଼ ୱେବସାଇଟ୍ଥି ମିଳୁଛି। www.bscodisha.nic.in ଆଉ www.bscexams.org ନୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ଼ ଡାଉନଲୋଡ଼ କରିପାରିବେ। ପରୀକ୍ଷା ବାବଦେ କେନ୍ସି ପ୍ରକାରର ଅସୁବିଧା ହେଲେ ସେମାନେ କଣ୍ଟ୍ରୋଲ ରୁମ୍କେ ଫୋନ୍ କରିକିରି ସାହାଯ୍ୟ ପାଇପାରିବେ। ଇଥିର୍ଲାଗି ପରିଷଦ ତରଫୁ ଖୋଲାଯାଇଥିବାର କଣ୍ଟ୍ରୋଲ ରୁମ୍ ଫୋନ୍ ନମ୍ବର 06712412059 ଆଉ 8093233544 ଥି ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍। OTET ପରୀକ୍ଷା ଆଇବା 28 ତାରିଖ ଦିନ ହେବା।
ରାଜ୍ୟର 311 କେନ୍ଦ୍ରର 97,191 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଦୁଇଟା ଖେପେ ଏହି ପରୀକ୍ଷା ହେବା। ପହିଲା ଖେପ୍ ପରୀକ୍ଷା ସକାଳର 9:30 ବଜେ ତକ୍, ଆଉ ଦୁଇ ନମ୍ବର ଖେପ୍ ଉପରବେଲା 2:30 ବଜେ ତକ୍ ହେବା ବୋଲି ବୋର୍ଡ଼ ତରଫରୁ କୁହାଯାଇଛି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନାଥି ସବୁ ଉଠା ଦୋକାନୀମାନଙ୍କର ଷ୍ଟାମ୍ପ ଶୁଳ୍କ ପୂରାପୂରି ଛାଡ଼ କରିଛନ୍। ତିନିଟା ଋଣ ଖେପ୍ଥି ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକେ ଛାଡ଼ ଲାଗି ଭାରତୀୟ ଷ୍ଟାମ୍ପ ଆଇନ ଆଉ 1899 ଧାରା 9(1)(କ) ଅନୁସାରେ ନିଷ୍ପତ୍ତି ନିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଇଜେ ଖରା ଛୁଟି ଉତରୁ ଆଇବା କାଲିନୁ ବିଦ୍ୟାଳୟ ଖୋଲିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ରାଜ୍ୟ ମୌସୁମୀ ପହଞ୍ଚିଥିବାରୁ ପାଗ ଆଗଠାନୁ ଥଣ୍ଡା ରହିଛେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍। ଖରାର ପ୍ରକୋପ କମି ନାଇଥିବାର ପରିସ୍ଥିତିକେ ନଜରଥି ରଖିକରି ସରକାର ତାର ଉତ୍ତର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।

0: ଖବରକେ ନଜରଥି ରଖିକରି ସୁବର୍ଣ୍ଣପୁର ଜିଲ୍ଲାନୁ ଆଇବା ଶନିବାର ତକ୍ ସବୁ ସ୍କୁଲ ଆଉ କଲେଜର ଛୁଟି ସମୟକେ ବଢ଼ାଯାଇଛି। ଇତାର ସହିତ ସବୁ ଅଙ୍ଗନବାଡ଼ି କେନ୍ଦ୍ରକେ ଭିଲ୍ ବନ୍ଦ ରଖାଯିବା ବୋଲି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ବାହାରିଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜେଇ ଯାଉଛି। ଆଜି ରାତି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା, ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବାଙ୍କର ସହିତ ସହରର ଅଲଗା ଅଲଗା ଶିବ ମନ୍ଦିରମାନଙ୍କର ମହାଦେବଙ୍କର ବିହା ଲାଗି ଗୁଆଗୁଣ୍ଡା ଯାତ୍ରା ହେବା। ଇ ବାବଦେ ଗଣମାଧ୍ୟମ ସଂଯୋଜକ ସୁଦୀପ୍ତ ପଣ୍ଡା କହିଛନ୍,
1: ଆମର ପଡ଼ାନୁ ହନୁମାନ ଯାଏସନ୍, ସବୁ ପାର୍ଶ୍ୱ ଦେବୀ ଯେଦିନ ଆମର ସେମାନଙ୍କର ମନ୍ଦିରେ ନିଉତା ଦେବାର ଲାଗି ଯାଏସନ୍। ବାବା ଜାଗେଶ୍ୱର ଆଉ ମା ପାର୍ବତୀଙ୍କର ଏଡ଼େ ବଡ଼ ବିହାଘରଟେ ହେବା, ବୋଲେ ତାଙ୍କର ବିହାଘର ସବୁ ଦେବ ଦେବତା ଆସବେ, ହେତିର୍ ଲାଗି ନିଉତା ଦେବାର ଲାଗି ହନୁମାନ ଜାଗେଶ୍ୱର ବାବାର ତରଫନୁ ଯାଏସନ୍ ସମକୁ ନିଉତା ଦେବା। ଶୋଭାଯାତ୍ରା ସନ୍ଧ୍ୟା 7 ବଜେନୁ ଆରମ୍ଭ ହେଇଯିବା।
0: ଆଇବା କାଲି ରାତି ସବୁ ଶିବ ମନ୍ଦିରର ଦେବଦେବ ମହାଦେବ ବରାତି ବାହାରିବେ। ବ୍ରାହ୍ମ ମୁହୂର୍ତ୍ତନ କନ୍ୟା ମାତା ପିତାଙ୍କର ଜାଗାଥି ଦେବଦେବ ମହାଦେବ ଆଉ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ରୀତିନ ବାହାଘର ହେବା। ପରଦିନ ଅଧରାତିନୁ ଦେବଦମ୍ପତିଙ୍କର ନଗର ପରିକ୍ରମା ଯାତ୍ରା ବାହାରିକରି ତାର ଆରଦିନ ଉପରବେଲା ଦେବଦମ୍ପତି ନିଜର ନିଜର ମନ୍ଦିରକେ ଫିରିବେ। ଶୀତଳଷଷ୍ଠୀ ଯାତ୍ରା ଲାଗି ଆଇବା ଶନିବାର ଦିନ ସହରର ସବୁ ସରକାରୀ କାର୍ଯ୍ୟାଳୟନ ଛୁଟି ଘୋଷଣା କରାଯାଇଛି। ଇତାର ସହିତ ସମ୍ବଲପୁର ଉପଖଣ୍ଡର ସବୁ ଶିକ୍ଷାନୁଷ୍ଠାନମାନଙ୍କୁ ଛୁଟି ଘୋଷଣା କରାଯାଇଥିବାର ବାବଦ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପୁଣ୍ୟତିଥି ଅବସରରେ ରାଜ୍ୟବାସୀ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ସେବା, ସଂଗ୍ରାମ, ସଂସ୍କାର ଆଉ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ଅକ୍ଟୋବର ମାସ 9 ତାରିଖ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳ ସୁଆଣ୍ଡ ଗାଁ ଜନ୍ମ ହୋଇଥିଲେ। ମାନବ ସେବାକେ ମାଧବ ସେବା ନୀତି କରିଥିବାର ଗୋପବନ୍ଧୁ କର୍ମକେ ଜୀବନର ମାନଦଣ୍ଡ ଭାବେ ବାଛିଥିଲେ। ଜଣେ ଛାତ୍ରବତ୍ସଳ ଶିକ୍ଷକ, ସମାଜ ସଂସ୍କାର, ଦାର୍ଶନିକ, ଲେଖକ ଆଉ ରାଜନେତା ଭାବେ ଉତ୍କଳମଣି ଗୋପବନ୍ଧୁ ଆଜିର ଦିନେ ଦେହତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ଓଡ଼ିଶାର ସେବା, ଶିକ୍ଷା ଆଉ ମାନବତା ଲାଗି ତାଙ୍କର ଅବଦାନ ସବୁବେଳେ ସୁର୍ତ୍ତା ହୋଇକରି ରହିବା। ଝାରସୁଗୁଡ଼ା ଜିଲ୍ଲାନୁ ଆଜି ମହିଳା ଆଉ ଶିଶୁ ବିକାଶ ବିଭାଗ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କର ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ନାବାଳକ ଅପରାଧ, ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ହେଉଥିବାର ଚୋରି ଘଟଣା ଉପରେ ତୁର୍ତ୍ତି କାର୍ଯ୍ୟାନୁଷ୍ଠାନ ନେବାର୍କେ ଶ୍ରୀମତୀ ଦର୍ଶୱାଲ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଖାଲି ପଦବୀ ପୂରଣ, ନିଶାମୁକ୍ତ ଜିଲ୍ଲା ଅଭିଯାନ ଆଉ ସାଇବର ସଚେତନତା ଉପରେ ଜୋର ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଆଜି ସୋନପୁର ବ୍ଲକ ମିଶନ ଶକ୍ତି ଗୃହନ ମା ବାପା ନାଇଥିବାର ଛୁଆମାନଙ୍କ ଲାଗି ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ ପରାମର୍ଶ ଶିବିର ହୋଇଯାଇଛି। ଶିବିରଥି 756 ଜଣ ଶିଶୁ ଆଉ ମହିଳା ଯୋଗ ଦେଇଥିଲେ। ତଥ୍ୟମାନଙ୍କର ତର୍ଜମା ଉତ୍ରୁ ସବୁ ଯୋଗ୍ୟ ଛୁଆମାନଙ୍କୁ ସରକାରୀ ଯୋଜନାଥି ସାମିଲ କରାଯିବା ବୋଲି ଜଣାପଡ଼ିଛି। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲ ବୈଶାଖୀର ବେଲେ ଆଇବା 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ସମ୍ବଲପୁର ଆଉ ଝାରସୁଗୁଡ଼ା ଜିଲ୍ଲାର ଇ ସମୟ ଭିତରେ ଜବର ଖରା ହେବା ବୋଲି ଆକଳନ କରାଯାଇଛି। ଶେଷ ମୁଖିଆ ଖବର ଫେରିଘାଏ ନୂଆଦିଲ୍ଲୀନ ଆଇବା ଶୁକ୍ରବାର ଦିନ ଗୋଟିଏ ଖାସ କାର୍ଯ୍ୟକ୍ରମ ଥି PMVBRY ଯୋଜନା ଅଧୀନତି ପାଖାପାଖି 2400 କୋଟି ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପଢ଼ା ବହିଥି ଥିବାର ଭୁଲକେ ତୁର୍ତ୍ତି ସୁଧରାବାରକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ଖରା ଛୁଟି ଉତ୍ରୁ ଆଇବା କାଲିନୁ ଖୁଲ୍ବା ରାଜ୍ୟର ସବୁ ବିଦ୍ୟାଳୟ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ଆଉର୍ ଶୀତଳଷଷ୍ଠୀ ଯାତ୍ରା ଲାଗି ଗଜଗଜଉଛି ସମ୍ବଲପୁର। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସର ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ କଲେ ସମ୍ବୋଧନ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହ କରାଯିବା ଉଚିତ, କହିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଗୁଜରାଟ ଏବଂ ଉତ୍ତରପ୍ରଦେଶରେ ପୃଥକ୍ ପୃଥକ୍ ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ। ଏବଂ ICC ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସର ଏଭିଏନ୍ଠାରେ ଚାଲିଥିବା G7 ସମ୍ମିଳନୀରେ ସମସ୍ତଙ୍କ କଲ୍ୟାଣ ପାଇଁ ସନ୍ତୁଳିତ, ସମାବେଶୀ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଆଫ୍ରିକା, ଲାଟିନ୍ ଆମେରିକା ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶଗୁଡ଼ିକୁ ଯୋଡ଼ୁଥିବା ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକର ପ୍ରସ୍ତାବ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସଂଯୋଗୀକରଣ ଏବଂ ବାଣିଜ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ତର୍ଜାତୀୟ ସଂଗଠନ ସହଭାଗିତା ଇମ୍ପାକ୍ଟ ଗଠନର ପରାମର୍ଶ ଦେଇଛନ୍ତି, ଯେଉଁଥିରେ G7ର ପୁଞ୍ଜି, ଭାରତର ପ୍ରତିଭା ଏବଂ ଗ୍ଲୋବାଲ୍ ସାଉଥ୍ର ମାଲିକାନାକୁ ଏକତ୍ର କରାଯାଇପାରିବ। ପ୍ରକୃତ ଅଭିବୃଦ୍ଧି ହିଁ ସମାବେଶୀ ଏବଂ ଜନକଲ୍ୟାଣକାରୀ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ପ୍ରୟାସ ଆଧାରିତ ଭାରତର ବିକାଶ କାହାଣୀ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଉଚ୍ଚସ୍ତରୀୟ ଅଧିବେଶନରେ G7 ସଦସ୍ୟ ଦେଶ, ଅଂଶୀଦାର ଦେଶ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF ଓ OECDର ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତା, AIର ସୁରକ୍ଷିତ, ଦ୍ରୁତ ଏବଂ ପ୍ରଭାବଶାଳୀ ବ୍ୟବହାର ନିଶ୍ଚିତ କରିବା ଉପରେ ଆଧାରିତ ଏକ କାର୍ଯ୍ୟକାରୀ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଡିଜିଟାଲ ନବସୃଜନର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକରେ G7 ସଦସ୍ୟ ଦେଶ, ସହଯୋଗୀ ଦେଶ ଏବଂ ଅଗ୍ରଣୀ AI କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକତ୍ରିତ ହୋଇଥିଲେ। ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଚ୍ ଆଜି ପଶ୍ଚିମ ଏସିଆର ସ୍ଥିତି ଏବଂ ରୁଷ ୟୁକ୍ରେନ୍ ସଂଘର୍ଷ ସମେତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ବୈଶ୍ୱିକ ସ୍ଥିତି ଉପରେ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀ ଅବସରରେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭଣ୍ଡାର ଲେନ୍ ଏବଂ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟାଙ୍କ ସହ ମଧ୍ୟ ଏକ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। 2025 ଫେବୃଆରୀରେ ୱାଶିଂଟନ୍ DC ଉଭୟ ନେତାଙ୍କ ମଧ୍ୟରେ ପ୍ରଥମ ବୈଠକ ହୋଇଥିଲା। ଆଜିର ଆଲୋଚନାରେ ଉଭୟ ନେତା ଏକାଧିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ ବ୍ୟାପକ ଆଲୋଚନା କରିବା ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଜଟିଳ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକ ଉପରେ ବିଚାର ବିମର୍ଶ କରିବାର ଆଶା କରାଯାଉଛି। ସୁପ୍ରିମକୋର୍ଟ ସାଇବର ଅପରାଧୀମାନଙ୍କୁ ପାରାସାଇଟ୍ସ ବା ପରଜୀବୀ ବୋଲି ଅଭିହିତ

କରିଛନ୍ତି, ଯେଉଁମାନେ ନିରୀହ ନିବେଶକମାନଙ୍କୁ ପ୍ରତାରିତ କରୁଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ସାଇବର ଅପରାଧୀମାନଙ୍କର କଠୋରତାର ସହ ମୁକାବିଲା କରାଯିବା ଉଚିତ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫ୍ଆଇଆର୍ଗୁଡ଼ିକୁ ଏକତ୍ର କରିବା ସଂକ୍ରାନ୍ତ ଅନୁରୋଧକୁ ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏହି ମନ୍ତବ୍ୟ ଦେଇଛନ୍ତି। ସାଇବର ଅପରାଧର ଶିକାର ହୋଇଥିବା ବ୍ୟକ୍ତିମାନେ ସମଗ୍ର ଦେଶରେ ରହିଛନ୍ତି ଏବଂ ଏଭଳି ଅପରାଧୀମାନଙ୍କୁ ଜେଲ୍ ଭିତରେ ରଖିବା ସମାଜର ସ୍ୱାର୍ଥ ପାଇଁ ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଖଣ୍ଡପୀଠ ଏହି ଆବେଦନକୁ ଗ୍ରହଣ କରିବାକୁ ମନା କରିବା ସହ ଆବେଦନକାରୀଙ୍କୁ ତାଙ୍କ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବା, ନିଯୁକ୍ତିର ଆନୁଷ୍ଠାନିକରଣକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ସୁରକ୍ଷା ପରିସରକୁ ବିସ୍ତାର କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନା ଅନ୍ତର୍ଗତ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବାକୁ ଯୋଗ୍ୟ ବିବେଚିତ କରାଯାଇଛି। ଅତିରିକ୍ତ ନିଯୁକ୍ତି ସୃଷ୍ଟି କରୁଥିବା ନିଯୁକ୍ତିଦାତାମାନେ ପ୍ରତି ଅତିରିକ୍ତ କର୍ମଚାରୀଙ୍କ ପିଛା ମାସିକ 3,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇପାରିବେ, ଯାହା ନିରନ୍ତର ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବ। ବିନିର୍ମାଣ କ୍ଷେତ୍ରକୁ ମଧ୍ୟ ଅଧିକ ସହାୟତା ପ୍ରଦାନ କରିବ କ୍ଷେତ୍ରରେ ଏହି ଯୋଜନାର ଭୂମିକା ରହିଛି। ବିନିର୍ମାଣ କ୍ଷେତ୍ରର ନିଯୁକ୍ତିଦାତାମାନେ 4 ବର୍ଷ ପାଇଁ ଏହି ପ୍ରୋତ୍ସାହନ ପାଇବାକୁ ଯୋଗ୍ୟ ଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରର ନିଯୁକ୍ତିଦାତାମାନେ 2 ବର୍ଷ ପାଇଁ ଏହି ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଉଲ୍ଲେଖ କରିଛି ଏହି ଯୋଜନା ନିଯୁକ୍ତିଭିତ୍ତିକ ଅଭିବୃଦ୍ଧି ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ଭାରତର ଅର୍ଥନୈତିକ ପ୍ରଗତିର ଲାଭ ଯେପରି ଦେଶର ଯୁବପିଢ଼ିଙ୍କ ପାଇଁ ଗୁଣାତ୍ମକ ତଥା ଆନୁଷ୍ଠାନିକ ନିଯୁକ୍ତି ସୁଯୋଗରେ ରୂପାନ୍ତରିତ ହୋଇପାରିବା ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଗତବର୍ଷ ଅଗଷ୍ଟ 1 ତାରିଖରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କାର ବ୍ୟୟ ବରାଦ ରହିଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶକୁ 5 ଦିନିଆ ଗସ୍ତରେ ଯିବେ। ଇନ୍ଦୋରରେ ପହଞ୍ଚିବା ପରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସଂଗଠନ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବେତୁଲ ଯାତ୍ରା କରିବେ। ପରବର୍ତ୍ତୀ ସମୟରେ ସେ ଓମକାରେଶ୍ୱର ମନ୍ଦିର ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ଭାଗ ନେବେ। ଜୁନ୍ 19 ତାରିଖରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଅଭିମୁଖେ ଗସ୍ତ କରିବା ପୂର୍ବରୁ ଅନ୍ତର୍ଜାତୀୟ ସିକିଲ୍ ସେଲ୍ ଆନେମିଆ ବା ରକ୍ତହୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍ 20 ତାରିଖରେ ରାଷ୍ଟ୍ରପତି ପୁଣି ମଧ୍ୟପ୍ରଦେଶ ଫେରିବା ସହ ସନ୍ଧ୍ୟାରେ ଜବଲପୁରରେ ପହଞ୍ଚିବେ। ଜୁନ୍ 21 ତାରିଖରେ ରାଷ୍ଟ୍ରପତି ମୁର୍ମୁ ଜବଲପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ ଏବଂ ଜୁନ୍ 22 ତାରିଖରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବେତୁଲ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁଜରାଟର ଭଦୋଦରାଠାରେ ଏକ ଟ୍ରକ୍ ଏବଂ ବେସରକାରୀ ବସ୍ ମଧ୍ୟରେ ହୋଇଥିବା ଦୁର୍ଘଟଣାରେ ଜଣେ 9 ବର୍ଷର ଶିଶୁ ସମେତ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 27 ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଭଦୋଦରାର SSG ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବାଂଶବାଡ଼ାରୁ ସୁରଟ ଯାଉଥିବା ଏକ ବସ୍ କୋଟାମ୍ବି ଷ୍ଟାଡିୟମ୍ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇ SDRF, NDRF, ପୁଲିସ୍ ଏବଂ ଭଦୋଦରା ଅଗ୍ନିଶମ ବିଭାଗର ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। 24 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ 5ଟି ମୃତଦେହ ଉଦ୍ଧାର କରାଯାଇ ହସ୍ପିଟାଲକୁ ପଠାଯାଇଛି। ଉତ୍ତରପ୍ରଦେଶର ବଦାମୀ ଜିଲ୍ଲାର ଉଝାନୀ ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଇ ରିକ୍ସା ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 6 ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 3 ଜଣ ଆହତ ହୋଇଛନ୍ତି। ବଦାମୀ ଜିଲ୍ଲାପାଳ ଅବନୀଶ ରାୟ ଆକାଶବାଣୀକୁ କହିଛନ୍ତି ଏକ ପରିବାରର 9 ଜଣ ମହିଳା ବିବାହ ଉତ୍ସବ ପାଇଁ ସମ୍ପର୍କୀୟମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବଦାମୀରେ ଘଟିଥିବା ପୃଥକ୍ ପୃଥକ୍ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜରାଟର ଭଦୋଦରାରେ ଘଟିଥିବା ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ICC ମହିଳା

0: 2023 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ନେଦରଲ୍ୟାଣ୍ଡସ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ହେଡିଂଲର ଲିଡ୍ସଠାରେ ଖେଳାଯାଉଥିବା ଗ୍ରୁପ୍ ଏ'ର ଏହି ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 2.1 ଓଭରରେ କୌଣସି ୱିକେଟ୍ ନ ହରାଇ 24 ରନ୍ ସଂଗ୍ରହ କରିଥିଲା। ଫିଫା ବିଶ୍ୱକପ୍ରେ ଆଜି ଆମେରିକାର ହ୍ୟୁଷ୍ଟନ୍ଠାରେ ଗ୍ରୁପ୍ କେ'ର ଏକ ମୁକାବିଲାରେ ପର୍ତ୍ତୁଗାଲ ଓ ଡେମୋକ୍ରାଟିକ୍ ରିପବ୍ଲିକ୍ କଙ୍ଗୋ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 10:30 ଆରମ୍ଭ ହେବ। ଆଜି ପୂର୍ବରୁ ଖେଳାଯାଇଥିବା ମ୍ୟାଚ୍ରେ ଅଷ୍ଟ୍ରିଆ 3-1 ଗୋଲରେ ଜୋର୍ଡାନ୍କୁ ପରାସ୍ତ କରି 36 ବର୍ଷ ମଧ୍ୟରେ ନିଜର ପ୍ରଥମ ବିଶ୍ୱକପ୍ ମ୍ୟାଚ୍ ଜିତିଛି। ଅନ୍ୟପକ୍ଷରେ ଗତଥରର ଚାମ୍ପିୟନ୍ ଆର୍ଜେଣ୍ଟିନା ମଧ୍ୟ ଆଲଜେରିଆ ବିପକ୍ଷରେ 3-0 ଗୋଲରେ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍ରେ ଲିଓନେଲ୍ ମେସି ଏକ ହ୍ୟାଟ୍ରିକ୍ ଅର୍ଜନ କରି ନିଜର 14, 15 ଏବଂ 16ତମ ବିଶ୍ୱକପ୍ ଗୋଲ୍ ସ୍କୋର୍ କରିବା ସହ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଫ୍ରାନ୍ସର ଏଭିଆନ୍ରେ G7 ସମ୍ମିଳନୀ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ କଲେ ସମ୍ବୋଧନ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହ କରାଯିବା ଉଚିତ କହିଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡସ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅଷ୍ଟମୀ ଦୀପ, ଗୀତ ରଚନା କରିଛନ୍ତି ଯୁଧିଷ୍ଠିର ମେହେର।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଅଷ୍ଟମୀ ଦୀପ, ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ, ଚାଷୀ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ଦେଶର ସାଂସ୍କୃତିକ ଐତିହ୍ୟକୁ ସୁଦୃଢ଼ କରିବା ଦିଗରେ କରାଯାଇଥିବା ପ୍ରୟାସ ସମ୍ପର୍କରେ କଥା ହେବା। ବିଗତ 12 ବର୍ଷ ମଧ୍ୟରେ ଭାରତର ସାଂସ୍କୃତିକ ଯାତ୍ରା ଏକ ନୂତନ ଉଚ୍ଚତାର ଶିଖରକୁ ପହଞ୍ଚି ପାରିଛି। ଦେଶର ସଂସ୍କୃତି ଆମ ପରମ୍ପରା ସହିତ ଜଡ଼ିତ ଏବଂ ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଏହା ଖୋଲା। ସରକାର ଦେଶ ଏବଂ ବିଦେଶରେ ଅନେକ ଏପରି ପଦକ୍ଷେପ ନେଇଛନ୍ତି ଯାହାଦ୍ୱାରା ଲୋକମାନଙ୍କ ମନରେ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବର ଭାବନା ଅଧିକ ସୁଦୃଢ଼ ହୋଇପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କାଶୀ ବିଶ୍ୱନାଥ କରିଡର, ମହାକାଳ ଲୋକ ପରିଯୋଜନା, ମା କାମାକ୍ଷା ମନ୍ଦିରର ପୁନର୍ବିକାଶ, ସୋମନାଥ ମନ୍ଦିରର ପୁନର୍ନିର୍ମାଣ ଏବଂ ଅଯୋଧ୍ୟାର ରାମ ମନ୍ଦିରର ସ୍ଥାପନା ଭଳି ଅନେକ ଐତିହାସିକ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଆଧ୍ୟାତ୍ମିକ ପର୍ଯ୍ୟଟନ ସର୍କିଟ୍ ଏବଂ ଆଧୁନିକ ତୀର୍ଥଯାତ୍ରୀ ସୁବିଧା ମାଧ୍ୟମରେ ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରିଚୟକୁ ପୁଣି ଥରେ ସଶକ୍ତ କରାଯାଉଛି। ଏହିସବୁ ପରିବର୍ତ୍ତନରେ ସଂଗ୍ରହାଳୟ ଅନୁଦାନ ଯୋଜନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଉତ୍ପାଦନ ଅନୁଦାନ ଯୋଜନାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହିସବୁ ଯୋଜନାଗୁଡ଼ିକ ଭାରତର ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହିତ ସାଂସ୍କୃତିକ ସୃଜନଶୀଳତା ଏବଂ ସ୍ଥାନୀୟ ସ୍ତରରେ ଲୋକଙ୍କ ସହଯୋଗ ବୃଦ୍ଧି ପାଇଛି। ସଂଗ୍ରହାଳୟ ଯୋଜନା ଅନ୍ତର୍ଗତ ସାରା ଦେଶରେ 21 ନୂତନ ସଂଗ୍ରହାଳୟର ସ୍ଥାପନା କରାଯାଇଛି ଏବଂ 23 ପୁରାତନ ସଂଗ୍ରହାଳୟର ଆଧୁନିକରଣ କରାଯାଇଛି। ଏହି ଯୋଜନା ନାଗାଲାଣ୍ଡ ଭଳି ରାଜ୍ୟରେ ମଧ୍ୟ ଅତ୍ୟନ୍ତ ଉପଯୋଗୀ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ନାଗାଲାଣ୍ଡର କଳା ଏବଂ ସଂସ୍କୃତି ବିଭାଗର ଗାଇଡ୍ ଲେକ୍ଚରର ତଲିତ ଜୈନ ଏହି ଯୋଜନାର ଲାଭ ସମ୍ପର୍କରେ କହିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉତ୍ପାଦନ ଅନୁଦାନ ଯୋଜନା ମଧ୍ୟ ସାରା ଦେଶରେ ସାଂସ୍କୃତିକ ଗତିବିଧିମାନଙ୍କୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ମଣିପୁରର ସର୍ବପୁରାତନ ରଙ୍ଗମଞ୍ଚ ସଂସ୍ଥା ଡ୍ରାମାଟିକ୍ ୟୁନିୟନକୁ କିଛିଦିନ ପୂର୍ବରୁ ହିଁ ଆର୍ଥିକ ସାହାଯ୍ୟ ମିଳିଛି, ଯାହା ପରେ ପରେ ସେମାନେ ନୂତନ ନାଟ୍ୟ ପରିସ୍ଥିତିର ନିର୍ମାଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସଂସ୍ଥାର ସଚିବ ସୁରକ ଭେହମ ଶରତ ଚନ୍ଦ୍ର କଳା ଏବଂ ସଂସ୍କୃତିକୁ ଦୃଢ଼ ସମର୍ଥନ କରିବା ପାଇଁ ସରକାରଙ୍କ ଆଭାର ବ୍ୟକ୍ତ କରିଛନ୍ତି।
1: ଏହି ସଂଗଠନ ସ୍ଥାପନ ପରଠୁ ଆମକୁ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଅନେକ ପ୍ରକାରର ଅନୁଦାନ ମିଳୁଛି। ସାଂସ୍କୃତିକ ଅନୁଦାନ ଅନ୍ତର୍ଗତ ଆମକୁ ଏହି ବର୍ଷ 125,000 ଟଙ୍କା ମିଳିଛି, ଯାହାକି ନିର୍ଦ୍ଧାରିତ ସ୍ୱୀକୃତ ଅର୍ଥରାଶିର ଶତକଡ଼ା 75%। ମୁଁ ଭାରତ ସରକାର ଏବଂ ସଂସ୍କୃତି ମନ୍ତ୍ରଣାଳୟର ଆଭାର ବ୍ୟକ୍ତ କରୁଛି।
0: ଭାରତ ନିଜ ସଂସ୍କୃତିର ସଂରକ୍ଷଣ କରିବା ଏବଂ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ବୃହତ୍ ପଦକ୍ଷେପ ନେଇଛି। ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର କରାଯାଇଛି, ତୀର୍ଥସ୍ଥାନର ବିକାଶ ହୋଇଛି ଏବଂ ପୁରାତନ ପରମ୍ପରାକୁ ନୂତନ ଜୀବନ ମିଳିଛି। ଏଥିସହିତ ଉନ୍ନତ ସଡ଼କ, ସ୍ୱଚ୍ଛ ସୁବିଧା ଏବଂ ଆଧୁନିକ ସେବା ଯୋଗୁଁ ଲୋକମାନେ ଏହିସବୁ ସ୍ଥାନ ପର୍ଯ୍ୟନ୍ତ ଅତି ସହଜରେ ପହଞ୍ଚି ପାରୁଛନ୍ତି। ଆଜି ସାରା ବିଶ୍ୱ ଭାରତର ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ପ୍ରତି ରୁଚି ରଖୁଛନ୍ତି। ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବର୍ତ୍ତମାନ କେବଳ ଦେଶରେ ନୁହେଁ ବରଂ ସାରା ବିଶ୍ୱରେ ନିଜର ନୂତନ ପରିଚୟ ସୃଷ୍ଟି କରିପାରିଛି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
2: ଦାଦା ଜୁହାର ଗୋ।
3: ଜୁହାର ଜୁହାର।
2: ଆଜ କେନ୍ତା ବିଲ୍ କଲ ଆସିକେ? ଏଟା କାଣା ଇଏ କହିମି ଆମର ଇ ଠେକାରୁ ନାଇଁ କେଁ ବାଟେ ଟିକେ ହେଟା ଭେଦ ପଡ଼ଲୁ କାଣା କି ଆଜ କେଁ ଦିନ ଜିନ ଜଗେ ତ
3: କାଇଁଟା ମହାଲକ୍ଷ୍ମୀ ବୁଡ଼
2: ହଁ ଆଜ ବସୁମତୀ ସ୍ନାନ
3: ଓହ
2: ମା ମାଇଟ ଦେଖ ମାଟି କେତେ ତମେ ଗୋଟେ ଆମର ପରମ୍ପରା ନୁ ଆଗ କିନେ ସେ ଆଗ ଲୋକମାନେ ବି ଆମର ପୂର୍ବପୁରୁଷ ମାନେ ସବେ ବା ବଜାର ଦିନୁ ସେ ପରମ୍ପରାକେ ମାନିଅଛନ୍ ମ୍ୟାଟ ମା ଆମର ଏ ମ୍ୟାଟ ମାର ତାମାନେ ତାହାକେ ଆମେ ଜୀବନ ଗୋଟେ ଜୀବନ ଥିଲା ଭଳିଆ ଆମେ ମାନିଅଛୁ ଏକିନେ ସେ ଦେଖ ରଜ ଗଲା ରଜ ସଂକ୍ରାନ୍ତି ଗଲା ହଁ ଭୂମି ଦହନ ଗଲା ତାପରେ ଆମେ ମ୍ୟାଟ ମାକେ ଆମେ ସ୍ନାନ ଯେନ୍ ଗୋଧଉଛୁ ତାମାନେ ଜଣେ ଯେନ୍ତା ଜୀବନଟେ ଜଣେ ଜୀବନ ଥିଲା ଲୋକଟେ ଜୀବନ୍ତ ଯେନ୍ତା ମନୁଷ୍ୟଟେ ଯେନ୍ ପ୍ରକାର ଆମର ତାମାନେ ଚାଲିଚଲନ ହେନ୍ତା ଆମର ମ୍ୟାଟ ମାର ବି ଆମର ଚାଲିଚଲନ ଆମେ ଗଠନ କରିଛୁ ମାନି ଯାଉଛୁ
3: ଏଇଟା ତ ଦୁଇ ମୁଠା ଦଉଛେ ଆମର ପେଟକେ ଗୋ
2: ତ ଆମେ ତମେ ଦେଖ କିଡ଼େ ତମେ ଆମର ପରମ୍ପରା ଆମର ସଂସ୍କୃତି କି ନାଇଁ କିଡ଼େ ମହାନ ଏ
3: ତାମାନେ
2: ଅର୍ ଗୋଟେ ବି ଆଜ କାନ୍ଦିନ ଜିନିଷ ଆମର ଆଜ ତ ବସୁମତୀ ସ୍ନାନ ମା ଧରତୀ ମାତାର ସ୍ନାନ ଦିନେ ତାର ବାହାରେ ଗୋଟେ ଆମର କାଣା ଆଜି ହେଉଛି ବିଶ୍ୱ ମରୁଭୂମି ଦିବସ ଆର ମରୁଡ଼ି କାଣା କି ପ୍ରତିକାର ଦିବସ ଏ ନାଇଁ
3: ହଁ ମରୁଡ଼ି ଆର୍ ଯେନ୍ କାଁ ବୋଲସନ୍ ଗା ଆମର ଯେନ୍ କେନ୍ତା କରି ସଚେତନ ହେବେ ତାର ବାବଦେ ଲୋକମାନଙ୍କୁ ଆଜକା କେନ୍ତା କରି ଜଣେଇ ହେବା ସେଥିଲାଗି ଗୋଟେ ଚେଷ୍ଟା ଏ ଗୋଟେ ଦିନଟେ ବୋଲି
2: ଯେତେବେଳେ ବି ଆମେ ଦେଖ ଗୋଟେ ଜିନିଷ କାଣା ଜିନିଷ ଇ ଯେନ୍ ମରୁଭୂମି ହଉଛେ ମରୁଡ଼ି ହଉଛେ ନାଇଁ କେଁ ଇ ମରୁଡ଼ି ଯେନ୍ ହଉଛେ ଇ ମରୁଡ଼ି କେଥିଲେ ହଉଛେ ଆମର ପେନ୍ପାକ ଯଦି ବିଗିଲା ବେଲେ ସବୁଆଡ଼ୁ ବିଗିଡ଼ୁଛେ କି
3: ନାଇଁ
2: ସେଥିଲାଗି ବୋଲିକିରି ସଭେ ଭାଇ ବହିନମାନେ ଚେତବାର କଥା ପରିବେଶକେ ଠିକ୍ ରଖବାର୍ ଲାଗି ବୋଲିକିରି ଯେନ୍ତା ସମାନ ହିସାବରେ ରହିପାର୍ବା ପରିବେଶଟା ନି ବିଗିଡ଼ବା ଦେଖୁଛ କେତେବେଳେ ଯେନ ପାନ ବର୍ଷୁଛେ କେତେ ନି କେତେ ବର୍ଷି ନେଉଛେ ଯେନ ମରୁଭୂମି ଅଞ୍ଚଳ ବି ଦେଖ ଯେନ ମରୁଭୂମି ହେବାର କଥା ସେନ ପାନ ବର୍ଷି ନେଉଛେ ଆର୍ ଯେନ ପାନ ବର୍ଷିବାର କଥା ସେନ ଟିକେ ଟାଙ୍ଗ ହେଇଯାଉଛେ ତ ଇ ଯେନ୍ ଆମର ପ୍ରକୃତିର ଯେନ୍ ବିଗିଡ଼ୁଛେ

0: ବିଗିଡ଼ବାର୍ ଲାଗି କାହିଁ ନି ଦାୟୀ ହୁଏ, ଆମେ ନିଜେ ଆମେ ନିଜେ ପହଲା ଏଥିରେ ମୂଲ ହଉଛେ ଗଛ କି ନାଇଁ। ଯେନ୍ତା ଆମର ପ୍ରଧାନମନ୍ତ୍ରୀ କହିଲେ କାଣା ଗୋଟେ ଗଛ ମାନ ନାଁରେ କି ନାଇଁ, ସଭେ ଯଦି ଏ ଜିନିଷଟା ଭାବଲା ଆମର ଏବା ଯେନ୍ ବଂଶଧର ଅଛନ୍ ଆମର ପୁଅ, ଆମେ ଯେନ୍ତା ତାମାନେ ଦୁଇ ପଇସା କମାଣି ଦମା ଛଚୁଛୁ ଆମର ପୁଅ ନାତି ପାନ ନାତି ଚଲ୍ବେ ଖାଇବେ ବୋଲିକିରି, ହେନ୍ତା ସେମାନେ ବି କେନ୍ତାକିରି ଆମର ଠିକ୍ ହିସାବେ ପାନ ବର୍ଷା ହେବା ମରୁଡ଼ି ନି ହେବା ଏକିନି ସେ ମରୁଭୂମି ନି ହେବା ଏଥିର୍ଲାଗି ବୋଲିକିରି ଆମର ପରିବେଶକେ ବି ଠିକ୍ ହିସାବେ କେନ୍ଦ୍ରକିରି ରଖ୍ବେ ଆମର ଭବିଷ୍ୟତ ବଂଶ ଲାଗି ସଭେ
1: ଧାନ ଟିକେ ଯେନ୍ କରୁଛୁ ପରିବା ପତର ଯେନ୍ଟା ଘର ବାରି ଟିକେ ଅଧେ ବାହାରୁଛେ ଯେ ଚାଷ ପରିବା ଟିକେ ଲଗାବାର କେ ଭାବୁଛୁ କହ ତ।
0: ଏଇଟା ତ ତୁମେ ଯେନ୍ ହେଟା ତ ନି ବୋଲୁଛ କାଁ, ଏଇଟା ତ ବିଗଡ଼ି ଗଲା କହିଲେ କହ ବୋଲ
1: କାଣା,
0: ଯେନ୍ ବି ଆମେ ଚାଷବାସଟେ କର୍ମା ତୁମର ତହକ ଥିବାର କଥା କିନି, ଆମେ ଏତ୍କି ଅମକାର ନୁ ଆମେ ଇହାନି ମନେ କର ପାତଲଘଣ୍ଟା ଜଗାଲା କି ମିର୍ଚା ଜଗାଲା କି ବାଇଗନ ଜଗାଲା, ଏଇଟା ଜଗାମି ଆଉ ଏତ୍କି କମାଲେ ବି ବୋଲିବ ବୋଲେ ଗୋଟେ ତହକ ଦରକାର କିନି ମନ ଦରକାର, ବୁଝିପାରିଲ ତ କଥାଟା। ଦେଖ ଚାଷୀ ଭାଇ ବହିନମାନେ ଅଛନ୍, କିଏ ଯେନ୍ସି ବି ହଉ, ଦେଖ କିଏ ଗାଏ ରଖୁଛନ୍, କିଏ ଛେଲମେଳି ରଖୁଛନ୍, କିଏ ମାଛ ଚାଷ କରୁଛନ୍, ମାଛ ଚାଷ ସାଙ୍ଗେ ସାଙ୍ଗେ ସାଙ୍ଗେ ଆମର ବନାରୀ ଯେନେ କେ ଯେନ ଚାଷ କରୁଛନ୍ ସେ ବନାରି ଗଛ ଖୁଡ଼ି ଯୋଗେଇ ନେଉଛନ୍ ଚାଷ କରୁଛନ୍, ତାର ବାହାରେ କୁକୁଡ଼ା ପୋଷୁଛନ୍, ବତକ ପୋଷୁଛନ୍, ନି ବୁଝିଲ କେ ଗ୍ୟାସ୍ ନ ରଖୁଛନ୍, ଗ୍ୟାସ୍ ଦାମର ସେ ଗୋବର ଖତ ହଉଛେ ସେଟାକେ ଆମେ ବ୍ୟବହାର କରିପାରୁଛନ୍, ହେନ୍ତା ତମେ ଭିନ୍ ଭିନ୍ ଯେନ୍ ଚାଷୀମାନେ ଅଛନ୍ ଯେ ଯେନ୍ ମାର୍ଗେ ହଉ ଦୁଇ ପଇସା କମେଇ କରି ତାଙ୍କର ପେଟ ପୋଷୁଛନ୍
1: ପୋଷୁଛନ୍,
0: ବେଲେ ଆମେ କାଣା ହେସି ଜିନିଷ ଯେତେବେଳେ ବି ଯିବ ଭାଇ ବୋନ କରି ଥାଏ ଭେଟ ପଡ଼ିଲ ବେଲେ ଚାଷୀମାନଙ୍କ କଥା ପାଞ୍ଚ କଥା ଜାନି ହେସି ହେନ୍ତା ଶୁନ୍ତା କେଁ ବୋଲଛେ।
2: ଆମର ବୈଠକରେ ସବୁ ଚାଷୀ ଭାଇ ମାନଙ୍କୁ ଜୁହାର। ଆମେ ତ ଚାଷ କରୁଛୁ କିନ୍ତୁ ଆମେ ଅନେକ ସମୟରେ ପାରମ୍ପରିକ ହିସାବରେ ଚାଷ କରୁଛୁ, ଯେନ୍ଟାକି ବେଶୀ ଫଲପ୍ରଦ ହଉଛେ କି ନା ହଉଛେ ସେଟା ବି ଗୋଟେ ଇହାଦେ ସମୀକ୍ଷାର ସମୟ। ଆର୍ ମୁଖ୍ୟତଃ ଆମେ ଧାନ ଚାଷ କରୁଛୁ, ତାର୍ ସାଙ୍ଗେ କିଛି କିଛି ହୁଏତ ଆମେ ପରିବା ଚାଷ କି ଅଣଧାନ ଚାଷ କରୁଛୁ, ସେଟା ହୁଏତ ପର୍ଯ୍ୟାପ୍ତ ହିସାବରେ ଆମେ ନାଇଁ କର୍ବାର। ଆଉ ତାଦ୍ୱାରା କାଣା ଲାଭ ହେଉଛି କାଣା ଆମର ନୁକସାନ ହେଉଛି ସେ ହିସାବରେ ବି ଆମକୁ ସମୀକ୍ଷା କର୍ବାର୍ ପଡ଼୍ସି ଘା ଘା। ଆଉ ସେଥିର୍ଲାଗି ଆମେ ଜମିନ୍କେ ଯାଇକରି ଆମର ଚାଷୀ ଭାଇ ବହିନମାନଙ୍କ ସାଙ୍ଗେ କଥା ଲାଗ୍ସୁଁ। ଆଜ୍ ଆମର ସାଙ୍ଗେ ଏନ୍ତା ଜଣେ ଚାଷୀ ଆଜ୍ଞା ଅଛନ୍ ଯେ କି ଅଗ୍ରଣୀ ଚାଷୀଆନ୍, ସେ ଧାନ ଚାଷ ତ କରସନ୍ ହିଁ, ତାର୍ ସାଙ୍ଗେ ସାଙ୍ଗେ ଅଣଧାନ ଚାଷ ତୈଳବୀଜ ଚାଷ ହେଲା କି ପନିପରିବା ହେଲା ଫଲ ହେଲା ଏନ୍ତା ଅନେକ ରକମ ଚାଷ କରିକରି ସେ ଗୋଟେ ଆତ୍ମନିର୍ଭରଶୀଳ ଚାଷୀ ହିସାବରେ ନିଜକେ ପ୍ରତିଷ୍ଠିତ କରିପାରିଛନ୍ ବୋଲି ଆମେ କହିପାର୍ମା। ଆଜ୍ଞାଙ୍କର ସାଙ୍ଗେ କଥା ଲାଗିଲେ ବିଶେଷ ଜାଣିପାର୍ମା। ଆଜ୍ଞା ଜୁହାର
3: ଜୁହାର,
2: ଆପଣଙ୍କର ପରିଚୟଟା ଦେବେ ଆଜ୍ଞା।
3: ମୋ ନାଁ ବ୍ୟୋମକେଶ ସାହୁ, ମୋର ଘର ହେଉଛି ଗମହାରି ପଙ୍କ, ପୋଷ୍ଟ ଅଫିସ ହେଉଛି କୁକୁଡ଼ାପାଲି, ପଞ୍ଚାୟତ କୁକୁଡ଼ାପାଲି ବ୍ଲକ ଜୁଜୁମରା,
2: ଆମର ଜୁଜୁମରା ବ୍ଲକର ଆପଣ ବାସିନ୍ଦା। ଆଜ୍ଞା ଆମକୁ ଖାଲି ଟିକେ ଆପଣ କାଣା କାଣା ଚାଷ କରୁଛନ୍ ଟିକେ କହିଦେବେ ଆଜ୍ଞା।
3: ଏ ମୁଇଁ ଧାନ ଚାଷ କରସି, ଧାନ ଚାଷ କରବାର ସାଙ୍ଗେ ସାଙ୍ଗେ ଶସ୍ୟ ଚାଷ କରସି, ମୁଗ ଚାଷ କରସି, ଆଉ କିଛି କିଛି ପରିମାଣରେ ପନିପରିବା ସବୁ ପ୍ରକାର ପନିପରିବା ଚାଷ କରସି।
2: ଆଜ୍ଞା ଆଜ୍ଞା, ଯାହା ହଉ ଯେନ୍ତା ଆମେ ପହିଲାରୁ କହୁଥିଲୁ ଯେ ଆପଣ ଧାନ ଚାଷ କରୁଛନ୍, ତାର ସାଙ୍ଗେ ତୈଳବୀଜ ଚାଷ କରୁଛନ୍, ତାର ସାଙ୍ଗେ ସାଙ୍ଗେ ଡାଲି ଜାତୀୟ କରୁଛନ୍, ତାର ସାଙ୍ଗେ ସାଙ୍ଗେ ପରିବା ବି କରୁଛନ୍, ଯେ ଆପଣଙ୍କର ଗାଁଟା ଯେନ୍ଟା ଅଛି ଏଇଟା ଜଳସେଚନ ସୁବିଧା ଅଛେ କି କେନ୍ତା? ଆଜ୍ଞା
3: ଆମର ଗାଁଟା ଜଳସେଚନ ସୁବିଧା ଅଛି, କିନ୍ତୁ ଗାଁର 75% ଜମିରେ ପାଣି ନ ମାଡ଼େ, ଦୁଇ ପ୍ରକାର ଜମି ଅଛି।
2: ଆଜ୍ଞା
3: ମୁଁ 12 ଏକର ଚାଷ କରୁଛି, ସେଥିରେ ଭିତରେ 3 ଏକର ପାଣି ନ ମାଡ଼େ ଆଉ 9 ଏକର ଜମି ପାଣି ମାଡ଼ୁଛି।
2: ଆଚ୍ଛା ଆଚ୍ଛା, ତ ଏଥିରୁ ଆମେ ଜାଣିପାରିଲା ଯେ ଆପଣଙ୍କର ଅଧିକାଂଶ ଜମି ଯେନ୍ଟା ଅଛି ସେଟା ଜଳସେଚନ ସୁବିଧା ଅଛି, କିଛି ଜମି ଯେନ୍ଟା ଅଛି ଜଳସେଚନ ସୁବିଧା ନାଇଁ
3: ନାଇଁ।
2: ତ କେନ୍ତା ହିସାବରେ ଚାଷ କରସନ୍ ଆଜ୍ଞା, ଆପଣ ରୁଆ କରସନ୍, ବିହିଡ଼ା କରସନ୍, କେନ୍ତା ହିସାବରେ ଚାଷ କରସନ୍? ପହିଲା ପ୍ରଶ୍ନ, ତାର ଉତ୍ତରଟା ଦେବେ।
3: ଇ ବର୍ଷା ଦିନ ତ ଆଜ୍ଞା ସବୁ 12 ଏକରରେ ଧାନ ଚାଷ ହେଇଯାଇସି, ସବୁ ଧାନ ଚାଷ ହେଇଯାଇସି, 12 ଏକରକୁ ମୁଇଁ ପଲ୍ହା ରୁଆ କରସି।
2: ପଲ୍ହା ରୁଆ କରସନ୍ ଆଜ୍ଞା, ଆମେ ସେଟା ପଚାରିବା ଲାଗି ଚାହୁଁଥିଲି ଆପଣ ଯେନ୍ ବାର ଏକର ଅଛେ ସବୁଯାକ ଧାନ ଚାଷ କରସନ୍ କି କେନ୍ଦା କରସନ୍ ବୋଲି ତାମାନେ ଆମର ଯେନ୍ ଖରିଫ ଋତୁଟା ଅଛେ ଆପଣ ଖରିଫ ଋତୁଟା ମୁଖ୍ୟତଃ ଧାନ ଚାଷ କରୁଛନ୍ ତାର ବାହାରେ ରବି ଋତୁରେ ଯେନ୍ ପାନ ମାଡ଼ୁଥିବା ସେନା କରୁଛନ୍ ଆଜ୍ଞା ବୋଲେ ଆପଣ କିନ୍ତୁ ସବୁଯାକ ରୁଆ କରୁଛନ୍
3: ରୁଆ କରୁଛନ୍
2: ରୁଆର କାଣ ଲାଭ ହେ କାଣ ଫାଇଦା ହେ ଟିକେ କହିବେ ତ ଆଜ୍ଞା
3: ଆଜ୍ଞା ରୁଆ ଧାନ ଥୁଆ ବୋଲି କୁହାଯାଏ ଆଗରୁ ବି ଲୋକ କହୁଛନ୍ କିନ୍ତୁ ବୁନାବୁନି ଯେନ୍ ଧାନ ଚାଲିଛି ସେ ବୁନାବୁନିଟା ପାଗରାଗ ସବୁ ଠିକ୍ ହେଲା ଠିକ୍ ହେସି ଯଦି ବୁନିଥିବେ ବର୍ଷାଟେ ହେଇଗଲା ବୋଲେ ସେଟା ନୋକସାନ ହେଇଯାଇଛି ଯେନ୍ଟାକି ସେଥିରୁ ଆଦାୟଟା କମିଯାଇଛି କିନ୍ତୁ ରୁଆରେ ସେ ପ୍ରକାର ପ୍ରୋବ୍ଲେମଟା ନାଇଁ ଥାଏ
2: ଆଜ୍ଞା କିନ୍ତୁ ରୁଆଟା ଆପଣ ପାରମ୍ପରିକ ହିସାବରେ କରସନ୍ କି ଧାଡ଼ି ହିସାବରେ କରସନ୍ କେନ୍ତା କରସନ୍
3: ନାଇଁ ଆଜ୍ଞା ପାରମ୍ପରିକ ହିସାବରେ କର
2: ନହେଲେ ଆଜିକାଲି କେଣା କି ଯେନ୍ ଧାଡ଼ି ପ୍ରଣାଳୀ ଅଛେ ସ୍ତ୍ରୀ ପ୍ରଣାଳୀ ଅଛେ ସେ ବାବଦରେ ବି ଟିକେ ଯଦି ଆପଣ ଯଦି ଶିଖିକରି କରବେ ବେଲେ ସେଥିରେ ବି ଆର୍ ଟିକେ ଭଲ୍ ହେସି କାଣା ବେଲେ କି ଆମର ଗଛ କେ ଗଛ କେତେ ଦୂରତା ଅଛେ ସେ ହିସାବରେ ଗଛ ବି ଦେଖୁନ୍ ସେଟା ଗୋଟେ ଜୀବନ୍ତ ପ୍ରାଣୀ ଲେଖେନ୍ଟା ତାମାନେ ଗଛର ଜୀବନ ଅଛେ ସେ ବୀଜାନୁ ଗଛ ହଉଛେ ଗଛ ନୁ ପାନ୍ ଖତ ସାର ପାଇକରି ବଡ଼ ହଉଛେ ତାକେ ବି ନିଶ୍ୱାସ ପ୍ରଶ୍ୱାସ ଦରକାର ବେଲେ ସେଥିଲାଗି ତାକେ ଯଦି ଗୋଟେ ନିର୍ଦ୍ଦିଷ୍ଟ ଦୂରତାରେ ରଖିବେ ବେଲେ ସେ ତାର ନିଶ୍ୱାସ ପ୍ରଶ୍ୱାସ ନେଇ ପାର୍ବା ଆର୍ ତାକେ ବଢ଼ବାର୍ ଲାଗି ବି ସୁବିଧା ହେବା ଇଟା ହେସି ଆଜ୍ଞା ତାରପରେ ଯେନ୍ ମଜାରେ ଆପଣ ଯଦି ଗାର ବି ଦେଇଛନ୍ ବେଲେ ଯେନ୍ ଧାଡ଼ି ପ୍ରଣାଳୀ କହୁଛନ୍ ଆପଣଙ୍କୁ କ୍ଷେତକେ ଯାଇକରି ସାର ଉଷୋ କଷା ଯେନ୍ଟା ଦେସନ୍ ସେ ସମୟରେ ଆପଣଙ୍କୁ ସୁବିଧା ହେ ଆମେ ନୂଆ ଜିନିଷ୍କେ ଗ୍ରହଣ କର୍ମା ବୋଲିକରି ମୁଇଁ ଆଶା କରୁଛନ୍ ଯେ ଆପଣ ଆଜ୍ଞା କେନ୍ ରକମର ସବୁ ଚାଷ କରସନ୍ ତାମାନେ କେନ୍ କିସମର ସବୁ ଧାନ ଚାଷ କର
3: ଧାନ ଆଜ୍ଞା ସବୁ ଆମର କେନାଲ ଯେତେ ଇରିଗେଟେଡ଼ ଜମି ଅଛି ସବୁଥିରେ ମୁଁ ଯମୁନା ଦେଇଥିଲି
2: ଆଜ୍ଞା ଆଜ୍ଞା
3: 9 ଏକର ଜମିରେ ଆଉ 3 ଏକର ଜମିରେ ବିରାଟ ଦେଇଥିଲି
2: ହଁ ହଁ ହଁ ଏଇଟା ଦୁଇଟା ଭଲ ଉତ୍ପାଦନକାରୀ ଆମର ଫସଲ ହିସାବରେ ଜନାଯାଏସନ୍ ତ ସେ ହିସାବରେ ଆପଣଙ୍କର କର ପଡ଼ୁଛି ରୋଗ ପୋକ ଲାଗି ଆଜ୍ଞା ଆପଣ କେନ୍ତା କାଣା କରସନ୍ କେନ୍ତା ସାର ପ୍ରୟୋଗ କରସନ୍ କୀଟନାଶକ ପ୍ରୟୋଗ କରସନ୍ ଟିକେ କହିବେ ଆପଣଙ୍କର ଖତ କିଛି ଦେସନ୍
3: ଆଜ୍ଞା
2: କମ୍ ସେ ବାବଦରେ ଟିକେ ଆଜ୍ଞା
3: ଆକ୍ଚୁଆଲି ପହଲାରୁ କହିବାର କଥା ମୋର ଗୋଟେ ଡାଇରୀ ଫାର୍ମଟେ ଅଛି
2: ହଁ ସେଇଟା
3: 40 ଫୁଟ ଗାଈ ଅଛନ୍
2: ଆଚ୍ଛା
3: ସେଠୁ ମୋର ଖତଟା ବହୁତ ବାହାରିଛି
2: ଆଉ
3: ଖତଟା ମୁଇଁ ସେଟା ପ୍ରତି ବର୍ଷ ସେଟା କ୍ଷେତ ମାନକେ ଦିଆଯାଏ
2: ମୁଇଁ
3: ସାରର ବ୍ୟବହାରଟା ଟିକେ କମ୍ କରସି
2: ହଁ ଯାହା ଏଇଟା ତ ସବୁଥିରୁ ଭଲ କଥା
3: ସାରର ବ୍ୟବହାରଟା ଟିକେ କମ୍ କରସି ଆଉ ରୋଗ ପୋକ ବି ଯେନ୍ତା ହେଲେ ଖତ ଟିକେ କ୍ଷେତେ ଯଦି ପଡ଼ିପାରୁଛି ରୋଗ ପୋକ ଯାହା ହେଲେ ବି ଟିକେ କମ୍ ସେ ନାଇଁ ସେଥିଲାଗି ବୋଲିକିରି ମତେ ଟିକେ ରୋଗ ପୋକରେ ଔଷଧ ବି ଟିକେ କିଛି ପରିମାଣରେ ମାନେ କମ୍ ଲାଗ୍ସି ମତେ
2: ହଁ ବେଶ ସେ କଥା ପହିଲାରୁ ଆଜ୍ଞା ପଚାରୁଥିଲି ଆପଣ କାଣା ଚାଷବାସ କରୁଛନ୍ ବୋଲି ସେ ତାର ଭିତରେ ଆପଣ ଯେନ୍ କହୁଛନ୍ ଡାଇରୀ ଫାର୍ମ ବୋଲେ ଗୋରୁ ବି ଆପଣ ରଖିଛନ୍ ଏଇଟା ଗୋଟେ ଯାହା ଭଲ କଥା ଆଉ ଆମେ ଗୋରୁ କଥାକେ ଆସମା ଆମେ ପହିଲା ଧାନର କଥା ଲାଗି ଦେଉଛୁ ତ ଆପଣ ଯେନ୍ତା କହିଲେ କି ଆପଣ ରଖିଛନ୍ ଗୋରୁ ଆରୁ ଭଲ ଭାବେ ଆପଣ ଯଦି ଖତ ଦେଉଛନ୍ ବୋଲେ ସେଟା ଯେମିତି ହଉ ଟିକେ
3: ହଁ ଯେନ୍ତା ବେଲେ ଧାନ ଗଛ ତାର ଗୋଟେ ଦୁସରା ରୋଗ ରାସାୟନିକ ସାରରୁ ଖତର ପ୍ରୟୋଗ ତାର ଗୋଟେ ଜମିର ବି ଭଲ ରହୁଛେ
2: ହଁ
3: ଧାନର ବି ଭଲ ରହୁଛେ
2: ବେଶ ବେଶ ସେ କଥା ଆଜ୍ଞା ଆମେ ଯେନ୍ତା କହୁଥିଲୁ ଯେ ଆମର ଧାନ ଗଛର ଜୀବନ ଅଛେ ଆମର ଜମିର ବି ଏନ୍ତା ଜୀବନ ଅଛେ
3: ଆଜ୍ଞା
2: ତ ଆମେ ଜମିନକେ ମାଟିକେ ମା ବୋଲି କହୁଛୁ ସେ ମାଟିକେ ଯଦି ଆମେ ବାରମ୍ବାର ସେ ତାର ଉପରେ ରାସାୟନିକ ସାର ଦଉଛୁ ତାହାକେ ବିଷ କରି ଦଉଛୁ ବୋଲେ ସେ ଆମକୁ ବିଷ ହିଁ ଦଉଛେ ତ ଆମେ ଯଦି ତାହାକେ ଖତ ଦଉଛୁ ବୋଲେ ସେ ଆମକୁ ଭଲ କିସମର ଆମକୁ ଫସଲ ଦଉଛେ ଗୋଟେ ରହିଛି ଆଜ୍ଞା ଜମିନର ଗୋଟେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କରିବାର ପଡ଼ୁଛି ଆପଣ କେବେ
3: କରେଇଛନ୍ତି କରିଥିଲେ ଆଜ୍ଞା ସରକାରୀ ତରଫରୁ ଆଇଥିଲା ଗାଡ଼ି ହେଇଥିଲା ନିଜେ ସେନୁ ଆଉ ସେଟା ମୃତ୍ତିକା କାର୍ଡ କରିଦେଲେ ସେଟା ହେଇଗଲା 5-6 ବର୍ଷ
2: ହଁ 5-6 ବର୍ଷ
3: ବାଦରେ ଆଉ ମୁଇଁ ନୁହେଁ କରିପାରେ
2: ଆଜ୍ଞା ହଁ ସେଟା ଅସଲ କଥା ଠିକ୍ ଆ ଯେହେତୁ ଆମର ଦେହେ କାଣା ରୋଗ ବେମାର ଅଛେ ଆମେ ଯଦି ଗୋଟେ ଟେଷ୍ଟ କରିଦେମା ବୋଲେ ଜାଣିପାର୍ମା ସେଇ ହିସାବରେ ଯେନ୍ଟା ଅଭାବ ଅଛେ ସେଟା ପୂରଣ କରିପାର୍ମା ନାଇଁ କେ ଆପଣ ଯେନ୍ଟା କରୁଛନ୍ ଆମର ଅଲଗା ଚାଷୀ ଭାଇ ଭଉଣୀମାନେ ବି ସେଟା ଯଦି କରତେ ବେଲେ ଏଇଟା ଗୋଟେ ଯାହା ଭଲ କଥା ଆଜ୍ଞା ଆପଣ ଯେନ୍ତା କହିଲେ କୀଟନାଶକ ବି କମ୍ ବ୍ୟବହାର କରସନ୍ ଟିକେ କହନ୍ତୁ କେନ୍ତା ହିସାବରେ ଆପଣ କେତେ ଏକର ଜମିରେ କେତେ ଆପଣ କେତେ ବାହାରକେ କେତେ ଟଲି ଆପଣ ଖତ ପ୍ରୟୋଗ
3: ଖତଟା ଆକ୍ଚୁଆଲି ଆଜ୍ଞା ମୁଁ ବର୍ଷା ଦିନ ଜୁନ୍ ମାସେ ନେଇପାରସି ଜମିକେ ସବୁବେଳେ ଶୁଖା ଦେସି ଆଉ ସେଟା ପ୍ରତ୍ୟେକ ଏକର୍ରେ କିଛି ନା ହେଲେ ବି 6 ଟଲି 7 ଟଲି ଆମେ ଗୋବର ଖତ ପକଉଛୁ
2: ବର୍ଷକ
3: ଥରେ ତାମାନେ 6 ଟଲି 7 ଟଲି 8 ଟଲି ବି ପଡ଼ୁଛି ଆଉ ଏଇ ସିଜନ୍ରେ ଟିକେ ଜମି ଭିତରେ ଟ୍ରାକ୍ଟର ନାଇଁ ଯା ଯେହେତୁ ଆର୍ଦ୍ରତା ବହୁତ ହେସି ସେଥିର୍ଲାଗି ବୋଲିକିରି ଆଉ ଏଥର ନେଇନ ବର୍ଷକ ଥରେ ଜୁନ୍ ମାସେ ଦେସୁ
2: ବର୍ଷକ ଥରେ ଦେବାର ହିଁ କଥା ଆଉ ଆମର କୃଷି ବୈଜ୍ଞାନିକ ମାନେ ବି କହିସନ୍ ପ୍ରତି ଏକର ଜମିରେ ହାରାହାରି 3 ଟନ୍ ଖତ ଯଦି ଆପଣ ପକଉଛନ୍ ବୋଲେ ଆମର ଜମିର ଗୁଣ ମାନଟା ଟିକେ ବହୁତ ସେଟା ବର୍କସ ରହେସି ଆର୍ ଭଲ ଉତ୍ପାଦନ ଦେସି ଆମେ ଯେନ୍ତା କହିଲା କି ଆପଣଙ୍କର 3 ଏକର ଜମିକେ ଜଳସେଚନର ସୁବିଧା ନାଇଁ ସେଟା କେନ୍ତା କରସନ୍ ଆଜ୍ଞା
3: ଯେନ୍ 3 ଏକର ଜମିକେ ମୋର ଜଳସେଚନର ସୁବିଧା ନାଇଁନ সেনু মুই বর্তমান দুই একরে সরষ বুনি সারিদেছি মুই।
2: আচ্ছা,
3: মোর সরষ হয়েগলান অরদরে মুই পঁচিশ তারিখ বুনলিন, আজ পনেরো হলান, কিছু না হলে কোড়িয়ে দিন লাগা সরষ হয়েগলান। সেটি আউ দিন পাঁচ দিন ছ দিন গলে তাকে পানিটি মড়াই দেলে সে গোটে পানি কমপ্লিট হয়ে যাওয়া।
2: আজ্ঞা,
3: আউ গোটে একরে মুগ বুনিছে। আজ্ঞা, সেটা

0: ମୁଗ ବୁଣିଛେ ସେଟା ମୁଗ ଇଟା ସେଟା ବି 15 ଦିନ ଲେଖା ହେଇଗଲାନ ସେଟା ଆଉ ଅଧା ଏକର ଜମି ରହିଯାଇସି ଯେନ୍ତିକି ମୁଇଁ ସେଠି ପନିପରିବା ଖାଇବାର ଲାଗି ସବୁ ପ୍ରକାର ପନିପରିବା ଟିକେ ଟିକେ କରସି ଯେନ୍ତି ଯେନ୍ ପନିପରିବା ମୁଇଁ ଟିକେ କରସି ସେଠି ମୁଇଁ ସାର ବୋଲବାର ଜିନିଷ ବିଲକୁଲ କିଛି ନାଇଁ ଦେବି ସବୁ ଖତରେ ହିଁ ସେଟା ହବ ଯେହେତୁ ମୁଁ କମ୍ ପରିମାଣରେ କରୁଛେ ସେଥିଲାଗି ମୁଇଁ ସେଟା ସାରର ବ୍ୟବହାର ବିଲକୁଲ ନାଇଁ କରେ
1: ଠିକ୍ ଠିକ୍ ଠିକ୍ ଆଜ୍ଞା ଯେ ଆମକୁ ଟିକେ ଗୁଟ ଗୁଟ କରି କହିବେ ଆଜ୍ଞା ଆମର ଯେନ୍ ତିନ ପ୍ରକାର ଆପଣ କରୁଛନ୍ ତ ତାର ପ୍ରଣାଳୀ ମାନେ ଟିକେ ଟିକେ କହିବେ ଆପଣ ସୁର୍ଷ ଯେନ୍ କରୁଛନ୍ ସୁର୍ଷଟା କେନ୍ତା ହିସାବରେ ଜମିନକେ ତୟାର କରସନ୍ ଆର୍ କେନ୍ତା ହିସାବରେ ଲଗାସନ୍
0: ସୁର୍ଷଟା ଆଜ୍ଞା ଧାନ ଯେତେବେଳେ କଟିଯାଉଛେ ସାଙ୍ଗେ ସାଙ୍ଗେ ବତର ଦେଖିକରି ସେଟାକେ ଜୁତି ଦେଇକି ସାଙ୍ଗେ ସାଙ୍ଗେ ସୁର୍ଷକେ କିଛି ନାଇଁ ଟ୍ରାକ୍ଟର ଜୁତି ଦେଇକରି ସେଥି ଆମେ ମୁଇଁ 2 ଏକର କରିଛେ 2 ଏକରରେ 4 ସୁପର ଦେଇଦେଇଛେ ସୁପର ସାର କେବଳ ଦେଇଦେଇଛେ ଆଉ ବିହନ ସେଠି 6 କେଜି ବିହନ ସୁର୍ଷ ବିହନ ଦେଇଛେ ମୁଁ ସେଠି ଆଉ ବର୍ତ୍ତମାନ ତ କିଛି ନୁହେଁ କରେ ସେଠି ଆଉ 20-25 ଦିନ ବାଦ ଯେନ୍ ପାଣି ଦେମି ପାଣି ଦିଆଗଲା ତାର ଆମର ଗ୍ରାମସଭା କି କୃଷି କର୍ମଚାରୀମାନଙ୍କୁ ପଚାରିକରି କିଛି ମେଡିସିନ ଯଦି ଦିଆ ପଡ଼ବା ଲାଗ୍ବା ବୋଲେ ସେଟା ତାର ଆଉ ସ୍ପ୍ରେ କରିକିରି ପାଣିଟେ ମଡ଼େଇ ଦେମ ପହଲା ପାଣି ଆଉ ସୁର୍ଷରେ ମୁଖ୍ୟତଃ 2ରୁ 3 ପାଣି ଲାଗ୍ବା 2ଟାରେ ବି ହେଇଯାଏସି
1: ଯେ ଯେନ୍ ବିହନଟା ଆଜ୍ଞା ନିଜେ ବିହନ ରଖିଦେସନ୍ କି ଘିନିକରି ଆନସନ୍ କେନ୍ତା କରସନ୍
0: ନାଇଁ ବିହନଟା ମୁଇଁ ଘିନିକରି ନେସି
1: ଆଜ୍ଞା ସୁର୍ଷ ବିହନଟା କେନ୍ କିସମର ବିହନ ଦେସନ୍ ଯେନ୍ଟାକି ଭଲ ହେସି
0: ମୁଇଁ ଏଇଟା ହାଇବ୍ରିଡ୍ କରିଛେ 6 କେଜି ନେଇଛେ 2 ଏକରରେ ସୁର୍ଷ ବୁନ୍
1: ହଁ ସେଇଟା ମୁଇଁ ପଚାରିଲି ଚାହୁଁଛି ଯେ କେତେ ଏକର ଜମିନରେ କେତେ ଆରାରି ଲାଗିଛି
0: 20-25 ଦିନ ଭିତରେ ତାକେ ପହଲା ପାଣିଟା ମଡ଼ାବାର ଜରୁରୀ
1: ମଡ଼ାବାର ପଡ଼ିବ ତାର ଜୀବନ କାଳ ଭିତରେ 2ଟା ପାଣି ମଡ଼ାଲେ
0: 2ରୁ 3 ଲାଗିଯାଏ
1: କେତେ ଦିନ ହାରାହାରି ଆମର ସୁର୍ଷ
0: ଏଇଟା 120-125-130 ଦିନ ଭିତରେ ଅମଲ ହେଇଯିବ ଆଜ୍ଞା
1: ଆଜ୍ଞା
0: ବୁଣିଲା ଦିନ
1: ହଁ ତ ଯେନ୍ ସୁର୍ଷଟା ଆଜ୍ଞା କେନ୍ତା ହିସାବରେ ଅମଲ ହେସି ଆପଣ ତ ଆଗରୁ ବି କରୁଥିବେ ଏକଡ଼କ ହିସାବରେ କେତେ ଅମଲ ହେଇଯାଏ
0: ଆଜ୍ଞା ଆମର ପରିବେଶ ଉପରେ ରହିଲା ଆଜ୍ଞା ପରିବେଶଟା ଯଦି ଠିକ୍ ରହୁଛି ହାଇବ୍ରିଡ୍ ସୁର୍ଷର 7-8 କୁଇଣ୍ଟାଲ ତ ପର ଏକରରେ ଅମଲ ହେଇଯାଉଛି
1: ଆଚ୍ଛା ଆଚ୍ଛା ଆଜ୍ଞା
0: ପରିବେଶ ଠିକ୍ ସାଥ ନାଇଁ ଦେଲେ ଆଜ୍ଞା ଚାଷୀ ବି କିଛି କରି ନାଇଁ
1: ହଁ ପରିବେଶ ଉପରେ ତ ଆଜ୍ଞା ବହୁତ କିଛି ନିର୍ଭର କରୁଛେ ତ ଏଇଟା ଯେନ୍ ତେଲ ପିଡ଼ାସନ୍ କି ବିକି ଦେସନ୍ କି କାଣା କରସନ୍
0: ନାଇଁ ଆଜ୍ଞା ମୋର ଗୋଟେ ତେଲ କଲର୍ଟେ ଅଛି ଆଜ୍ଞା ମୁଇଁ ସେ ସବୁ ସୁର୍ଷକେ ନିଜେ ସେ ତେଲ ବନେଇକିରି ତେଲ ବିକ୍ସି
1: ଆଜ୍ଞା ଆଜ୍ଞା ଯାଅ ଏଇଟା ଗୋଟେ ଭଲ କଥା ଦେଖନ୍ତୁ ଇହାଦେ ଆମେ ଦେଖବାର ଲାଗି ଯାଉଛୁ ବଜାରରେ ଯେନ୍ ସୁର୍ଷ ତେଲ ଆସୁଛେ ଶୁଦ୍ଧ ସୁର୍ଷ ତେଲ ନାଇଁ ଆସବା ବହୁତ କମ୍ ସୁର୍ଷ ତେଲ ଆସୁଛି ଯେନ୍ଟାକି ଶୁଦ୍ଧ ଅଛେ ଆଉ ଆପଣ ଯେନ୍ତା ଚାଷୀ ନିଜେ ବନଉଛନ୍ ସେତାକେ ତେଲ ପିଡ଼ିକରି ଆନୁଛନ୍ ତ ନିଶ୍ଚିତ ଭାବେ ଆପଣଙ୍କର ଭଲ ଆପଣଙ୍କର ଗୁଣମାନ ରହୁଥିବା ଆପଣଙ୍କର ତେଲର ଆଉ ଏନ୍ତା ଆପଣଙ୍କ ଲେଖେନ୍ ଅଲଗା ବି ଚାଷୀମାନେ ଯଦି ବାହାରତି ନାଇଁ ଏନ୍ତା ଚାଷ କରତେ ଆଉ କରତେ ବେଲେ ଆମର ଅଲଗା ଲୋକର ଉପରେ ଅଲଗା ଦେଶ ଉପରେ ନିର୍ଭର ହେବାର
0: ନାଇଁ ନିର୍ଭର ହେବାର କି ନାଇଁ
1: ହଁ ତ ଏଇଟା ଗୋଟେ ତେଲ ଜାତୀୟ ଗଲା ଆଉ ଗୋଟେ ଆମର ସବୁଥିରୁ ଗୁରୁତ୍ୱପୂର୍ଣ୍ଣ ରହିଛି ଡାଲି ଜାତୀୟ ଆମର ଭାତ ସାଙ୍ଗେ ଡାଲିଟା ବହୁତ ଗୁରୁତ୍ୱପୂର୍ଣ୍ଣ ଆପଣ ଡାଲି ବି ଚାଷ କରୁଛୁ ତ ସେଟା କେନ୍ତା ହିସାବରେ କରୁଛନ୍ ଟିକେ
0: ଆଜ୍ଞା ଦେଖୁନ୍ ଯେହେତୁ ଆମେ ଧାନ ଉତ୍ପାଦନ କରୁଛୁ ଭାତ ଖାଉଛୁ ଭାତ ସାଙ୍ଗେ ଡାଲିଟା ଗୋଟେ ନିତାନ୍ତ
1: ଜରୁରୀ
0: ସେଥିଲାଗି ମୁଇଁ ଏବେ ନାଇଁ ଆଜ୍ଞା ମୁଇଁ ବହୁତ ଦିନ 8-10-12 ବର୍ଷ ହେଲାନି ମୁଇଁ ଚାଉଳ ତେଲ ଆଉ ଡାଲି ଏଇଟା ମୁଇଁ ନାଇଁ କି ନାଇଁ ଏବେ ବି ସେଟା ମୁଇଁ 2 ଏକର ବାକି ମୁଗ ବୁନିଛେ ଆଉ ସେ ମୁଗ ହେଇଗଲାନ ସେଟା କି ନାଇଁ ଧାନ ଦେଲା ଉତ୍ତର ସେଟା ବି ଜଷ୍ଟ ଜୁତି ଦେଇଛୁଁ ରୋଟାଭେଟର୍ରେ ଟ୍ରାକ୍ଟର୍ରେ ରୋଟାଭେଟର୍ ଜୁତି ଦେଇଛୁଁ ଆଉ ସେଠି ଟିକେ ଅଳ୍ପ ପରିମାଣର ରାସାୟନିକ ସାର ଦିଆ ହେଇକରି ଯେହେତୁ ଖତ ଦିଆ ହେଉଛି ବରଷକେ ବରଷ ଆଉ ରାସାୟନିକ ସାରଟା ତ ପୁରା ଆମେ ଛାଡ଼ି ନା ପାର୍ବାର ବର୍ତ୍ତମାନ ବି ହଁ ବେଲେ କିଛି ପରିମାଣରେ ରାସାୟନିକ ସାର ଦେଇକରି ସେଠି ମୁଗ ବି ବୁଣି ଦେଇଛୁ ମୁଗ ବି 2ରୁ 3 ପାଣି ଲାଗ୍ବା ସେଠି ଅମଲ ହେଇଯିବ ମୁଗଟା
1: ଆପଣ ବଢିଆ କଥା 2-3 କହିଲେ ଖାସ କରି ଆମେ ଯଦି ରାସାୟନିକ ସାରକେ ଏକା ସାଙ୍ଗେ ଛାଡ଼ି ଦଉଛୁ ବୋଲେ ଧରନ୍ ସେ ଗୋଟେ ଅଭ୍ୟାସ ହେଇଯାଇଛି ଆମର ଫସଲ ତ ଏକା ସାଙ୍ଗେ ଯଦି ଛାଡ଼ିଦେବେ ବୋଲେ ତାର ଉତ୍ପାଦନଟା ପୁରାପୁରି କମିଯିବ ବୋଲେ ଆପଣଙ୍କର ନୁକସାନ କେତେ କେତେ ହେଇଯିବ ତ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଛଡ଼ାବାର କିନ୍ତୁ ଯାହା ହଉ ଆପଣ ଟିକେ ସେଥିରେ ଖସାରି ବ୍ୟବହାର କରୁଛନ୍ ବୋଲେ ଆପଣଙ୍କର ଭଲ ହଉଥିବା ଯେ କେତେ ଆପଣଙ୍କର ଉତ୍ପାଦନ ହେଇଯାଇଛି ଆଜ୍ଞା
0: ଆଜ୍ଞା ମୁଗଟା ଭଲସେ ହେଲେ 4-5 କୁଇଣ୍ଟାଲ୍ରୁ 6 କୁଇଣ୍ଟାଲ୍ ଯେହେତୁ ମୁଗଟା ମୁଇଁ ହାଇବ୍ରିଡ୍ ବିହନ ନାଇଁ ଆମ ଦେଶୀ ବିହନ ଉପରେ ନିର୍ଭର କରୁଛେ ଆଉ ସେଥିରେ ଝାଇ ମୁଗ ଯେନ୍ଟା ବୋଲୁଛୁ ସେଟା 4-5 କୁଇଣ୍ଟାଲ୍ ପର ରେକର୍ଡ ହେଇଯାଏସି ଆଜ୍ଞା
1: ଆଜ୍ଞା ଆଜ୍ଞା ଯାହା ଏଇଟା ତ ହେଲା ନା ଆମର ପାଖେ ବହୁତ ବିଷୟ ଅଛେ କଥା ହେବାର ଲାଗି ପନିପରିବା କାଣା କାଣା କରସନ୍
0: ଆଜ୍ଞା ପନିପରିବାରେ ମୁଇଁ 0.5 ଏକରରେ ମୁଇଁ ପନିପରିବା କରସି ଯେନ୍ଟାକି ସେଠି ବାଇଗନ୍ ଅଛେ ପାତରଟା ଅଛେ ମିର୍ଚା ଅଛେ ଫୁଲକୋବି ଅଛେ ବନ୍ଧାକୋବି ଅଛେ ବିନ୍ସ ଅଛେ ଝୁନ୍ଗା ଅଛେ ମଟର ଚନା ବି ଅଛେ ଆଉ ଶାଗରେ ଯାଉଛେ ଆଜ୍ଞା ମୁଇଁ ମେଥି ଶାଗ ଟିକେ ବୁଣିଛେ ପିଆଜ ଶାଗ ବୁଣିଛେ ପାଲଙ୍ଗ ଶାଗ ବୁଣିଛେ ଭାଜି ଶାଗ ବୁଣିଛେ ଆଉ ମୂଲା ଆଜ୍ଞା
1: ଖାଇବାର ଲାଗି ତାମାନେ ସବୁ ଜାଗାରେ କରୁଛନ୍ତି ଆପଣଙ୍କ ବାଡ଼ିରୁ
0: ସବୁ ପନିପରିବା ବାହାରି ପଡ଼ୁଛି
1: ତ ଆପଣ ଯେନ୍ ବାହାରସି ଆଜ୍ଞା ଏଇଟା ବଜାରକେ ବି କିଛି ଯାଇସି
0: ହଁ ସବୁ ତ ଖାଇ ନା ପାରୁ ହେତ୍କି ଟିକେ ଖାଇ ନା ହଏ ଆଉ ଖାଇବା ସାଙ୍ଗେ ସାଙ୍ଗେ ସେଇଟା ବଜାରକେ ବି ଯାଇସି ଯେନ୍ ଯେନ୍ ଦୁଇ ପଇସାକୁ ବାହାରୁଛେ ସେଠି ମୋତେ ବାକି ଚାଷ କାମରେ ଯେନ୍ ଖର୍ଚ୍ଚା ଲାଗୁଛି ସେଟା ସେ ମେକଅପ୍ କରି ମେକଅପ୍ କରିଯାଉଛି।
1: ଗୋପାଳନ ବି ସେନ୍ତା ଆପଣ ଗୋପାଳନଟା ସବୁ ସବୁଦିନ କେ ଦିନ ଆମର
0: ସେଟା ଡେଲିଟା ଡେଲି
1: ଆସିଯାଉଛେ। ତ ଆପଣ କେତେଟା ଗାଈ ରଖିଛନ୍?
0: ଆମର ଆଜ୍ଞା ଛୋଟ ବଡ଼ କରି ଅଛନ୍ 40 ଗାଈ ଅଛନ୍।
1: ଆରେ ବାପରେ,
0: ସେତୁର ଭିତରୁ ଆଜ୍ଞା 10-15 ଗାଈ ଆମର ସବୁବେଳେ ଧୁଆ ଅଛନ୍।
1: ଆଚ୍ଛା,
0: ଆଉ କିଛି ନ ହେଲେ ବି ଆମର ଦିନ ଭରକେ 1.5 କ୍ୱିଣ୍ଟାଲ ପ୍ଲସ ଗୁରସ ଆମର ବାହାରି ପଡ଼ୁଛି।
1: ଆଚ୍ଛା,
0: ଆଉ ସେ ଗୁରସଟା ଆମେ ଡାଇରେକ୍ଟ ସମ୍ବଲପୁର ଆଣିକିରି ଦଉଛନ୍?
1: ଆପଣଙ୍କର ପୁଷ୍ଟିକର ଗୁରସଟା ପୁରା ନେଇକି ସିଧା ଆସୁଛେ ବୋଲେ ଲୋକ ସେତାକେ ତାମାନେ ଖୁସିରେ ଗ୍ରହଣ କରୁଥିବେ। ଯାହା ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ଲାଗିକରି ବହୁତ କିଛି ଶିଖିବା ଲାଗି ମିଳିଲା। ଦେଖୁନ୍, ଆପଣ ଧାନ ଚାଷ କରୁଛନ୍, ମୁଇଁ ତ କହିମି ଆପଣଙ୍କର ଆଜ୍ଞା, ଯେନ୍ 3 ଏକର ଜମି ଆପଣଙ୍କର ଜଳସେଚନ ନାଇଁ ପଡ଼ବାର, ଏଇଟା ଗୋଟେ ବରଦାନ ହେ। କାହିଁ ବୋଲେ ଯଦି ସବୁଯାକ ଜଳସେଚନ ହେଉଥିଲା ବେଲେ ଦାନ କରୁଥିଲେ, କିନ୍ତୁ ଯେନ୍ 3 ଏକର ଆପଣଙ୍କର ଜଳସେଚନ ନାଇଁ ହେଇପାରବାର ସେଟାକି ଆପଣ ବହୁତ ଯୋଜନା ଭିତ୍ତିକ ଭାବେ ଆପଣ ସେନେ ଡାଲି ଜାତୀୟ କରୁଛନ୍, ଆମର ତୈଳବୀଜ ଜାତୀୟ କରୁଛନ୍, ଆମର ଭିନ୍ନ ଭିନ୍ନ ପ୍ରକାର ପନିପରିବା କରୁଛନ୍, ତାର୍ ସାଙ୍ଗେ ସାଙ୍ଗେ ଆପଣ ଗୋରୁ ରଖିଛନ୍, ଗୋରୁରୁ ଆପଣ ଯେନ୍ କ୍ଷୀର ଉତ୍ପାଦନ ହେଉଛେ ସେଟା ଆପଣଙ୍କର ରୋଜଗାର ତ ଦଉଛେ ହିଁ ଦଉଛେ। ତାପରେ ଆମର ଯେନ୍ ଖତ ବାହାରୁଛେ, ଖତ ବି ଆମର କ୍ଷେତକେ କାମ ଦଉଛେ। ଯାହା ହଉ ଆଜ୍ଞା, ବହୁତ ବଢ଼ିଆ ଲାଗିଲା ଆପଣଙ୍କ ସାଙ୍ଗେ କଥାବାର୍ତ୍ତା ଲାଗିକରି। ଆପଣଙ୍କର ଏସବୁ କାମ ଯେନ୍ କେତେ ଲୋକ କରସନ୍, କେନ୍ତା ହିସାବରେ କରସନ୍?
0: ଦେଖୁ ଆଜ୍ଞା, ପହଲା ହଉଛି ଆମର ଚାଷୀ ଲୋକର ଯେ ନିଜର ପରିଶ୍ରମ ହେଲା ଯାଇକି ସବୁ ହେଇପାରବ।
1: ଆଜ୍ଞା ଆଜ୍ଞା,
0: ନିଜର ପରିଶ୍ରମ ସବୁ ତ ନିଜେ ବି କରି ନା ପାରୁ, ଲେବର ବି ଲାଗୁଛନ୍, କିନ୍ତୁ ଏଜିନ୍ କେତେଟା ଜିନିଷ ସବୁ ମେସିନ୍ ଉପରେ ଡିପେଣ୍ଡ କରବାର। ଏଜିନ୍ ଦେଖୁନ୍, ପନିପରିବା ଯେନ୍ ମୁଇଁ କରୁଛେ ସେଟା ଆଉ ଲେବର ଲାଗୁଥିଲେ ବେଲେ ନିଜ ହାତ ଓହ୍ଲଉଥିଲେ ଟାଇମ୍ ଲାଗୁଥିଲା, ଏଜିନ୍ ୱିଡର୍ ସିଷ୍ଟମ୍ ହେଇଗଲାନ, ସେଟା ୱିଡର୍ରେ ସବୁ କାମ ହେଇଯାଉଛେ, ତାହାରୁ ଟ୍ରାକ୍ଟରରେ କାଦୁ ବି ହେଇଯାଉଛେ ସବୁ। ଆଉ ସେଥିଲାଗି ମୋତେ ଲେବର କମ୍ ଲାଗୁଛନ୍, ମୁଇଁ 2 ଲେବରରେ ହିଁ ସବୁ କରେ।
1: ନିଶ୍ଚିତ, ଆମେ ବି ସେଟା ଆଜ୍ଞା କୃଷି ଯନ୍ତ୍ରଭିତ୍ତିକ କୃଷିକେ ବି ଆମେ ଉତ୍ସାହିତ କରୁଛୁ। ତାର୍ ସାଙ୍ଗେ ସାଙ୍ଗେ ଆମେ ଯେନ୍ଟା କହୁଛନ୍, ଆପଣ 2 ଲେବର ବି କାମ ହେଇଯାଉଛି ଆପଣଙ୍କର ବୋଲିକରି। ତାପରେ ଆପଣଙ୍କର ପରିବାରରେ କିଏ କିଏ ସବୁ ଅଛନ୍ ଆଜ୍ଞା?
0: ପରିବାର ସେ 2 ଲେବର ଅଛନ୍, ସେ ଆମର ସବୁବେଳେ ମିଶି ବୁଲିକରି 2 କରିଦେଉଛନ୍।
1: ଆଜ୍ଞା,
0: ଦେଖୁନ୍, ସକାଳୁ ଗାଈମାନଙ୍କର କାମ ଦାମ ସବୁ ସାରି ସୁରା ଦେଇକରି ତାର ଯେନ୍ ଟାଇମ୍ ଟିକେ ଫେର୍ ଆସିଯାଉଛନ୍, ଆଉ ଧାନ ଚାଷ କଲା ଟାଇମ୍ରେ ଟିକେ ଅତକା ଲେବର ଲାଗୁଛନ୍, ସେତିକି ବେଲେ ଟାଇମଲି ଲେବର କିଛି ଦିନ ପାଇଁ ଲେବର ଲଗେଇକରି ସେଟା ଫେର ତାକୁ ବନ୍ଦ କରାଯାଏ।
1: ଆପଣଙ୍କ କୁଟୁମ୍ବରେ କିଏ କିଏ ସବୁ ଅଛନ୍ ଆଜ୍ଞା?
0: ଆଜ୍ଞା, କୁଟୁମ୍ବରେ ଆମେ 5 ଅଛୁ ଆଜ୍ଞା। ସମସ୍ତେ ଆମେ ମିଶି ବୁଲିକରି ଚାଷ କରୁଛୁ ଆଜ୍ଞା, ଆଉ ସେଥିରେ ସମସ୍ତଙ୍କର ସହଯୋଗ ଅଛି, ଆମର 5 ସେଟା ସହଯୋଗ ଅଛି,
1: 5 ପରିବାର ଥିବା। ଯା ହଉ ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ଲାଗିକରି ଭଲ ଲାଗିଲା, ଆଉ ଆଜି ତ ସମୟ ହେଇଗଲାନ
0: ଆଜ୍ଞା,
1: ଇନେ ରହିମା ଆଜ୍ଞା, ଜୁହାର
0: ଜୁହାର ଆଜ୍ଞା।
2: ହଁ ଶୁଣିଲ?
3: ହଁ ଦାଦା ଶୁଣିଲି, ବଢ଼ିଆ ଲାଗିଲା ଯେ। ଗୀତ ନାଇଁ ଶୁଣ?
2: ହଁ, ଗୀତ କେନ୍ତା ନାଇଁ ଶୁଣମା, ଇ ଗୀତଟା ଶୁଣୁ। ଇ ଗୀତ କେ ଗାଇଛନ୍ ବିଭୂତିଭୂଷଣ ପଣ୍ଡା ଆରୁ ନମିତା ରାଣୀ ପଟ୍ଟନାୟକ, ଗୀତକେ ଲେଖିଛନ୍ ଯୁଗଲ କିଶୋର ସଡ଼ଙ୍ଗୀ। ଗୀତ ଶୁଣମା ଆରୁ ଏକ ଜିମା କେଁ ବୋଲଛେ।
3: ହଁ
2: ବେଲେ ଜିମା
3: ଯାଅ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ବିକାଶଶୀଲ ଦେଶମାନଙ୍କୁ ଅର୍ଥନୈତିକ ସ୍ଥିରତା ଦେଉଥିବାର ବ୍ୟବସ୍ଥାକେ ବିକଶିତ କରିବାର ଲାଗି ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନମାନଙ୍କର ଆବଶ୍ୟକତାକେ ନେଇକରି ପ୍ରଧାନମନ୍ତ୍ରୀଙ୍କର ଗୁରୁତ୍ୱାରୋପ। ନୂଆଦିଲ୍ଲୀନ ଆଇବା ଶୁକ୍ରବାର ଦିନ ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ପିଏମ୍ ଭିଭିଆର୍ୱାଇ ଯୋଜନା ଅଧୀନତି ପାଖାପାଖି 2,400 କୋଟି ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ସାଇବର ଅପରାଧୀମାନଙ୍କର ମୁକାବିଲା କଠୋରତାର ସହିତ କରାଯିବା ଉଚିତ ଥାଏ, କହିଲେ ସୁପ୍ରିମକୋର୍ଟ। ବିଦ୍ୟାଳୟର ପଢ଼ା ବହିତି ଥିବାର ଭୁଲ୍କେ ସୁଧାରବାର ଲାଗି ଉନ୍ନୟନ କମିଶନରଙ୍କର ଅଧ୍ୟକ୍ଷତାତି ତିନିଜନିଆ କମିଟି ଗଠିତ। 7 ଦିନ ଭିତରେ ରିପୋର୍ଟ ଦେବାକେ ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ। ଖରାଛୁଟି ଉତ୍ତରୁ ଆଇବାକାଲୀନ ଖୋଲିବା ରାଜ୍ୟର ସବୁ ବିଦ୍ୟାଳୟ, ସୂଚନା ଦେଲେ ଗଣଶିକ୍ଷାମନ୍ତ୍ରୀ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଆଉ ଜନସାଧାରଣଙ୍କର ଅଂଶଗ୍ରହଣ ଭିତରେ ସନ୍ତୁଳନ ରକ୍ଷା ଲାଗି ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି, କହିଲେ ଉପମୁଖ୍ୟମନ୍ତ୍ରୀ। ନ୍ୟାୟାଳୟରେ ବିଚାରାଧୀନ ବିବାଦମାନଙ୍କର ସହଜ ସମାଧାନର ସୂତ୍ର ବାହାର କରିବାର ଲାଗି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କର ଗୁରୁତ୍ୱାରୋପ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଟିଇଟି ପରୀକ୍ଷା ଲାଗି ଆଇଷ୍ଠାନୁ ୱେବ୍ସାଇଟ୍ଟି ମିଳୁଛି ଏଡମିଟ୍ କାର୍ଡ଼। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନାଥି ସବୁ ଉଠାଦୋକାନୀମାନଙ୍କର ଛାଡ଼ କରିଛନ୍ ଷ୍ଟାମ୍ପ ଶୁଳ୍କ। ନିଟ୍ ପରୀକ୍ଷାର୍ଥୀମାନଙ୍କ ଲାଗି ରାଜ୍ୟ ସରକାରଙ୍କ ତରଫୁ ମାହାଲିଆ ବସ୍ ସେବାର କରାଯାଇଛି ବ୍ୟବସ୍ଥା। ସୁବର୍ଣ୍ଣପୁର ଜିଲ୍ଲାର ଗ୍ରୀଷ୍ମ ପ୍ରବାହକେ ନଜରତି ରଖିକରି ଜୁନ୍ 20 ତାରିଖ ଯାଏ ବନ୍ଦ ରଖାଯାଇଛି ସ୍କୁଲ ଆଉ ଅଙ୍ଗନବାଡ଼ି କେନ୍ଦ୍ର। ଶୀତଳଷଷ୍ଠୀ ଯାତ୍ରା ଲାଗି ଗଜଗଜଉଛି ସମ୍ବଲପୁର। ଆଜି ଝାଡ଼ୁଆପଡ଼ା ମୁଦିପଡ଼ା ସହିତ ଭିନ୍ ଭିନ୍ ଶିବ ମନ୍ଦିରନ ହୋଇଛି ଗୁଆଗୁଣା ଯାତ୍ରା। ବରଗଡ଼ନ ଅନୁଷ୍ଠିତ ହୋଇଛି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରୀଙ୍କର ସାମ୍ବାଦିକ ସମ୍ମିଳନୀ। ଝାରସୁଗୁଡ଼ା ଜିଲ୍ଲାର ଆଇଜ୍ ମହିଳା ଆଉ ଶିଶୁ ବିକାଶ ବିଭାଗ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କର ଅଧ୍ୟକ୍ଷତାତି ହୋଇଯାଇଛି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ। ନୂଆପଡ଼ା ଜିଲ୍ଲାନ ହୋଇଯାଇଛି ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ। ଆଉ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାତି ଟସ୍ ଜିତିକରି ଭାରତକେ ବ୍ୟାଟିଂ ଲାଗି ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡସ୍। ଏଥିନେର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଦୋଳଗୋବିନ୍ଦ ବିଶି। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ପୂର୍ଣ୍ଣିମାନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଗଗନ ବାଗ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ପୂର୍ଣ୍ଣିମାନନ୍ଦ ଏବଂ ଗଗନ ବାଗ।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ପୂର୍ଣ୍ଣିମାନନ୍ଦ ଏବଂ ଗଗନ ବାଗ। ଗୀତ ରଚନା କରିଥିଲେ ଦୋଳଗୋବିନ୍ଦ ବିଶି। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଓଡ଼ିଆ ଭକ୍ତି ଗୀତ ଶୁଣନ୍ତୁ। ପ୍ରଥମ ଭକ୍ତି ଗୀତ କଣ୍ଠଶିଳ୍ପୀ ତପୁ ମିଶ୍ର, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ, ସଙ୍ଗୀତ ଅଭିଜିତ ମଜୁମଦାର।

ଓଡ଼ିଆ ଭକ୍ତିଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଲଘୁଶାସ୍ତ୍ରୀୟ ସଙ୍ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ଶୋଭା ମୁଦଗଲ, ରାଗ ସାୱାନୀ।

ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ନାଟକ ମିଠା ମହରା। ମୂଳ ରଚନା କୃଷ୍ଣ ପ୍ରସାଦ ବସୁ, ବେତାର ରୂପାନ୍ତର ଏବଂ ପ୍ରଯୋଜନା ଡକ୍ଟର ବ୍ରଜମୋହନ ମହାନ୍ତି, ସହଯୋଗିତା ବସନ୍ତ ମହାନ୍ତି। ଶୁଣନ୍ତୁ ନାଟକ ମିଠା ମହରା।

0: ଯୁଗ କଣ ଓଲଟି ଗଲା କି? ଏଡ଼େ ନିପଟ ସତ ମାମଲାଟା ତମର, ତମେ ଗଲ ହାପି, ମୌରସୀ ବାପା ଦାଦା ଅମଳର ପାଟୁଆଳି ଜମି ଗୁଡାକ ସବୁ କାଢି ନବ ସାଆନ୍ତରା।
1: ହକ ବକ ସବୁ ତ ହାକିମଙ୍କ କଲମରେ,
0: ଏଥିରେ କଣ କିଛି ପ୍ରତିକାର ନାହିଁ?
1: କି ପ୍ରତିକାର କରିବ ଶୁଣେ,
0: କିନ୍ତୁ ଯାହା ହଉ ଗୋଟେ ଅପିଲ କରିବା ତ ନିହାତି ଦରକାର।
1: କି ସବୁ ବୁଝୁଛି ମହାପାତ୍ର, କିନ୍ତୁ ମାମଲା ସବୁ ତ ଟଙ୍କାର ଖେଳ ଘର,
0: ତେବେ ତ ମୂଳରୁ ରଫା କରିଯାଇଥିଲେ ଛିଣ୍ଡି ଯାଇଥାନ୍ତା।
1: ରଫା
0: ନିରୀହ ନିର୍ଦ୍ଦୋଷ ଭଦ୍ରଲୋକ ତୁମେ, ଦେଖୁଛି ଇଏ ଖଣ୍ଟ ସାଆନ୍ତରା ଜୁଲମରେ ତମର ସାତ ପୁରୁଷର ବୁନିଆଦି ଘରଟା ଉଚ୍ଛନ ହେଇଯିବ ସିନା।
1: ହେଲେ ହବା ଉପାୟ କଣ? ମୁଁ ନାଚା ଜାଲ ଜୁଆଚରି ଛନ୍ଦ ଫିସାଦ ମିଛ ବାସଠି କରି ସେ ବୁନିଆଦି ପଣକୁ ବଜାୟ ରଖିବାଠୁ ବରଂ ସେ ବୁନିଆଦିକୁ ଲୋପ କରିବାରେ ଗୌରବ ଅଧିକ।
0: କିନ୍ତୁ ଏମିତି ତୁମେ ହେଇ ବସିଲେ କି ସେ ତମକୁ ରାଇଜରେ ରଖିଦେବ?
1: ମତେ
0: ଯାହା କୁହ ମଙ୍ଗରାଜ ବାବୁ, ସାତ ପୁରୁଷର ବୁନିଆଦି ଘରଟା ନାରଖାର ହେଇଯିବ। ହାଏ ହାଏ ହାଏ, ଭାବିଲା ବେଳକୁ କାହା ମନ ବିକଳ ନହିବଟି କୁହ ତ। ଦେଖ ବାବୁ, ମୋ ଛୋଟ କଥା ମାନ, ଟଙ୍କା ପାଇଁ ଭାବନା କର ନାହିଁ, ଯାହା ଯେତେବେଳେ ଦରକାର ହବ ସବୁ ତୁଲେଇବି ମୁଁ। ତମେ ଗୋଟେ ଖାଲି ଅପିଲ ଦାୟର କରିଦିଅ।
1: ଟଙ୍କା କଣ ମତେ ଖଇରାତ କରିବ?
0: ଖଇରାତ କରିବା ମୁଣ୍ଡ ନାନ,
1: ତେବେ କଣ ବିନା ସୁଧରେ ଦବ?
0: ତାହା କହିବି କେମନ୍ତେ, କିଛି ସୁଧ ନ ପାଇଲେ ଆମେ ଗରିବ ଲୋକ ବା ଚଳିବୁ କିପରି? ଆମ ଗାଁ ମୁଣ୍ଡରେ ସେଇ ଯୋଉ ଯୋଡ଼ କଡ଼ ପାଳଟାକୁ ବର୍ଷେ ନିଆଁରେ କଣ୍ଟ କବଳା କରିଦେଲେ ଚଳିବ।
1: ରକ୍ଷା କର ମହାପାତ୍ର, ମତେ ତୁମେ ରକ୍ଷା କର। ଆମ ଟଙ୍କା କରଜ ନେବାର ଦରକାର ନାହିଁ, କି ମାମଲା ନରୋ କରିବାର ସଉକ ନାହିଁ। କିରେ ସରୋଜ, କଣ ହେଲା? କଣ
2: ତାଳପଦାରୁ ଶୋଭା ମା କିଏ ଆସିଛନ୍ତି ଦେଖା କରିବାକୁ?
1: କଣ କହିଲୁ ଶୋଭା ମା? ଆରେ କାହିଁକି ସେ କାହିଁକି? ଆରେ ତୁମେ ଚିହ୍ନି ନ ପରା ତାଙ୍କୁ? ଆରେ ସେ ପରା ଆମ ପିଲାଦିନର ମାଷ୍ଟର ଗୋପ ଭାଇଙ୍କ ଭାରିଜ।
2: ଓ, ଯୋଉ ଶାମ୍ବାଙ୍କ କଥା କହୁଥିଲ, ସେ କଣ ଆଙ୍କରି ପୁଅ?
1: ହଁ ହଁ, ତାଙ୍କରି ପୁଅ, ତାଙ୍କରି ପୁଅ। ସେ ଶ୍ୟାମ ଏଇ ଶୋଭାର ବଡ ଭାଇ, କି ଜାଣି ସେ ଦେହକୁ ଯାକ ଗୋପ ଭାଇଙ୍କି ଆମେ ମାନ୍ୟଗୌର କରୁଥିଲୁ, ବାପାଙ୍କ ତଳକୁ ସେଇ ଥିଲେ ଆମର ମୁରବୀ, ବୁଝିଲୁ। ଆରେ ଚାଚା ଚା, ତାକୁ ଜୁହାର ହେଇ ମାନ୍ୟଗୌର କରି ଏଇଠିକୁ ଡାକି ଆଣିଲା।
0: ହେଇକି ମଙ୍ଗରାଜ ବାବୁ, ମୁଁ ତେବେ ବିଦା ହୁଏ, ଦଣ୍ଡବତ।
1: ଦଣ୍ଡବତ ଦଣ୍ଡବତ, ଆସ ଆସ ବାବୁ ଆସ। ଗୋପ ଭାଇ ଗଳା ଦିନଠୁ ଆମକୁ ବିଲକୁଲ ପର କରିଦେବ ଯେ।
3: ଆଉ କୋଉ ମୁହଁ ଅଛି, କି ମୁହଁରେ ଆସିବି? ତେବେ କାଳ ଅକାଳରେ ଦୁଃଖୀଙ୍କର ଦୁଃଖ ଶୁଣିବାକୁ ଅଛି ବା ଆଉ କିଏ ରାଇଜରେ ତମ ଛଡା?
1: ହେ କାହିଁକି, ଆରେ କି ଅଭାବ ତୁମର କହିଲ? ସାମଗ୍ରୀ ତ କିରାଣୀ ହେଇ ଦି ପଇସା ଭଲ ହାତ ପଟ କରୁଛି ବୋଲି ମୁଁ ଶୁଣିଛି।
3: କି ଜାଣି ଜାଣିଥିଲି ଜାଣିଥବ ତମେ, କହିବାକୁ ଲାଜ, ନ କହିଲେ ମଧ୍ୟ ଭାସୁଛି। ଆଜିକି ଦି ତିନି ହେଲା ମା ଝିଅ ଥିଲେ ଉପାସ।
1: କଣ କହିଲୁ ବାବୁ, ଉପାସ?
3: ହଁ ଉପାସ, ପାଣି ଟୋପେ ପେଟକୁ ଯାଇନି।
1: ତୁମେ କି କଥା କହୁଛ ବାବୁ?
3: ସେଇ ଚାକିରିଟି ରହୁଛି କାଳ, ଭାରିଜାକୁ ନେଇ କଟକ ସହରରେ ଅଛି, ଖଣ୍ଡେ କୋଠା ଘର ମଧ୍ୟ କଲାଣି। ଆମେ ଆମେ ମାଛ ଦିଟା ବପସଲରେ ପଡିଛୁ, ଗୋଟେ ପଇସା ଆଖିରେ ଦେଖିବା ସପନ, ଭାଷା ଦେଲେ ବି ଜବାବ ନାହିଁ। ଶେଷକୁ ଶେଷକୁ କାଳେ ତାଗିଦ କରି କହିଛି, ଏଣିକି ଆଉ ଏ ମା ଭଉଣୀଙ୍କ ଦାୟିତ୍ୱ ସବୁ ସେ ତୁଲେଇ ପାରିବନି।
1: ତମେ ଜାଣିବ ତୁମେ ପୁଅ ବସର କରି ଯା
3: ଚାହାନ୍ତି ଯେ, କିନ୍ତୁ ସେଠିକାର ପ୍ରଧାନ ପୁଅକୁ କହିଛି ବିଧବା ଭଉଣୀକୁ ପୋଷିବା ଲାଗି ମୁଁ ରୋଜଗାର କରୁନି, ମୋ ଘର ତ ସଦାବ୍ରତ କି ଧର୍ମଶାଳା ନୁହେଁ।
1: କାହିଁକି ଆଉ କଣ ହବନି ବାବୁ, ଯୁଗ ତ ହେଇଛି ଅଲଟା, ସତ୍ୟ ଧର୍ମ ଦୟା ମାୟା ମମତା ସେ ପୃଥିବୀରେ ସବୁ ଦୋଳି ବନ୍ଧା ହେଇଗଲାଣି।
3: ବିଧବା ଝିଅଟା ତ ବେକରେ ବାନ୍ଧିଛି, କର୍ମରେ ଥିଲା, ଏ ବୟସରେ ଧାନ ବି କୁଟିଲି, ମୂଲିଆ ପୁଅ ମୂର୍ଖ ମୂଲିଆ ହେଇ ରହିଥିଲେ ତ ଏ ଦୁଃଖ ନଥାନ୍ତା ମୋର।
1: ତୁମେ ଗୋଟେ କାମ କରୁନୁ ବାବୁ, ଗୋପ ଭାଇ ତ ମୋର ପର ନୁହନ୍ତି, ଯଦି ତୁମର ବିଶ୍ୱାସ ହୁଏ ଏ ଝିଅଟିକୁ ଆମରି ଘରେ ରଖି ତୁମେ ଚାଲିଆ କର୍ତ୍ତକ ବସାକୁ, କଣ ହେଲା ଏ ଯୁଗଟା।

0: ଟିକିଏ ଭାତ ଛାଡି ଦିଅନ୍ତୁ ପିଲାଙ୍କୁ, ଟାଉକା ବିଲେଇ ଗୁଡାକ
1: ଆପଣ ଭିତରେ କାମୁଡା କାମୁଡି ହେଇ
0: ବଳେ ମରିଯିବାନି। ଆମେ ଏଇ ଦରମଲା ଜମିଦାର ଛୁଆଏ
1: ଠିକ ଛକି ବସିଥିବୁ,
0: ବକତ ଦେଖି ଟାକୁ କରି ପାଟିକି ଛାଟିଦବୁ, କେବଳ ଦରକାର କିଛି ଟଙ୍କା।
2: ଓହୋ, କହିବି କେତେ ଥର, ସେ ଭାରତ ମୋ ଉପରେ ତହବିଲରେ ନଥାଏ, ରାଜମହାପାତ୍ରଠୁ କରଜାଣ। କିନ୍ତୁ ଶୁଣ ମୋର ଗୋଟାଏ କଥା, ସେ ଦିନା ମଙ୍ଗରାଜକୁ ଦେଶାନ୍ତରୀ ନ କଲା ଯାଏ କି ତାଙ୍କ ଖଦଡିଆ ପୁଅକୁ ଖେଚେଡ଼ି ନ ଖୋଇଲା ଯାଏ ମୋ ମନ ଥୟ ହବନି, ବୁଝିଲ। କ୍ଷମତାପତ୍ର ତ କରିଦେଲି, ମୋର ଏତେ ବଡ ଷ୍ଟେଟର ତ ମ୍ୟାନେଜର ହେଲ, ଯେବେ ଏତକ କରି ନ ପାର ସଫା କହିଦଉଛି, ମୁଁ ଏ ଘର ଦ୍ୱାର ବିକି ଦେଇ ବାନା କୌପିନି ଘେନି ବାହାରି ଯିବି। ଖାସ ସେଇ ଆଶାରେ ତ ମ୍ୟାନେଜର ବଦଳେଇ ଦେଲି।
3: ହଉ ଦେଖନ୍ତୁ, ହର ପଟ୍ଟନାୟକ କଣ କହୁଛନ୍ତି ଦେଖନ୍ତୁ।
2: ହଉ ବସ ବସ ଖାଅ। ଇଏ ତ ଗଲା ବାହାର ଜମିଦାରୀ କଥା, ଏଥର ଭିତରେ ଆମ ଓଆସର କଣ କରୁଛ?
3: କଣ ଆପଣଙ୍କ ସେ ଖୁଡ଼ିଙ୍କ କଥା କହୁଛନ୍ତି ନା, ତହିଁକି ମଧ୍ୟ ଠିକ ଔଷଧ ପକେଇଛି। ଗୁରୁ ମହାରାଜ ବୋଲି ଯେଉଁ ମହାପୁରୁଷଙ୍କୁ ଅଣେଇଛି ସେ ଠିକ ବାଗେଇ ଦେବେ। ଶୁଣୁଛି ଗଲା ଦିନ ଚାରିଟା ଭିତରେ ଏମିତି ମନ୍ତ୍ର ଘୋଳି ଛାଟି ଦେଲାଣି ଯେ ଏ ପାପ ପୁରୁଥୁରୀ ଖୁଡ଼ିଙ୍କ ମନ ଆଉ ବିଲକୁଲ ବିଗିଡ଼ିଗଲାଣି। ଦୁଇ ଚାରି ଦିନ ମଧ୍ୟରେ ନିତ୍ୟଧାମ ବୃନ୍ଦାବନକୁ ଯାଇ ରାଧାକୃଷ୍ଣଙ୍କ ଗୋପଲୀଳା ଦେଖିବା ଲାଗି ତାଙ୍କ ମନ କାଲୁଆଲୁ ହେଲାଣି। ଯଦି ବା ଏକାନ୍ତ ନ ଜାଣନ୍ତି ତହିଁକି ମଧ୍ୟ ବାଟ ଥୁଆ ହେଇଛି, ଉଇଟାଏ କରି ନେବା କି ଏତେ କଠିନ। ରାଜା ଆସିଲାଣି, କଣ ଲାଗିଲେ
4: ରାଜା କଥା
2: କିପରି
4: ମୋ ପରି ଲୋକ ଆଜି ତୋଡ଼ି ପରି କାଦୁଅରେ ମୋଡି ମାରି ହେଇ ରହିଛି ଟି? ଅପିଲ କର ନା, ଯାଚି କରି କହଜା ଦଉଛୁ ନା? ଏଇଠି ବୁଝିଲ ନା ବାବୁ, ଏ ଜମିଦାରଙ୍କ ସାଙ୍ଗରେ ମାମଲା କରିପାରିବି ନାହିଁ, ପଛେ ଏ ଜମିଦାର ଦେଶାନ୍ତର କରୁ, ଭିଟା ମାଟିରେ ବାଇଗଣ ଲଗେଇବା ବା ଜୀବନରେ ମାରିଦଉ।
2: ହଉ ଏବେ ଅନ୍ୟ ବାଟ ଧର, ମୁଁ ଗୋଟେ ଓକିଲ ସାକ୍ଷୀ ଦଉଛି, ହଜାରେ ଟଙ୍କାରେ ହ୍ୟାଣ୍ଡ ନୋଟ୍ କରେଇ ଦଉଛି, ତୁମେ ନାଲିସ କରି ତା ଜମି ଗୁଡାକ କରକ କର ତ, ତେଣିକି ତାଙ୍କର ଆମର ଚିହ୍ନା ଜଣା।
3: ବହୁତ ବାକି ବହୁତ ବାକି, ସେ ଦିନା ମଙ୍ଗରାଜର ସେ ଡିହରେ ବାଇଗଣ ବାଇଗଣ ଲଗେଇବାକୁ ହବ, ଆଉ ତାଙ୍କ ଆଖପାଖିଆ ସବୁଙ୍କୁ ବିଷାବଳି ଦେବାକୁ ହବ। ଶ୍ୟାମଙ୍କ ସେ ଭଉଣୀ ସେ ବକ୍ତୃତା ବୋଲିକି ଘରୁ ବାହାର କରି ଆଣି ଆମ ଉଆସ ରଖିବାକୁ ହବ। ଏତକ ଯେବେ ନଇଲା ତେବେ ହର ପଟ୍ଟନାୟକ ମ୍ୟାନେଜର କାହିଁକି,
5: ତା ନହେଲେ ଜଣେ ଜମିଦାର ହେଲେ କାହିଁକି? ଗରିବଙ୍କ ତଣ୍ଟି ଚିପିବ, ମୂର୍ଖଙ୍କ ଆଗରେ ଢମ ଦେଖେଇବ, ଝିଅ ବୋହୁ କୁଳ ଭାଷୁଣୀଙ୍କ ଇଜ୍ଜତ ନେବ, ତା ନହେଲା ଯେବେ ଭାରତ ମୁଖ ଉଜ୍ଜଳ ହେବ କିପରି?
2: କିଏ ଏଇଟା
5: ଚିହ୍ନିବେ କିପରି ବାବୁ? ଆମର ତ ଧକ୍ଚିକଣା ପୋଷାକ ନାହିଁ, କି ଗାଡି ଗୁଡା ମଟର ନାହିଁ, କି ଆମ ପିଛାରେ ଟାଇଟିଲ ନାହିଁ, ବୁଲା ବାବାଜୀଟାଏ, ଅଙ୍ଗ୍ରେଜୀ ଜାଣେ ନାହିଁ, କି ମାଉଁସ ମଧ୍ୟ ଚାଖି ନାହିଁ, ସଭ୍ୟତାର ପୋଷାକ ତଳେ ନିଜର ଦୁଷ୍ଟ ବୁଦ୍ଧିକି ଢାଙ୍କିବାକୁ ଶିଖିନି, ପରନିନ୍ଦା ପରଚର୍ଚ୍ଚା କରିବା ଲାଗି ବା ନିଜର ବଡ଼ପଣର ବାଇଦ ପିଟିବା ଲାଗି କ୍ଲବ ଥିଏଟର ମିଟିଂ ଇତ୍ୟାଦି କୋଳାଳ ମଧ୍ୟକୁ ଯାଏ ନାହିଁ, ଚିହ୍ନିବେ କିପରି?
2: ସରକାରଙ୍କ ତାଗି ତାଲିକାରେ ଭର୍ତ୍ତି ହେଲେଣି ତ?
5: ଆପଣଙ୍କ ଭଳି ଲୋକ ସବୁ ଯେତେବେଳେ ଶୁଭ ଦୃଷ୍ଟି ଫଳରେ ଉପାଧି ପରେ ଉପାଧି ମାରୁଛନ୍ତି, ଆମର ତ ଦାଗି ହେବାରେ ଗର୍ବ ଆଉ ଗୌରବ ଅଧିକ।
2: ହଉ କି ପ୍ରୟୋଜନ ଏଠାରେ?
5: ବଡ଼ ଲୋକଙ୍କ ଉଆସ କାହାର ଦରକାର ନଥାଏ ଏଠାରେ, ଖୋସାମତିଆଙ୍କର ପ୍ରୟୋଜନ ଥାଏ, ଟାଉଟରଙ୍କର ପ୍ରୟୋଜନ ଥାଏ, ମିଛ ସାକ୍ଷୀ ଜାଲକାରିଆ ଗୁଣ୍ଡା ରୂପଜୀବୀ ମଧୁଆଙ୍କର ପ୍ରୟୋଜନ ଥାଏ, ଗୋଟାଏ ନଙ୍ଗଳା ନିଗୁଟିଆ ବାବାଜୀର ପ୍ରୟୋଜନ ନଥିବ।
2: ଏଠାକୁ କାହିଁକି, କଚେରୀକି ଯାଅ, ବଳେ ବରାତ କରିଦେବ ସଦାବ୍ରତର।
5: ମୁଁ ତ କୌଣସି ଭିକ୍ଷା ଉଦ୍ଦେଶ୍ୟରେ ଆସି ନାହିଁ, ବୋଧ ହୁଏ ଚିହ୍ନି ପାରୁନାହାନ୍ତି, ହୁଏତ ଶୁଣିଥିବେ ନାଁଟା, ମୋ ନାଁ ସନ୍ଥ ବାବା।
2: ଓ ତୁମେ ସେହି ମୂର୍ତ୍ତି, ତୁମେ ତ ତୀର୍ଥବାସ କରୁଥିଲ?
5: ହଁ, ସବୁ ତୀର୍ଥ ବୁଲି ବୁଲି ଆସିଛି ଜନ୍ମଭୂମିରେ ତୀର୍ଥରେ ଦେହ ରଖିବାକୁ।
2: ହଉ ଯା କଚେରୀକି, ଖୋରାକି ପାଇବ।
5: ଖୋରାକି ଲାଗି ଆସି ନାହିଁ ବାବୁ, ଅନ୍ୟ ଗୋଟିଏ ଭିକ୍ଷା ଅଛି, ପାଇଲେ ଚାଲିଯିବି।
2: କଣ ଶୁଣେ
5: ରଘୁ ବାବୁ, ଗରିବ ହେଲେ ମଧ୍ୟ ମୁଁ ଥିଲି ତୁମ

0: ତୁମେ ଧୀରେ ଧୀରେ ତଳକୁ ଖସି ଯାଉଛ। ଏହି ପ୍ରଜାପୀଡ଼ନ, ଗରିବଙ୍କ ଉପରେ ଅତ୍ୟାଚାର, ସତୀଙ୍କର ସର୍ବନାଶ, ଏ ବୁଦ୍ଧି ଛାଡ଼, ଏଥିରେ ପରିଣାମ ବଡ଼ ଭୀଷଣ।
1: ଓ ଇଏ ଆଇଲେ ମୂରବିପଣରେ ପଳେ ହିତୋପଦେଶ ଗିଳେଇ ଦେବାକୁ। ହଉ, କିଏ କହିଲା ମୁଁ ପ୍ରଜାପୀଡ଼ନ କରୁଛି ବୋଲି? କେଉଁ ସତୀରାଣୀଙ୍କର କି ସର୍ବନାଶ କରିଛି ବୋଲି?
0: ବିରକ୍ତ ହୁଅ ନା ବାବୁ, ଏଇ ଦୀନବନ୍ଧୁରାଜଙ୍କ ବିରୁଦ୍ଧରେ ଯାହା କଲ ଆଉ ଯାହା କରିବାକୁ ଯାଉଛ ତାହା କି ନୀତିଧର୍ମ ସଙ୍ଗତ? ଖୁଡ଼ିଙ୍କ ବିରୁଦ୍ଧରେ ଜାଲୁଲର ପରିକଳ୍ପନା, ଗୋପୀ ନାୟକଙ୍କ ଝିଅ ଉପରେ ପାପ ଦୃଷ୍ଟି, ଏସବୁ କି ତମ ଭଳିଆ ଗଣ୍ୟ ମାନ୍ୟ ଦେଶର ଆଶା ଭରସା ଲୋକଙ୍କର ଉଚିତ କାର୍ଯ୍ୟ?
1: ହଉ, ଜମିଦାରଙ୍କର ସବୁ ଦୁର୍ଗୁଣ ତ ଗାଇଗଲ, ଏଥର ଭଲ ଭଲ ବାଟ ଧର ତ ମହାରାଜେ।
0: ଦେଖୁଛି ଧ୍ୱଂସପଥରେ ବହୁତ ତଳକୁ ଖସିଗଲଣି, ଆଉ ଲୌଟିବା ଅସମ୍ଭବ। ଶୁଣିଲି ବାପାଙ୍କ ମଳା ଦିନଠୁ ଏଇ ମାତ୍ର ବର୍ଷ ତିନିଟାରେ 7 ଲକ୍ଷ ଟଙ୍କା ଦେଣା କରିଛ।
1: ଆଚ୍ଛା, ତମେ ତ ଅଦା ବେପାରୀ, ଭିକ ମୁଠିକୁ ବାରଦ୍ୱାର ବୁଲିବା ଲୋକ, ଏସବୁ ଜାହାଜ ଖବରରେ ତୁମର କି ଦରକାର? ଜାଣ ତ ମୋର ଜମିଦାରୀର ବାର୍ଷିକ ଆୟ 2 ଲକ୍ଷ ଟଙ୍କା।
0: ଜାଣେ ବୋଲି ତ କହୁଛି, ଏତେ ଆୟ, ଏତେ ରୋଜଗାରରେ ଅଣ୍ଟିଲା ନାହିଁ ତୁମକୁ। ଗରିବ କଥା ହୁଏତ ଏଖଣି ଗନ୍ଧଉଛି, କିନ୍ତୁ ମୁଁ ଯାହା ଦେଖୁଛି ତହିଁରେ ମୋରି ପରି ଦାନାକନା ପାଇଁ ବାରବୁଲା ଭିକାରୀ ହେବାକୁ ତୁମର ମଧ୍ୟ ଅଧିକ ବିଳମ୍ବ ନାହିଁ।
1: କଣ ପିଆଦାଟା କି 2-4 ଧକ୍କା ଦେଲେ ଭଲ ହବ?
0: ଏତେ ଧକ୍କା ଖାଇଛି ଜୀବନରେ, ପିଆଦାଙ୍କ ଧକ୍କା ଆମକୁ ଚନ୍ଦନ। ଯିବି ତ ନିଶ୍ଚୟ, କିନ୍ତୁ ଯିବା ଆଗରୁ କହିଯାଏ, ଆଜିଠୁ ତୁମର ଆଉ ଏ ବାରବୁଲା ନେଗୁଟିଆର ବାଦ ଚାଲିଲା। ନିଜର ବୁନିଆଦି ଘରଟି ଖାଇ ସାରିଲଣି, ସାଇ ପଡ଼ିଶାଙ୍କର କେତେ ମହତ ଘର ବୁଡ଼ାଇ ସାରିଲେଣି, ଏଣିକି ତୁମର ପ୍ରତିକ୍ରମରେ ବାଧା ଦେବି ମୁଁ।
2: କିଏ ଆପଣ?
0: ବାରବୁଲା ବାହ୍ୟା ପୁଅଟାଏ ତୁମର।
2: କଣ ଖୋଜୁଛନ୍ତି?
0: ମାଟି ପୁଅ ଯାହା ଖୋଜେ, ସ୍ନେହ କରୁଣା ଆଶୀର୍ବାଦ।
2: ଠିଆ ହୁଅନ୍ତୁ ଟିକେ, ଦଉଛି ଭିକ୍ଷା।
0: କଣ ଦେବେ? ମୁଠିଏ ଚାଉଳ
2: ନହେଲେ ଦଉଛି ଟଙ୍କା ଦଉଛି।
0: ମୁଁ ତ ଆସିନାହିଁ ନା ଟଙ୍କା ବା ଚାଉଳ ଲାଗି, ମତେ ଚିହ୍ନି ଦେଖନ୍ତୁ, ମୁଁ ଆପଣଙ୍କର ସ୍ୱର୍ଗତ ସ୍ୱାମୀ ବଡ଼ବାବୁଙ୍କର ସେଇ ବାଲ୍ୟ ବନ୍ଧୁ, ମୋର ନାମ ସନ୍ଥ ବାବା।
2: ଆରେ ବଡ଼ ସୌଭାଗ୍ୟ ମୋର, ଭାବିଛି କାଲି ବୃନ୍ଦାବନ ଯିବେ। ଆପଣ ବେଦଜ୍ଞ ନିଷ୍ଠାପର ବ୍ରାହ୍ମଣ ସନ୍ନ୍ୟାସୀ, ମୋର କିଛି ଦାନ ଗ୍ରହଣ କରନ୍ତୁ।
0: ମାଙ୍କର ଯୋଗ୍ୟ କଥା, ତୀର୍ଥବାସ କରିବେ
2: ଭାବିଛି ତ ସେହିପରି, ତେଣିକି ପ୍ରଭୁଙ୍କର ବରାଦ।
0: ଜାଣେ ମା, ସବୁ ଜାଣେ, ତୁମର ସନ୍ତାପ ଆଉ ବେଦନାର ଉତ୍ସ କେଉଁଠାରେ ଜାଣେ, କିନ୍ତୁ ନାରୀ ଜୀବନର ପୁଣ୍ୟ ବା ସାଫଲ୍ୟ ସବୁ ତ ପ୍ରତିପ୍ରେମରେ ନୁହେଁ ମା, ବରଂ ମାତୃପଣରେ।
2: ସାନ୍ତ୍ୱନା ବୃନ୍ଦାବନରେ ନାହିଁ?
0: ବିଶ୍ୱ ସଂସାରରେ କୋଉଠି ନାହିଁ ମା, ତାହା କି ତୁମେ ନିଜେ ବୁଝିପାରୁନା? ଆଜି ଯେ ତୁମେ ଉଦାସୀନା ହୋଇ ବାହାରି ଯାଉଛ, ଏହା ତୁମର ହୃଦୟର ପ୍ରେରଣା ନୁହେଁ। ଯାଉଛ ତୁମର ପୁତ୍ରା ରଘୁ ସାନ୍ତଙ୍କର କୁଟିଳ ପ୍ରରଚନାରେ, ତୁମର ସେଇ ଭଣ୍ଡ ଗୁରୁଦେବଙ୍କ ଉପଦେଶରେ। କୌଶଳରେ ତୁମର ଜମିଦାରକୁ ଇଜରା ନେଇ ଜାଲ ଉଇଲ ଭାବରେ ବେଦଖଲ କରି ତୁମକୁ ଭିକାରିଣୀ କରିବା ହିଁ ସେମାନଙ୍କର ଦୂରଭିସନ୍ଧି। କୁଳଗୁରୁ ବୋଲି ଯାହାକୁ କହୁଛ, ସେ ତ ତୁମର ପୁତ୍ରାଙ୍କର ଜଣେ ଦଲାଲ। ହୁସିଆର ଥାଅ ମା, ଏମାନଙ୍କର ହସ କାନ୍ଦ ସ୍ନେହ ମମତା ହିତୋପଦେଶ ଯାହା କିଛି ଦେଖୁଛି ଗୋଟି ଗୋଟି ସବୁ କାଳକୁଟରେ ଭରା।
2: କାହିଁକି ଆଉ ଏ ବନ୍ଧନ, କେତେ କାଳକୁ ବା ସଂସାର।
0: ପ୍ରଜାପାଳନ, ସନ୍ତାନଙ୍କର ସେବା, ୟାକୁ ବୋଲୁଛ ବନ୍ଧନ? ଏ ନିରୀହ ପ୍ରଜା ଗୁଡାଙ୍କୁ ରଘୁ ସାନ୍ତରା ଖଣ୍ଟ ପାଟିକି ଛାଟି ଦେଇ ତୁମେ ପୁଣ୍ୟ ଅର୍ଜନ କରିବ ନା, ଏ ସମଗ୍ର ଦେଶବାସୀଙ୍କର ହାହାକାର ଅଭିଶାପରେ ବୁଡ଼ିଯିବ।
2: କଣ କହୁଛନ୍ତି ଆପଣ? ତେବେ କି ଯାହା ଭାବିଛି ଏତେ କାଳ ସବୁ ଭ୍ରମ?
0: ଜମିଦାର ଘରର ବୋହୂ, ଜମିଦାର ଘରର ଝିଅ, ରାଜରାଣୀ ତୁମେ, ପ୍ରଜାଙ୍କର ଅଖଣ୍ଡ ବିଶ୍ୱାସ ତୁମ ଉପରେ, ଭଲ ମନ୍ଦ ମୋ ତୁମରୁ ଶୁଣିବାର ପ୍ରୟୋଜନ ନାହିଁ ମା, ଯାହା କରିବାର ଅନ୍ତରାତ୍ମାକୁ ପଚାର। ମୋର ଯୁକ୍ତି ଆଉ ଚିନ୍ତାଧାରା ଥୋଇଦେଲି, ତୁମର କର୍ତ୍ତବ୍ୟ ତୁମେ ସ୍ଥିର କର। ଭିନୁ ପ୍ରାୟ ପାପଠାରୁ ପଳାଇବ କି ବୀରାଙ୍ଗନା ପ୍ରାୟ ଖଣ୍ଡା ଧରି ପୁତ୍ର ସନ୍ତାନକୁ ରକ୍ଷା କରିବ, ବାଛି ନିଅ।
2: ଖଣ୍ଡା ଧରିଲେ ପାରିବି?
0: ପୁଣ୍ୟର ଖଣ୍ଡା ତ ଦୂରର କଥା, ପୁଣ୍ୟର ଧୂଳି ଟିକେ ଫୁଙ୍କି ଦେଲେ ପରା ସହସ୍ର ପର୍ବତ ମେଘ ତଳେ ପାଉଁଶ ହୋଇଯିବ। ସତ କି କାହାର ଆଶ୍ରୟ ଖୋଜେ କେବେ?
2: ହେଲେ ମୁଁ ଯେ ଅବଳା।
0: ଶକ୍ତି ତ ଅବଳା ମୂର୍ତ୍ତିରେ ଦେଖା ଦିଅନ୍ତି, ତୁମେ ଚାହିଁଲେ ସବୁ ପାରିବ ମା।
3: ଜଗା
4: ବାପା,
3: ଦିନ କେଇଟାରେ ଦାଣ୍ଡରେ ତ କଣ ଗାଦିଏ ଗୋବର ନଣ୍ଡି ଜମା ହେଲାଣି।

0: ଆଉ ବାକି କଣ ସାନ୍ତେ, ତେତେକୁ ତ ପୁରା ଶୁଦ୍ଧରୁ ଶୁଦ୍ଧ ଛାଡ଼ କରିଦେଇଥିଲେ।
1: ଛାଡ଼ କରିଦେଇଥିଲି ମୋ ଫକରେ।
2: ହେରେ ତୁ ପୁରା କହିଥିଲୁ ଖଣ୍ଡେ ଗୁଡ ଦବୁ ବୋଲି, ପଣସ ପାଚିଲେ ଭଲ କରି ଦେଖି ପଣସଟି ଆଣି ପଠେଇ ଦେବୁ ବୋଲି ଦେଇଛୁ।
0: ଗୁଡ ତ ଶାଳ ପଡି ନାହିଁ ଏ ଯାଏ, ପଣସ କଣ ପାଚିଲାଣି?
2: ନା ନାଇ ନାଇ ନାଇ, ବୁଝିଲୁ? ଭାରି ପାଜି ତମମାନେ ସବୁ,
0: ମହାପାତ୍ର ତମ ପାଦ ତଳେ ପଡୁଛି, ଦୁଇଟି ନହେଲେ ନାହିଁ ଗୋଟାଏ ଟଙ୍କା ହେଲେ ଦିଅ।
1: ଟଙ୍କା ନା ଟଙ୍କା ଧୋଇ ପାଣି ପାଇଛୁ କି? ମୁଁ ତ ଏଠି ବଳିଛି ଗୋଟେ କଳ୍ପ ବାଟ, ଯିଏ ଆଇଲା ଜୁଆଡୁ ଆଇଲା ଦେ ଟଙ୍କା, ନବା ବେଳକୁ ଆଗ ଆଉ ଦବା ବେଳକୁ ଏତେ ଡେଲି କାହିଁକି? ଲକ୍ଷ୍ମୀ ଛଡା ମହାପାପୀ ଚଣ୍ଡାଳ ତୁ, ତୋ ମୁହଁ ଚାହିଁଲେ ଦେହ ଜଳି ଯାଉଛି।
3: ବାବା ଧାଇଁ ଆସନ୍ତୁ ଆମ ଘରକୁ।
4: କଣ ହେଲା କଣ ହେଲା ସରୋଜ?
3: ଶାମବାବୁଙ୍କ ଭଉଣୀ ଶୋଭା ଆମ ଘର ବାପାଙ୍କ ଆଶ୍ରମରେ ଥିଲା, ଯାଇଥିଲା ନଈକି ଗାଧୋଇବାକୁ, ତାକୁ ସାଆନ୍ତରା ପାଇକ ମାନେ ଆମ୍ବ ତୋଟା ବାଟେ ଦେଖି ନେଇଛନ୍ତି।
4: ସୃଷ୍ଟି କଣ ଉଚ୍ଛନ ହେଲା କି?
3: ଚାଲନ୍ତୁ ଭାଇ, ବାପା ଅପେକ୍ଷା କରିଛନ୍ତି, ପ୍ରାୟ 100 ପ୍ରଜା ଠେଙ୍ଗା ବାଡ଼ିକି ଠୁଳା ହେଇଛନ୍ତି।
4: ବିଧବା ଝିଅଟା ଏଠି ଟିକେ ନିରାପଦରେ ଇଜ୍ଜତ ମହତକୁ ଢାଙ୍କି ଦିନ କାଟୁଥିଲା, ତାର ସତୀତ୍ୱ ଉପରେ ଯାଉ, ଚାଲୁ ଚାଲୁ।

0: ତୁମର ଆମର କେତେ ଦିନର ସୁରୁଜ ବାନ୍ଧବ, ତତେ ନ ଦେଇ ମୁଁ ରହିପାରିଥାନ୍ତି ନା?
1: ହଉ, ଦରକାର ହେଲେ ଦେଖାଯିବ, ଆଉ ଧାର କରଜାକୁ ମନ ନାହିଁ।
0: ଶନି ଦଶାରେ କେତୁ ଅନ୍ତର, ଯାଚି ଗୁଞ୍ଜିଲେ ବି ନଉନାହାନ୍ତି, ଗୋଟାଏ ପୁରା ବରଷ ଚାଲିଗଲା, ଧାନ ଗଉଣି ବି କରଜ ଲାଗିଲା ନାହିଁ, ଶୁଦ୍ଧ ମାଣେ ବି ମିଳିଲା ନାହିଁ, ଏମିତି ଲକ୍ଷ୍ମୀ ଛାଡ଼ିଲା ଗୋଟେ ନଈ ବଢି ବି ହେଲା ନାହିଁ, କି ଘରଟା ବି କାହାର ଜଳିଲା ନାହିଁ, ଯା ଦେଖେ କୋଉ ପାଣି କୁଆଡ଼କୁ ଯାଉଛି।
1: ବୁଝିଲେ ଦିନବାବୁ, ଗୋଟାଏ ଜାଲ ଦଲିଲରେ ତୁମର ହକ ଜମିଗୁଡ଼ା କୋରକ କରି ଗୋଟାକ ଯାକ ତୁଳସୀ ବୃକ୍ଷ ହେଇଯାଉଛି, ଯାଆନ୍ତୁ କେଣେ ଯାଉଛନ୍ତି, କଡ଼ା ଗଣ୍ଡା ଶୁଦ୍ଧ ଅସୁଲ କରିବୁ।
2: କି ଦରକାର ସେ ସବୁଥିରେ, ମୁଁ ତ ବିଷ ପୁଣି ଭାବୁଛି ସେ ସବୁ ସମ୍ପଦକୁ।
1: ଏକା ତୁମ ଲାଗି ନୁହେଁ ବାବୁ, ସାରା ରାଇଜଟା ଗୁସ୍ୱାସ କରିବା ଲାଗି ୟା ଛଡ଼ା ଆଉ ବାଟ ନାହିଁ ଆମର। ଏଇ ତ କାଲୁକା ଆସିଲାଣି।
3: ବେଇମାନ, କୁହ ନାହିଁ ବୋଲେ ନି ନାଗରାଟା ବୁଝି ଦେଇଛି ଦେଇଛି ଦେଇଛି ତା ତାଳୁ କଣ କରି।
2: ଆରେ କଣ ହେଇଛି କଣ?
3: ଘରକୁ ଚାଲ ବାବୁ, ହର ବାବୁ କୋରକ କରୁଛି ଘର।
1: ସତେ କେହି ଛୁଇଁବୁ ନାହିଁ ମାଲ, କୁହନ୍ତୁ କିଏ ବୋହିବେ
2: ମାଲ ପତ୍ର କାଢ଼ିଲେନି ସବୁ ପଦାକୁ।
1: ଯା ବାବୁ ଆଗେ ଦେଖ, ମୁଁ ଆଗେ ଯାଏ ସାହି ଭିତରକୁ, ହେଇଯାଉ ଆଜି ଯାହା ହଉଛି।
2: ଚୁପ୍ କର, ଅଦାଲତ ହୁକୁମ ପ୍ରତ୍ୟେକ ମାନିବାକୁ ବାଧ୍ୟ, ବେଆଇନ ଗୁଣ୍ଡା ରାଜ କରିବ ନାହିଁ କଣ ତୁମେ?
4: ତମେ ତ ଥିଲ ନାହିଁ ବାବୁ, ତାଙ୍କ ଦିମାଗ ଦେଖ, ଯେଉଁ ଘରେ ବୋଉ ସାନ୍ତାଣୀ ପାନ ଭାଙ୍ଗୁଥିଲେ କ୍ଷତି ଗଲେ ସେଇ ଘରକୁ
5: ଦେଇଛି, ଦୁଇଟାକୁ ଜଖମ କରି ଡରରେ ଛାନି ହେଇ ପଳେଇଛନ୍ତି, ଆଉ ଦି ଚାରିଟା ବେଇମାନ ସେ ସାମନାଗ ପିଆଦା କୁଲିକୁ ନେଇ ଝଟାପଟା ଲଗେଇଥିଲେ ସରୋଜ ବାବୁଙ୍କ ସାଙ୍ଗରେ। କପାଳ ସୌଭାଗ୍ୟ ସେ ହର ପଟ୍ଟନାୟକର ଗୋଟେ କାନ୍ଥଣା ଡେଇଁ ପଳେଇଛି, ତଥାପି ଦେଇଛି ତା ଗୋଡ଼କୁ ଛୋଟା କରି ଦୁଲ କରି ଗଳି ପଡ଼ିଛି, ଡାକ୍ତରଖାନାକୁ ଯିବନି ନା କଣ?
2: ନା ନା ନା ନା, ଏଇସବୁ ତମେ କିଛି ଭଲ କଲନି ନା, ଭଲ କଲନି।
6: ଓହୋ, ବସନ୍ତୁ ଆପଣ ଥିରି, ଦେଖନ୍ତୁ ମୁଁ କଣ କରୁଛି, କହିଛି ଯେତେବେଳେ ଦେଶାନ୍ତରୀ କରେଇବି ଆଜି ଆଉ କହିଲେ ଛାଡ଼ୁ ନାହିଁ।
7: କଣ ହେଲା ସେ ବୋହୂଟାର?
6: ଦଶ ମାସ ଗର୍ଭ ଥିଲା, ଚାରିଆଡୁ ହୋ ହୋ ହୋଇ ପଶିଗଲେ, ଯେତେବେଳେ ଆଉ ପଳେଇ ପାରିଲାନି, ମାଡ ଗୋଳରେ ବସିଗଲା ବିଧାଟା ତା ପିଠିରେ, କଚକିରି ତଳେ ପଡ଼ିଗଲା, ସାମକି ଛାଡ଼ିବା ଜନ୍ତୁ ଛାଟି ଦେଲା ଦୂରକୁ, କାଢି ଆଣିଲା ସବୁ ମାଲପତ୍ର।
7: ମଲା ନା ବଞ୍ଚିଲା? ସେଇଟା
6: ମଲେ ମରିବ, ପରୱା କଣ, ଅଦାଲତର ହୁକୁମ।
7: ଆଉ ମଙ୍ଗରାଜେ
6: ବଳେ ବାହାରିବେ ଖୁଳ ଖୁଳ ହୋଇ ଯିବେ କହୁଛୁନି କି? ଅଦାଲତ ପିଆଦା ତ ଇତଲା ଦେଲାଣି, ଭିଣୋଇ ସବୁ ପହଞ୍ଚିଗଲେ ବଳେ ହଳ ହଳ ଗ୍ରୋସରା ହେବେ, ଏବେ ମୁନ୍ସି ଦାରଗା ପିଆଦା କୁଲି ଏଇଠି ତ ନିଖୁଚ ଟଙ୍କା ହଜାର ଦରକାର।
7: ଟଙ୍କା ଟଙ୍କା ଅମୁଠି କାହିଁ, କସେରୀ ତ ତୁମର ଆଉ ସାମଜିମାରେ,
6: ଆଉ ସେଇଠି ବା ଅଛି କଣ, ଏଇ ମାମଲାରେ ତ କେଜାଣି ଦଶ ହଜାର ଲାଗିବ।
7: ଦେଖ ଗୋଟେ ମହାଜନ ଦେଖ,
6: ଶୁଦ୍ଧ ବେଜା କହୁଛନ୍ତି।
7: ଓହୋ, ଦିଆଯିବ ସେଥକୁ ଭାବନା ନାହିଁ। ଆରେ ଏଇ ସାମଜେ
6: କି ଖବର?
8: ଯାଇଥିଲି ଯେତେବେଳେ କାର୍ଯ୍ୟଟା ବଳିଯିବ ନା, ନଗଦ ପାଞ୍ଚଶହ ଟଙ୍କା ଦେଇ ଦାରଗା ମୁନିଷି ଦିହିଁକି ଆଣିଛି, ଆହୁରି ଦାବି ଗୋଟେ ଫିଷ୍ଟ।
7: ଦେଖ ସେ ସରୋଜ ଆଉ କାଲୁ ଖାଁ ଦୁହିଁକି ଚେମା ସାଙ୍ଗରେ ଛନ୍ଦିବାକୁ ହବ, ଆମ ସାଇ ଭିତରେ ଆମ ଦୁଆର ବାଟେ ନବାକୁ ହବ। ହଁ, ସେ ବହୁଟାର ଖବର କଣ?
8: ଡାକ୍ତର ଆସିଥିଲା, କହିଲା ଖୁବ୍ ଅଧିକ ହେଲେ ଦଶ ପନ୍ଦର ମିନିଟ।
7: ତେବେ ତ ଆମର ଏଠାରେ ଆମ୍ବତଟା ଭିତରେ ରହିବା ଠିକ ନୁହେଁ, କିଏ ଜାଣେ ମେଳିଆ ପ୍ରଜାଏ ଗଣ୍ଡଗୋଳ କରିପାରନ୍ତି।

0: ବୋ ମାୟାଟାକୁ ଅକାଳରେ ଜୀବନରେ ମାରି ଦେଲେ ମାରି ଦେଲେ
1: ବୁଢା ମଣିଷ ତୁମେ ଅଧିକ ହୁଅ ନାହିଁ, ଧନୀଙ୍କର ଅତ୍ୟାଚାରରେ କେତେ ଲୋକ ଜୀବନ ଦଉଛନ୍ତି।
0: ଦିଅନ୍ତୁ ସନ୍ତ ବାବା, ବେଳେ ଥାଉ ଟିକେ ପାଲ ଶୁଣି ଆପଣଙ୍କର ଦିଅନ୍ତୁ, ଆଉ ସୁନୁକୁଣି କାଲରେ ଟିକେ ମନ୍ତ୍ର ଫୁକି ଦିଅନ୍ତୁ, ଆପଣ ଟିକେ ମନ୍ତ୍ର ଫୁକି ଦିଅନ୍ତୁ।
2: ଇଏ ଆମର କାନ୍ଦିବା ବେଳ ନୁହେଁ, ଆଗେ ଶହୀଦ ଦେହର ସତ୍କାର କରିବାକୁ ହେବ। ଯୁଗ ଯୁଗାନ୍ତରର କଳଙ୍କ, ଘୃଣା ଆଉ ଦାସତ୍ୱ ଭାବରୁ ଦେଶକୁ ମୁକ୍ତ କରିବାକୁ ହେବ। ଆଇନର ନାମରେ ଏଇ ଯୋଉ ବିଡ଼ମ୍ବନା ଚାଲିଛି ସେ ସମସ୍ତ ଲୁପ୍ତ କରିବାକୁ ହେବ।

0: ଏଇଟା ଯେ କଣ ହଉଛି କେମିତି କୋରି ହେଇଯାଉଛି ମୁଁ ଜାଣେ। ରେ ଜଗାରେ ବୁଢା ବାପଟା ମୁଁ ମୋ ପାଟିରେ ଜହର ଦେଲୁ ଅକାଳ ମଉତିଆରେ ମରିବୁ ରେ ଜଗା।
1: ଦେଖୁଛ ନା ମଲା ବେଳକୁ ଉଗୁରି ବାହାରୁଛି କେତେ। କ୍ଷୀରେ ତୁ କଣ ପାଇଲୁ କି ଏତେ ବହପଥର ହଁ ମୋ ପୁଅ ମୁଣ୍ଡ ଖାଇବୁ।
2: ପଛକେ ବିଧବା ହେଲେ ହେବି ତତେ ପନିକିରେ କାଟି ଶିଳୁ ପୁଅରେ ଚଟଣି ନକଲା ଯାଏ ମୋ ନା ଜଗା ବୋଉ ନୁହେଁ। ଆରେ କୁଆଡେ ଗଲା ସେ କାଠ ଫାଳିଆ।
0: ହେ ଜଗା ବୋଉ ହେ ଜଗା ବୋଉ ଆଲୋ ଚାଲି ଗଲୁ ନା କଣ ଆଲୋ ତୁମେ ପାଣି ମୋ ଆରେ ଦେଲୁ ନାଇ
3: ମହୁଲି ନିଶାରେ କଣ ବୁଢାଟା ଏଯାଏ ମରିନେ। ଆରେ ବା ମୁଁ ତମ ସାଙ୍ଗ ଗୁଡାକୁ ଡାକି ଆଣିଲି ମଶାଣିକି କାଠ କିରାସିନି ବି ପଠେଇ ଦେଲି।
4: ମତେ ତୋ ମୁହଁ ଦେଖା ନା ଦୂର ଦୂର।
3: ଆରେ ବା ଏଇଟା କଣ କଥା କହୁଛି ଏଯା ମୋ ସାଙ୍ଗରେ ଚାଲାକି ନାଇ ହେଲେ ମୁଁ ବି ଛାଡ଼ିଲା ବାଲା ଜନ୍ତୁ ନୁହେଁ। ମୋ ଥିଲେ ବା ଜୀବନ ଟିକେ ମୁଡି ମାଡି ଭର୍ତ୍ତି କଲା ବେଳକୁ ସେଇ ଟିକକ ଫୁସ୍କି ଉଡିଯିବନି କିରାସିନ ଟିଣେ ତ ଯାଇଛି ଏମିତି ସୁକୁ ସୁକୁ ହେଇ ଆମର ମେଭିଲଟା ପୁରା ବାଧା କରିଦବ। ନା ସେ ପାଠ ମୁଁ କରେଇଦେବି ନାହିଁ। ମିସ୍ ଉର୍ବଶୀଙ୍କୁ ଏତେ କଷ୍ଟରେ ସହରରୁ ଆମନ୍ତ୍ରଣ କରି ଆଣିଛି ପାଟିରେ ଲୁଗା ବିଣ୍ଡାଟାଏ ଗୁଞ୍ଜି ଦେଇ ହେସରେ ମୋଡି ମାଡି ଟେକି ନେଲେ ବଳ ହେଇଯିବ।
4: ତା ଉପରେ 10,000 ଟଙ୍କା। ଆରେ ହେ କୋଉଠି ରଖିଲୁ ଟିକେ ମତେ କହିଦେ ମୋ ବାପଟା ପରା ମୋ ଧନଟା ହେ ଫେରେଇ ଦେ ଫେରେଇ ଦେ ମତେ ନହେଲେ ଟଙ୍କାଟେ ତୁ ଇଠେଇ ଖିଆ ପଛେ କାଟି ନବୁ।
3: ବା ଦେଖ ବାପା ଭଲ ଗତି ଅଛି ତ ଚାବି କାଟି ଥୋଳାଟି ଥୋଇଦିଅ। ଆରେ ଠୁନ୍ ଠୁନ୍ ପିଆଲା ରଙ୍ଗେ ବେରଙ୍ଗ ବୁଝିଲ
4: କଣ କହିଲୁ
3: ଠୁନ୍ ଠୁନ୍ ପିଆଲା ରଙ୍ଗେ
4: ବେରଙ୍ଗିବି
3: ବାହାରିବି। ଆରେ ଯା ଯା ମୁଁ ବାହାରିଯିବି ତୋ ମୁଣ୍ଡ ଗଣ୍ଡି ଛଟୁ ନ କରି ଜଖ ବୋଲି ଟଙ୍କା ସାଇତେବୁ ନାଇ ଦେଖ ସି ଟଙ୍କା କେମିତି ଖର୍ଚ୍ଚ କରନ୍ତି ସି। ଆରେ ଖବର କାଗଜ ବାଲା କହିଛି ଏଇ ରବିବାର ଇସୁରେ ମୋର ଫଟୋଗ୍ରାଫ ଆଉ ନା ବାହାରିବ ବଡ ବଡ ଅକ୍ଷରରେ। ଭାରତ ଚାବି କାଠଟା କୋଉଠି ରଖିଛୁ ଦେଖୁଛୁ ଦେଖୁଛୁ ଏ ବୋତଲକୁ ଏକା ପାର୍କରେ ମୁଣ୍ଡରୁ ଗଣ୍ଡି ଅଲଗା କରିଦେବେ।
4: ଆରେ
3: ଚୁପ କର ମୁଁ ବି ତତେ ଆଜିଠୁ ତେଜ ବାପା କରିଦେବି ଭାର୍କ।
1: ଦେଖୁଛୁ ନା ଏ କାଠ ଫାଳିଆକୁ ବୁଢା ଖକଡା ଭୂତ ହାଡ଼ ଗୋଡ଼ ପଡି କଖାରୁ ହେଲାଣି ତେବେ ବି ଛାଡ଼ୁନି ଅଲଖଣା କଥା। ହାଲୋ ହାଲୋ କିଏ ଆସିଲାଣି ନା କଣ
3: ଯିଏ ଆସୁ ହେଲେ ବାପା ମୁଁ ଭିତରେ ଅଛି ମାନେ ମାଲ ନଦେଲେ ମୁଁ ଯିବି ନାହିଁ।
5: ଦେଖନ୍ତୁ ଦେଖନ୍ତୁ ବାବା କିଣି ନିରାଶ କି ଦାନ ବାପର ଅଙ୍ଗ ପ୍ରତ୍ୟଙ୍ଗ ସବୁ ତାର ଅଞ୍ଚଳ ପଙ୍ଗୁ ପରି ପଡିଯାଇଛି।
6: ତାହା ହିଁ ହୁଏ ହୃଦୟହୀନ ଅତ୍ୟାଚାରୀମାନଙ୍କ ଜୀବନର ଶେଷ ସ୍ତରରେ ଏହି ଅବସ୍ଥାରେ ପଡିବାକୁ ହୁଏ।
4: ହାତ ଟେକି ପାରୁନି ଜୁହାର କେମିତି ହେବି ସବୁ ମୋର କର୍ମ ଫଳ। ଦିନୁ ବାବୁ ମତେ ଗୋଇଠା ମାର ଦିନୁ ବାବୁ ମତେ ଗୋଇଠା ମାର।
6: ମାଙ୍କୁ ଡାକ ପ୍ରାଣ ଉଶ୍ୱାସ ହୋଇଯିବ।
4: ଡାକି ପାରିବିନି ଏ ପାପି ତୁଣ୍ଡ ନେଉଥିବ ନାହିଁ। ଓ ମୋ ଚାରିପିଠି ଲକ୍ଷ ଲକ୍ଷ ଯୋଗିନୀ କଟମଟ କରି ଗିଳିବାକୁ ଧାଇଁଛନ୍ତି ରକ୍ତ ମୋର ପାଣି ହେଇଯାଉଛି। କି ବିକଟ ରୂପ କି ଭୟଙ୍କର ନାଲି ଆଖି କି ଦାନ୍ତ ରଗଡ଼ା।
6: ଭୟ ନାହିଁ ମୁଁ ରକ୍ଷା କରିବି।
4: କାଇଁ ଚାଉ ଚାଉ ପଳେଇଗଲେ ତ କିଣି ଶୀତଳ ସେ ହାତ ଅଧି ପରାସ ଉଡ଼ିଗଲା ଭାରି ଡର ମାଡ଼ୁଛି ମତେ ଟିକେ

0: ଛାଡ଼ି ଚାହୁଁନି ବାବା।
1: ସ୍ତ୍ରୀ ପୁତ୍ରଙ୍କ କଥା ଛାଡ଼ି ମାଙ୍କୁ ଧ୍ୟାନ କର। ସେ କିଏ ଘଣ୍ଟା ତହବିଲ କାଗଜ ପତ୍ର ଛାଡ଼ି ଯିବେ।
0: ମଙ୍ଗରାଜ ଅବିଶ୍ୱାସ କର ନାହିଁ, ସବୁ ମିଠା ମୁଁ ଚାଖିଲେଣି। ଇଏ ଘର ଦ୍ୱାରେ ତାଲା ପକାଇ ଥାନାରୁ ସିପେଇ ଆଣି ପହରା ରଖିଦିଅ। ଏ ଅସୁରଙ୍କ ରୂପ, ଏ ନରକର ଛବିରେ ମୋର ହୁଆସ ଉଡ଼ିଯିବ। ଟଙ୍କା ଭାରିଜା ପୁଅ ପୁତୁରା ସବୁ ସ୍ୱାଦ ବୁଝିନେଲି। ସବୁ ଜେଝାର ସ୍ୱାର୍ଥର ପିଆରା, କେହି ବିପଦରୁ ରଖିପାରିବେ ନାହିଁ। ନା, କେହି ବିପଦରୁ ରଖି

0: ଶେଷକୁ ତେରିଲାଟା ସାଙ୍ଗରେ ମାମଲା କରି ହାରିଗଲି ହରବାବୁ। ମୋହରୁ ହାଇକୋର୍ଟ ଯାଏ କି ଜାଣି ଲକ୍ଷେ ଟଙ୍କା ଉଡ଼ିଗଲା, ଫଳରେ ଡିସମିସ୍।
1: କାଲି ରାତି ପାଇଲେ ଲାଟ ବନ୍ଦୀ ପ୍ରଜା ମେଳି ବନ୍ଦୀ ବାକି ମୁକୁର ବନ୍ଦ କରିଛନ୍ତି ଟି, ଖଜଣା ବନ୍ଦ କରିଛନ୍ତି ଟି, ଗୋଟିଏ ସୁଦ୍ଧା ପଇସା ଆସୁନି ନାହିଁ, ଏଖିଣି ନିଲାମ ରଖିଲୁ କିପରି?
0: କଣ କହିଲ, ଟଙ୍କା ଏଯାଏ ଦାଖଲ ହେଇନି। ତମେ ତ ମ୍ୟାନେଜର, ଯେପରି ହଉ ମାହୋଲ ରକ୍ଷା କର, ନହେଲେ ନିଜ ଘରୁ ଧାର ଦିଅ।
1: ଟଙ୍କା ଟଙ୍କା ମୋ ପାଖରେ ଥିଲେ ଏତେ ଭାବୁଥାନ୍ତି ନା? ସାତ ଦିନ ହେଲା ସହର ଯାକ ଯେତେ ମହାଜନ ସବୁଙ୍କ ଦ୍ୱାର ଦ୍ୱାର ବୁଲି ଥକିଗଲେଣି, ଗୋଟିଏ ବି ପଇସା ମିଳୁନି।
0: ତମ କଥା ଶୁଣି ମୋତେ ଅନ୍ଧାର ଦିଶୁଛି। ହରବାବୁ, ତମଠି ତ ବହୁତ ଟଙ୍କା ଅଛି, ସେଇ ତ ସେଦିନ 10,000 ଟଙ୍କାର ଜମିଦାରୀ କିଣିଲ, ଲକ୍ଷେ ଟଙ୍କା ଧାନ କଳ ଲାଗି ବୟନା କଲ, ମୋର ଆଜି ସମ୍ପତ୍ତି ଯିବା ବେଳ, ତମେ ଛଡ଼ା ମୋର ଅଛି କି? ଯେପରି ହଉ ରକ୍ଷା କର।
1: ମୋ ପାଖରେ ଟଙ୍କା ନାହିଁ, ଆପଣ ଅନ୍ଧକୁଟ ଦେଖନ୍ତୁ।
0: କହୁଛ କଣ ହରବାବୁ, ମୁଁ ଯେ ତୁମରି ଭରସାରେ ନିଦ ଖାଇ ବସିଥିଲି, ମୋରି ଟଙ୍କାରେ ତୁମେ ବଡ଼ ଲୋକ ହେଇଛ, ଗଲା 7 ବର୍ଷରେ ଦିନେ ହେଲେ ତୁମକୁ ମୁଁ ହିସାବ ମାଗିନି, ମୋର ଭେଳା ବୁଡ଼ି ଯାଉଛି, ତମେ ଏତେ ନିମଖର।
1: ଓ ବଢି ବଢି ଭାରି କଥା କହୁଛ ତ, କିଓ ଆଙ୍କର ସମ୍ପତ୍ତି ଯିବ ବୋଲି କି ଆମେ ସତକୁ ନଗା? ହଉ, ଯେତେ ବାଟ ଗଲୁ ତହିଁର ଯଥେଷ୍ଟ ଫଳ ମିଳିଗଲା। ଧର ତୁମ ଚାକିରି ଖଣ୍ଡକ ଇସ୍ତଫା ନବଟି, ପେଟରେ ଗୁଣ ଥିଲେ, ଖଟିବାକୁ ପରାକ୍ରମ ଥିଲେ, ଆମକୁ ବହୁତ ଥାନ ମିଳିବ। ଧର କେଣେ ଯିବ ରଘୁବାବୁ?
0: ପୁଣି ପୁଣି ଆସିଛୁ ପାଜି? ଓ ଟିକି ଟିକି କରି କିମିର ପାଟିରେ ନ ଛାଡ଼ିଲା ଯାଏ ବଦମାସେ ଛାଡ଼ିବ ନାହିଁ।
2: ଆଉ କାହିଁକି ସେ ବୃଥା ଆସ୍ପାଳନ?
0: କିଏ ଅଛରେ ବାନ୍ଧ ପାଇଁ ନେଙ୍ଗୁଟିଆଟାକୁ?
2: କେହି ନାହାନ୍ତି ବାବୁ, ସିଆଣିଆ ସବୁ ଜେଝା ବାଟ କାଟି ଖସିଗଲେଣି, ତୁମେ ତ ଏଖଣି ମଝିଦରିଆରେ ନିଶାକା, ପାର ଯେବେ ବର୍ତ୍ତମାନ ସୁଦ୍ଧା ନେଉଟି ଆସ।
0: ନେଉଟିବି, ଏତେ ବାଟ ଆସି ମୁଣ୍ଡ ଯାଏ ନ ଯାଇ ନେଉଟିବି, କାହାର ଶକ୍ତି ନେଉଟାଇବ ମତେ?
1: ଦେଖୁଛ ତ ମୁଣ୍ଡଟା କେମିତି ବିଗିଡ଼ିଗଲାଣି।
2: କିଏ କଥା କହୁଛ? ଓ ଆପଣ ହରବାବୁ ତ? ଆପଣ ପରା ଥିଲେ ସର୍ବେ ସର୍ବା, ଦେୱାନ, ମ୍ୟାନେଜର, ଏଜେଣ୍ଟ, ଖାଜାଞ୍ଚି, ଓକିଲ ସବୁ, କାହିଁକି ଏଖଣି କ'ଣ ଆଉ ଗାର୍ଡେନ୍ ପାର୍ଟି ନାହିଁ କି? ମଦ ବୋତଲ ମିଳୁନାହିଁ କି? ଏଡ଼େ ବଡ଼ ବୁନିଆ ଦୁଆସକୁ ସତ୍ୟାନାଶ କରି ସାରା ଦୁନିଆକୁ ଜଳେଇ ବର୍ତ୍ତମାନ ଗୋଟିକ ଯାକ ନିର୍ମଳ ତୁଳସୀ ପତ୍ର ହେଇଗଲ ନା?
1: ମୁଁ କ'ଣ ଭୁଲ କରିଛି?
2: ଅଛି କି ନା ତୁମେ ଜାଣ, ତୁମରି ବିଦ୍ୟା ତୁମଠି ପରଖ ହବ, ଭଲେ ଭଲେ ଟଙ୍କା ଦେଇଦିଅ, ହୁଏତ ତୁମକୁ ଆଜି ଏଇ ରାତ୍ର ମଧ୍ୟରେ ଜୀବନ ଦେବାକୁ ହବ, ନହେଲେ ମ୍ୟାନେଜରୀ କଲା ଦିନଠୁ ଯେତେକ କୋଠାବାଡ଼ି କରିଛ, ଇଲାକା ସମ୍ପତ୍ତି କରିଛ, ସମସ୍ତ ବୁଝେଇ ଦେବାକୁ ହବ। ଆମେ ବି ଜାଣୁ ଲୁହାରେ ପାଣି ଦେବାକୁ, ମାତ୍ର 2 ଘଣ୍ଟା ସମୟ, ଯା ନେଇଯା, ଅସଂକର ଦଲିଲ।
0: ଠିକ କହିଛି ହର ପଟ୍ଟନାୟକ, ମୋର ମଥା ବିଗିଡ଼ି ଯାଇଛି, ଏ ବିଗିଡ଼ିବା ଆଉ କାହିଁରେ ସୁଧୁରି ନ ପାରେ। ଦିଅ ଦିଅ ମୋର ଔଷଧ, ଯାଉ ବୁଡ଼ି ଯାଉ ସବୁ କଳଙ୍କ ସବୁ ଗ୍ଲାନି ସେଇ ମଦର ନିଶାରେ। ମଦ କାହିଁ କାହିଁ ମଦ ମଦ କାହିଁ?
2: ରଘୁବାବୁ ରଘୁବାବୁ ରଘୁବାବୁ
0: ଶୋଭା ରାଜମହାପାତ୍ରେ ଦିନମଙ୍ଗରାଜ ସବୁ ଏଇଠି ତିନି ହିଁ। ରାଜମହାପାତ୍ରର 1,50,000 ଟଙ୍କା, ଦିନମଙ୍ଗରାଜର ସର୍ବସ୍ୱ, ଶୋଭାର ଇଜ୍ଜତ, ଏମାନେ ସମସ୍ତେ ଚୋଟ ହୋଇ ଏକାଠି ମୋତେ ଗିଳିଦେବେ। ନା ନା, ଜମିଦାର ଛୁଆ ମୁଁ, ଜମିଦାରୀ ଗଲେ ସୁଦ୍ଧା ଏ ମଥା ନୁଆଁ ପାରେ ନାହିଁ।
3: ପଳେଇବ କେଣେ ପଳେଇବ କେଣେ? ସେଦିନ ଥିଲା ତୁମର ଦାଉ, ଧାଇଁଥିଲ ମୋର ସତୀତ୍ୱ ଲୁଣ୍ଠନ କରିବାକୁ, ଆଉ ଆଜି ଆଜି ଯେ ଦାଉ ମୋର।
0: ନା ନା, ଯା ନାହିଁ ମା, ଅନ୍ୟ ଦିନ ହେଇଥିଲେ ଏଇ କଥା ବିଷ ପରି ଲାଗୁଥାନ୍ତା, ଆଜି ଚନ୍ଦନ ପରି ଲାଗୁଛି। ସତ୍ୟ ମୁଁ ମହା ଅପରାଧୀ, ମତେ ମତେ କ୍ଷମା କର।
4: ମୂର୍ଚ୍ଛା ହେଇଗଲେ ଜଣ ଝିଅ କଥାରେ।
0: କିଏ ଖୁଡ଼ି ଖୁଡ଼ି, ନହେଲେ ଏତେ ସ୍ନେହରେ ଏତେ ଆଶ୍ୱାସନ ଦବ କିଏ?
4: ରଘୁ ବାଉଳା ହଉଛୁ କାହିଁକି? ଏଇ କାଗଜପତ୍ର କ'ଣ?
2: କାଗଜପତ୍ର ଅଧିକାଂଶ ଅସୁଲ ହେଲା ସେଇ ହରବାବୁଙ୍କ ଠାରୁ, ଭାବିଥିଲା ମାଲକୁ ନିଲାମ ଉଠାଇ ନିଜେ କିଣିବ ବୋଲି, ତାର ସର୍ବସ୍ୱ ଏଖଣି ଆମ ହାତରେ, ଗୋଟି ଗୋଟି ସମସ୍ତ ବିଶ୍ୱଦାନ୍ତକୁ ଭାଙ୍ଗି ସେ କାଳ ସ୍ୱରୂପକୁ ପେଣିରେ ଭରିଛୁ, ହଉ, ଠକିଖିଆ ଟାଉଟର ଖୋସାମତିଆ କର୍ମଚାରୀ ଶୁକର ସାଥୀମାନଙ୍କୁ ଭଲ କରି ଚିହ୍ନି ନେଲ, ଏଥର ତୁମର ସଂସାର ତୁମେ ସମ୍ଭାଳ। ମହାଜନକୁ ମଧ୍ୟ ତାର ସମସ୍ତ ପାଉଣା 4,00,000 ସୁଝି ଦେଇ ଜମିଦାରୀ କି ଦାୟମୁକ୍ତ କରିଛୁ।
0: 4,00,000 ଦେଲେ କିଏ?
2: ସବୁ ଏ ଦେଶବାସୀ। 4,00,000 ତ ଅତି ତୁଚ୍ଛ, ପ୍ରଜାଙ୍କୁ ପୀଡ଼ନ ନ ଦେଇ ସ୍ନେହ ଦେଲେ କଣ ହୁଏ ଦେଖ। ତୁମେ କେବଳ ମନୁଷ୍ୟ ହୋଇ ଅନାଥ ଦୁଃଖୀ ପ୍ରଜାପାଠକଙ୍କୁ ଆଉ ତୁମର ନିରକ୍ଷର ସାଇ ପଡ଼ିଶାଙ୍କ କୃପା ଦୃଷ୍ଟିରେ ଚାହିଁବ, ଏତିକି ଆମର ଅଭିପ୍ରାୟ।
0: ବାବାଜୀ, ତୁମେ ମଣିଷ ନା ଦେବତା?
5: ଆଜି ଦୁର୍ଗା ପୂଜା, ଏ ମଣ୍ଡପ ଶାରଳ ସପ୍ତମୀରେ କି କୋଳାହଳରେ ଗର୍ଜି ଉଠୁଥିଲା, କେତେ କୀର୍ତ୍ତନ ଖିଆ ପିଆ ନାଟ ତାମସାରେ ଉଠୁଥିଲା। ହେଲେ ଆଜି ଆଜି ସବୁ ଶୁଣିସନ୍, ଏପରାଧୀ ମେଲି ମା ମୋର ଅପୂଜା ରହିବି ଶାନ୍ତି କିପରି? ମୁଁ ଆସିଛି ଆସିଛି ଚୋର ପରି ଚୋର ପରି ଦୁଇଟା ଅକ୍ଷତ ବେଲପାତ୍ରି ଛାକି ଦେବାକୁ। ମୁଁ
6: ବାବୁ ବାବୁ କିଏ ଦୁଇଟା କିଛି ପାଟିରେ ପକା?
5: ଓ
6: ଏପରା ଦିନରେ ଦିନମାନ ଉପାସ ରହିଲ
5: କିଛି କି ରୁଚିବ ଏ ପାଟିକି? ଆଉ କାଲୁ ପୂଜାରୀ ଚାକର ପିଆଦା ଗୁମାସ୍ତା ପାଇକ ସବୁ ତ ଗଲେ, ମୋ ଆଖିର ପିତୁଳାଟା ମତେ ତ ଅନ୍ଧକରି ଚାଲିଗଲା, ତେବେ ବି ତୁ ଛାଡ଼ିଲୁ ମୋତେ।
7: ବାପା ବାପା
5: ଆରେ ଆରେ ସରୋଜ, ଆରେ ତୁ କାହୁ କିପରି ଆସିଲୁ?
7: ସାନ୍ତରା ସାହେବ ନିଜେ ମକଦ୍ଦମା ଉଠେଇ ନେଇ ସମସ୍ତଙ୍କୁ ଖଲାସ କରିଛନ୍ତି।
5: ଆଚ୍ଛା
0: ଦିନୁ ବାବୁ, ଆଜି ମାଙ୍କର ପୂଜା, ମତେ କ୍ଷମା କର, କୃପଣତା କର ନାହିଁ।
5: ଝି ବାବୁ, ଏଇସବୁ କଣ କରୁଛ ତମେ?

ଶୁଣୁଥିଲେ ନାଟକ ମିଠା ମହରା। ମୂଳ ରଚନା କୃଷ୍ଣ ପ୍ରସାଦ ବସୁ, ବେତାର ରୂପାନ୍ତର ଏବଂ ପ୍ରଯୋଜନା କରିଥିଲେ ବ୍ରଜମୋହନ ମହାନ୍ତି, ସହଯୋଗିତା କରିଥିଲେ ବସନ୍ତ ମହାନ୍ତି, ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ରଘୁ, ବିନାୟକ ମିଶ୍ର, ରାଜା ଅନନ୍ତ କୁମାର ଦାସ, ହର ଦେବକୁମାର ବ୍ରହ୍ମା, ଦିନ ବାଲୁଙ୍କେଶ୍ୱର ରଥ, ସନ୍ଥ ବାବା ଜ୍ଞାନେନ୍ଦ୍ର କୁମାର ପଣ୍ଡା, ଶ୍ୟାମା କିଶୋର ଖଣ୍ଡୁଆଲ, ଅନନ୍ତ ନଟବର ସେଠି, କାଲୁଖାଁ ବିଜୟ କୁମାର ମହାନ୍ତି, ଜଗା ବ୍ରଜ ସିଂ, ସରୋଜ ପ୍ରଶାନ୍ତ ପ୍ରହରାଜ, ଭୋଲି ଶିବାଶିଷ ଦାସ, ସାରଦା ରାଧାରାଣୀ ସରକାର, ଜଗା ମା ଏବଂ ଶୋଭା ମା ନମ୍ରତା ଦାସ, ଶୋଭା ମଞ୍ଜୁଶ୍ରୀ ପଟ୍ଟନାୟକ। ଆକାଶବାଣୀ ସମ୍ବଲପୁର ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ ଏବଂ ନିବେଦିତା, ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ପ୍ରେମ ଆନନ୍ଦ।

ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ତପୁ ମିଶ୍ର ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତ ଶାନ୍ତିରାଜ ଖୋସଲା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଇରା ମହାନ୍ତି ଏବଂ କୁମାର ବାପି, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ତୁହିନ, ଗୀତରଚନା ନିର୍ମଳ ନାୟକ, ସଙ୍ଗୀତ ବାଲାଜୀ କମଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ସୁଭାଶିଷ, ଗୀତ ରଚନା କରିଛନ୍ତି ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।